31.6 MHz ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇର ଆପ୍ ମାଧ୍ୟମରେ ବର୍ତ୍ତମାନ ସମୟ ସକାଳ 5:57 ମିନିଟ୍।

ବନ୍ଦନା କାର୍ଯ୍ୟକ୍ରମରେ ଆରମ୍ଭରେ ଶୁଣିଲେ ତୁଳସୀଦାସଙ୍କ ରଚନାର ସଂସ୍କୃତରେ ଭଜନ, ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ, ପରବର୍ତ୍ତୀ ଶିଳ୍ପୀ ହେଲେ ଧନଞ୍ଜୟ ଶତପଥୀ, କଣ୍ଠରେ ଗୀତିକାର ସୁକାମିନୀ ନନ୍ଦଙ୍କ ଭକ୍ତି ରଚନା।

0: ଶେଷ ହେଲା ଆଜି ସକାଳର ଭକ୍ତିଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଧାରାବାହିକ ରାମଚରିତ ମାନସର 37ତମ ଭାଗ।
1: एपिसोड 37 3-7।

ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ରାମଚରିତ ମାନସର 37ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ନିଜକୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡଠାରୁ ଭିନ୍ନ ବୋଲି ଭାବୁଥାଉ ଯାହା, କିନ୍ତୁ ଥରେ ଭାବିଲେ ଦେଖି ଆମେ କେଉଁଭଳି ଗଢ଼ା। ଆମ ଶରୀର ଯେଉଁସବୁ ଉପାଦାନରେ ତିଆରି ହୋଇଛି ସେଥିରୁ କାଣିଚାଏ ଆମେ ନିଜେ ପ୍ରସ୍ତୁତ କରିପାରିବା କି? ଏହି ଅନନ୍ତ ଅସୀମ ବିଶ୍ୱ ଯେଉଁ ପାଞ୍ଚଗୋଟି ଉପାଦାନରେ ଗଢ଼ା, ସେହି ପାଞ୍ଚଗୋଟି ଉପାଦାନରେ ହିଁ ଆମ ଶରୀର ଗଢ଼ା। କ୍ଷିତି ଅକ୍ତେଜ ମରୁତ ବ୍ୟୋମ ମାଟି ପାଣି ଅଗ୍ନି ପବନ ଆଉ ଆକାଶ, ଏହି ପାଞ୍ଚଗୋଟି ଉପାଦାନ ହିଁ ବିଦ୍ୟମାନ ସର୍ବତ୍ର। କୀଟ ତରୁଲତାଠାରୁ ଆରମ୍ଭ କରି ସଚରାଚର ସବୁକିଛି ଭିତରେ ଏହି ସାଧାରଣ ଉପାଦାନ ହିଁ ରହିଛି। ତେବେ ଆକାର ପ୍ରକାରରେ କେଉଁ ଜୀବ କେମିତି ଟିକେ ଅଲଗା ଦେଖାଯାଉଥିଲେ ମଧ୍ୟ ଅନ୍ତର ଭିତରେ ଆମେ ସବୁ ସେହି ଏକା ଉପାଦାନରେ ଗଢ଼ା। ଟିକେ ଭିନ୍ନ ଭାବରେ ବିଚାର କରିବା, ଧରାଯାଉ ଆମେ କିଛି ଲୋକ ସଭିଏଁ ଏକା ଗାଡ଼ିରେ ଏକାଠି ସେ ଏକା ବାଟରେ ଏକା ଗାଁକୁ ହିଁ ଯାଉଛୁ। କୌଣସି କାରଣରୁ ଗାଡ଼ି ଖରାପ ହେଲେ ଆମେ ସଭିଏଁ ସେଇଠି ଅଟକି ରହୁଛୁ, ଗାଡ଼ି ଠିକ୍ ହୋଇଯାଉ ବୋଲି ସଭିଏଁ ଏକାଠି ଚେଷ୍ଟା କରୁଛୁ। ଠିକ୍ ହୋଇଗଲେ ସଭିଏଁ ଆଶ୍ୱସ୍ତ ହୋଇ ଗାଡ଼ିରେ ବସୁଛୁ। ସେ ଗାଡ଼ିରେ ଆମ ସହ ଗାଈ ଗୋରୁ ଛେଳି ମେଣ୍ଢା ଭଳି କିଛି ପ୍ରାଣୀ, ଆମ୍ବ ଲେମ୍ବୁ ଭଳି କିଛି ଫଳ ଚାରା ଆଉ ମଲ୍ଲି ଗୋଲାପ ଟଗର ଭଳି କିଛି ଫୁଲ ଗଛର ଚାରା ବି ଯଦି ଅଛି, ସେ ସମସ୍ତ ଜୀବ ମଧ୍ୟ ଆମ ସହ ସେହି ଏକା ଗାଡ଼ିରେ ଯାତ୍ରା କରୁଥିବା ଉପାଦାନ ଭିତରେ ଗଣା ହେବା ସ୍ୱାଭାବିକ। ଏବେ ଆମେ ଗାଡ଼ି ବଦଳରେ ଏହି ବିଶ୍ୱକୁ ନେବା। ସମଗ୍ର ବିଶ୍ୱ ଏହି ଗାଡ଼ି ସଦୃଶ, ଏଥିରେ ଯାହା କିଛି ରହିଛି ସବୁ ଆମ ସହ ଅଛି, ଆମେ ସେସବୁ ସହ ଅଛୁ। ତାରି ଭିତରେ

ଭଙ୍ଗାଗଢ଼ା ଚାଲିଛି। ଯାତ୍ରା କେଉଁ ଅନାଦି ଯୁଗରୁ ଆରମ୍ଭ ହୋଇ ପୁଣି କେଉଁ ଏକ ଅନନ୍ତ କାଳ ଯାଏଁ ଚାଲି ରହିଥିବ। ଅନାଦି ଅନନ୍ତ ଅସୀମ ଏସବୁ ଭିତରେ ଆମେ କ୍ଷୁଦ୍ରାତି କ୍ଷୁଦ୍ର କେଉଁ ଏକ ନଗଣ୍ୟ ସତ୍ତା। ଆମ ଅସ୍ତିତ୍ୱ ବାସ୍ତବରେ ସମଗ୍ର ବିଶ୍ୱର ଅସ୍ତିତ୍ୱ ଭିତରେ ଲୀନ ହୋଇଯାଉଥାଏ। ତେବେ ଆମେ ଭିନ୍ନ ହେଲୁ କେତେବେଳେ? ଆମେ ଏ ବିଶ୍ୱରୁ ଭିନ୍ନ ହୋଇପାରିବା ବା କେମିତି? ଆମ ପୂର୍ବପୁରୁଷମାନେ ଜ୍ଞାନର ଯେଉଁ ଚରମ ସୀମାକୁ ଛୁଇଁ ଆମ ପାଇଁ ସର୍ବଗ୍ରାହୀ ଶାସ୍ତ୍ର ସବୁ ରଖିଯାଇଛନ୍ତି, ତାରି ଭିତରେ ଆମେ ଥରେ ହଜିଯିବା ଉଚିତ ନୁହେଁ କି? ସତ କହିବାକୁ ଗଲେ ସେମାନେ ଯେଉଁ ସାଧନା ତଥା ଶ୍ରମ କରି ଜ୍ଞାନର ନିର୍ଯାସକୁ ଖୁବ୍ ସହଜ ସୂତ୍ର ଭାବରେ ଆମ ପାଇଁ ଛାଡ଼ି ଚାଲିଯାଇଛନ୍ତି, ଆମେ ସେ କଥାକୁ ବୁଝିବାରେ ବିଳମ୍ବ କରୁଛୁ। ଜ୍ଞାନର ସ୍ରୋତ କିଛି ଗୋଟିଏ କାରଣରୁ କେଉଁ ଏକ ସମୟରେ ବାଟ ହୁଡ଼ିଯାଇଛି। ଏ ବିଶ୍ୱ ଯେ ଏକ, ଏହି କଥା କେମିତି ଆମ ମଣିଷ ସମାଜ ଭୁଲି ଯାଉଛି? ବିଭେଦ ଭଳି କିଛି ଗୋଟାଏ ବିଧ୍ୱଂସୀ ଭାବନା ଆମ ଭିତରେ ସେହି ଏକତ୍ୱ ଭାବକୁ ଖାଇ ଚାଲିଛି। ଆମେ ନିଜ ନିଜଠାରୁ ଦୂରେଇ ଯିବାକୁ ଲାଗିଛୁ। ଆମେ ନିଜେ ନିଜଠାରୁ ଦୂରେଇ ଯିବାକୁ ଲାଗିଛୁ। ଆମେ ଯେ ସେହି ଅନାଦି ଅନନ୍ତ ଅସୀମର ହିଁ ଅଂଶ, ଏତକ ବୁଝିବାକୁ ଅସମର୍ଥ ହୋଇ ପଡ଼ୁଛୁ। ସୋହମ୍ ସେ ହିଁ ମୁଁ, ଏହି ଛୋଟିଆ ମନ୍ତ୍ର ଆମ ସଭିଙ୍କୁ ଏକାଠି କରିବ। ଅବଶ୍ୟ ସେ ସୁଦିନ ଅଚିରେ ଆସିବ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

0: ଶୁଣିଲେ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଭେଣ୍ଡି ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପନିପରିବା ଚାଷ। ଏହାକୁ ଇଂରାଜୀରେ ଲେଡି ଫିଙ୍ଗର ବା ଅକ୍ରା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଜଳବାୟୁ ଭେଣ୍ଡି ଚାଷ ପାଇଁ ବେଶ୍ ଅନୁକୂଳ, ଏଥିପାଇଁ ଏହାକୁ ବର୍ଷକୁ 2-3 times ଚାଷ କରାଯାଇପାରେ। ମୁଖ୍ୟତଃ ଖରାଦିନେ ଏବଂ ବର୍ଷାଦିନେ ଭେଣ୍ଡି ଚାଷ ଅଧିକ ପରିମାଣରେ କରାଯାଇଥାଏ। ଭେଣ୍ଡି ଚାଷ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ଜମିକୁ 2-3 times ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବାକୁ ପଡ଼ିବ। ଏହାପରେ ଏକର ପ୍ରତି ପ୍ରାୟ 6-8 tons ଗୋବର ଖତ ମାଟିରେ ମିଶାଯାଏ। ଭେଣ୍ଡି ମଞ୍ଜିକୁ ସିଧାସଳଖ ଜମିରେ ବୁଣାଯାଏ। ବର୍ଷାଦିନେ ହିଡ଼ ପ୍ରସ୍ତୁତ କରି ଧାଡ଼ିକୁ ଧାଡ଼ି ପ୍ରାୟ 1.5-2 feet ଏବଂ ଗଛକୁ ଗଛ 1 feet ବ୍ୟବଧାନରେ ମଞ୍ଜି ଲଗାଯାଏ। ଉତ୍କଳ ଗୌରବ, ଅର୍କ ଅନାମିକା ଏବଂ ମହିକ ଭଳି ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଭଲ ହୁଏ। ମଞ୍ଜି ବୁଣିବାର ପ୍ରାୟ 20 days ପରେ ଘାସ ସଫା କରି ଗଛ ମୂଳରେ ସାର ଦେଇ ମାଟି ଚଢ଼ାଇବାକୁ ହୁଏ। ଖରାଦିନ ପ୍ରତି 5-6 days ବ୍ୟବଧାନରେ ଜଳସେଚନର ଆବଶ୍ୟକତା ହେଉଥିବା ବେଳେ ବର୍ଷାଦିନେ ଜମିରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଭେଣ୍ଡି ଗଛରେ ମୁଖ୍ୟତଃ ପତ୍ର ହଳଦିଆ ପଡ଼ିବା ରୋଗ ଏବଂ ଫଳ ବିନ୍ଧା ପୋକର ଭୟ ଥାଏ। ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ସହ ଜୈବିକ କୀଟନାଶକ ପ୍ରୟୋଗ କଲେ ଫସଲ ସୁରକ୍ଷିତ ରହେ। ତେବେ ଭେଣ୍ଡି ଚାଷରୁ ଅଧିକ ଅମଳ ଏବଂ ଭଲ ଲାଭ ପାଇବା ପାଇଁ ଏହାର ଉନ୍ନତ ବିହନ, ଋତୁଭିତ୍ତିକ ଚାଷ ପ୍ରଣାଳୀ ଓ ରୋଗ ନିୟନ୍ତ୍ରଣ କରିବାକୁ ନିହାତି ପଡ଼ିବ। ହେଲେ ଆମ ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ 3 ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ଗଛ ବହୁତ ଶୀଘ୍ର ବଢ଼େ, କିନ୍ତୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହା କରାଯାଏ, କିନ୍ତୁ ଅତ୍ୟଧିକ ଶୀତ ହେଲେ ବୃଦ୍ଧି କମିଯାଏ। ଭେଣ୍ଡି ଚାଷରେ କିସମ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ଗୌରବ ଓଡ଼ିଶା ଜଳବାୟୁ ପାଇଁ OU80 ଦ୍ୱାରା ପ୍ରସ୍ତୁତ

0: ଏକ ଉନ୍ନତ କିସମ ଅର୍କ ଅନାମିକା। ଏହି ଗଛଗୁଡ଼ିକ ସିଧା ବଢ଼ନ୍ତି ଏବଂ ଏହାର ଫଳ ଗାଢ଼ ସବୁଜ ଓ ନରମ ହୋଇଥାଏ। ପୁସା ସାବନୀ, ଏହା ମଧ୍ୟ ଏକ ପୁରୁଣା ଏବଂ ଭଲ ଉତ୍ପାଦନ ଦେଉଥିବା କିସମ। ଖରାଦିନେ ଏକର ପ୍ରତି ପ୍ରାୟ 6-8 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ବର୍ଷା ଦିନେ ଗଛ ବଡ଼ ହୋଇଥିବାରୁ 4-5 କିଲୋଗ୍ରାମ ବିହନ ଯଥେଷ୍ଟ ହୋଇଥାଏ। ଖରାଦିନେ ଧାଡ଼ିକୁ ଧାଡ଼ି 1.5 ଫୁଟ ଏବଂ ଗଛକୁ ଗଛ 8.10 ଇଞ୍ଚ ରଖାଯାଏ। ବର୍ଷା ଦିନେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନ ରଖିବା ନିହାତି ଆବଶ୍ୟକ। ହଳଦିଆ ଶିରା ରୋଗ, ଏହା ଗୋଟିଏ ଭୂତାଣୁ ଜନିତ ରୋଗ ଯାହାଦ୍ୱାରା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଫଳ ମଧ୍ୟ ଧଳା ବା ହଳଦିଆ ହୋଇ କାଠୁଆ ହୋଇଯାଏ। ଏହା ଧଳା ମାଛି ଦ୍ୱାରା ବ୍ୟାପିଯାଏ। ଏହାର ନିୟନ୍ତ୍ରଣ ପାଇଁ ଜମିରେ ହଳଦିଆ ଅଠାଳିଆ ଜନ୍ତା ଲଗାନ୍ତୁ ଏବଂ ନିମ୍ବ ତେଲ ସ୍ପ୍ରେ କରନ୍ତୁ। ଫଳ ଓ କାଣ୍ଡବିନ୍ଧା ପୋକ, ଏହି ପୋକ ଭେଣ୍ଡି ଭିତରେ ପଶି ଏହାକୁ କଣା କରି ନଷ୍ଟ କରିଦିଅନ୍ତି। ଏଥିପାଇଁ ଆକ୍ରାନ୍ତ ଭେଣ୍ଡିକୁ ବାଛି ନଷ୍ଟ କରିବା ସହ ଜୈବିକ ଉପାୟରେ ଫାରମନ ଜନ୍ତା ବ୍ୟବହାର କରିବା ନିହାତି ଆବଶ୍ୟକ। ହେଲେ ଖରାଦିନେ ମାଟି ଶୁଖିବା ଅନୁସାରେ ପ୍ରତି 4-5 ଦିନରେ ହାଲୁକା ପାଣି ମଡ଼ାଇବା ଦରକାର। ଫୁଲ ଫୁଟିବାର 5-7 ଦିନ ମଧ୍ୟରେ ଭେଣ୍ଡି ନରମ ଥିବା ଅବସ୍ଥାରେ ତଳିବା ଉଚିତ। ସପ୍ତାହକୁ ଅତି କମ୍ରେ 2-3 ଥର ଭେଣ୍ଡି ତଳିଲେ ଗଛରେ ନୂଆ ଫଳ ଅଧିକ ହୋଇଥାଏ। ମଞ୍ଜି ବୁଣିବାର 45-50 ଦିନ ମଧ୍ୟରେ ଭେଣ୍ଡି ତଳିବା ଯୋଗ୍ୟ ହୋଇଯାଏ। ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଏବଂ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟା ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କମ୍ ଦିନରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଭେଣ୍ଡି ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ଓଡ଼ିଶାର ଅନେକ ଜିଲ୍ଲାରେ କନ୍ଧ ଭାଇଭଉଣୀମାନେ ବସବାସ କରନ୍ତି। କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ଫୁଲବାଣୀ ଇତ୍ୟାଦି ଜିଲ୍ଲାମାନଙ୍କରେ ମୁଖ୍ୟ କନ୍ଧ ସମ୍ପ୍ରଦାୟର ଅନେକ ଉପସମ୍ପ୍ରଦାୟ ବସବାସ କରନ୍ତି। କୋରାପୁଟ, ରାୟଗଡ଼ା, ମାଲକାନଗିରି ଇତ୍ୟାଦି ସବ୍ଡିଭିଜନମାନଙ୍କରେ ଏହି କନ୍ଧ ଭାଇଭଉଣୀମାନେ ବିଭିନ୍ନ ଗ୍ରାମରେ ବସବାସ କରନ୍ତି। ଏମାନଙ୍କର ଜୀବନଯାପନ ଶୈଳୀ ନିତାନ୍ତ ଭାବରେ ନିରାଡ଼ମ୍ବର। ବଣ ପାହାଡ଼ର ମଣିଷ ଏମାନେ, ତେଣୁ ପାହାଡ଼ର ପଥରଟିଏ ପରି ଏବଂ ଜଙ୍ଗଲର ଗଛଟିଏ ପରି ଏମାନେ ନିଷ୍କପଟ। ମଣିଷ ଯେତେବେଳେ ଗ୍ରହ ଗ୍ରହାନ୍ତରରେ ନିଜର ସଭ୍ୟତାକୁ ପ୍ରତିଷ୍ଠିତ କରିବା ଚିନ୍ତାରେ ମସ୍କୁଲ, ଠିକ୍ ସେତିକିବେଳେ ଯଦି ଆପଣ କୌଣସି ଏକ ସନ୍ଧ୍ୟାରେ ତଥାକଥିତ ଆମର ଏହି କନ୍ଧ ଭାଇଭଉଣୀମାନଙ୍କର କୌଣସି ଏକ ଛୋଟ ଗାଁରେ ପହଞ୍ଚିଯିବେ, ତେବେ ନିଶ୍ଚିତ ଭାବରେ ସେମାନଙ୍କର ଗୀତ ନାଚରେ ହଜିଯାଉ ଯ ଆପଣ ଭାବିବେ ବୋଧେ ଆପଣ କେତେ ହଜାର ବର୍ଷ ତଳର ଜଣେ ଆଦିମ ମଣିଷ। ସେତେବେଳେ ଆପଣ ସମ୍ପୂର୍ଣ୍ଣ ରୂପେ ଭୁଲିଯିବେ ପରମାଣୁ ଯୁଦ୍ଧର ଭୟାବହତା ସମ୍ପର୍କରେ। ଏଇଠି ମଣିଷର ଜୀବନ କହିଲେ ମେସିନ୍ଟିଏ, କିନ୍ତୁ ସେଇଠି ମଣିଷର ଜୀବନ କହିଲେ ଜୀବନଟିଏ। ଆସନ୍ତୁ ଶୁଣିବା କନ୍ଧ ଭାଇଭଉଣୀମାନଙ୍କର ବାହାଘର ସମୟର ଗୀତ। ପରିବେଷଣ କରିଛନ୍ତି ନୂଆଗାଁ ସର୍ଗିଗୁଡ଼ାର ରାମାବତୀ ଏବଂ ସାଥୀ।

କନ୍ଧ ଧାଙ୍ଗଡ଼ିମାନେ ବିବାହ ନିମନ୍ତେ ଭିନ୍ନ ଗାଁରୁ ଗୀତ ମାରିବା ପାଇଁ ଆସିଥିବା କନ୍ଧ ଧାଙ୍ଗଡ଼ାମାନଙ୍କୁ ଆକୃଷ୍ଟ କରିବା ପାଇଁ ଗାଉଥିବା ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ରାମାବତୀ ଏବଂ ସାଥୀ।

0: और अपने लोगों को नहीं भूलना चाहिए। युवा शक्ति विरासत पर गर्व करते हुए आधुनिक शिक्षा और तकनीकों के बल पर आगे बढ़े तो सशक्त समृद्ध और आत्मनिर्भर भारत का निर्माण होगा।
1: भारतस्य मुख्य न्यायाधीशः न्यायमूर्तिः सूर्यकान्तः गतवासरे सर्वोच्च न्यायालयस्य पञ्च न्यायाधीशेभ्यः पदगोपनीयतायै प्रतिश्रावितवान्। न्यायमूर्तिः शीलनागो, श्रीचन्द्रशेखरः, संजीव सचदेवा, अरुणपल्ली, वरिष्ठाधिवक्त्री वी मोहना च सर्वोच्च न्यायालयस्य न्यायाधीशत्वेन शपथवचनं स्वीकृतवन्तः। अवधेयं यत् केन्द्रेण सर्वोच्च न्यायालयीय न्यायविद समितेः अनुशंसाम् आलक्ष्य एव एतेषां नियुक्ति विषयणे स्वीकृतिः दत्ता। राष्ट्रिय पंचायत पुरस्कार समारोहः अद्य नवदिल्ल्याम् आयोजयिष्यते। एते पुरस्काराः देशस्य द्विचत्वारिंशत् संख्याकेभ्यः उत्कृष्ट पंचायतेभ्यः प्रदास्यन्ते। समारोहावसरे दीनदयालोपाध्याय पंचायत सतत विकास पुरस्कारः इत्यस्यां श्रेण्यां चतुस्त्रिंशत् ग्राम पंचायतेभ्यः, नानाजी देशमुख सर्वोत्तम पंचायत सतत विकास पुरस्कार श्रेण्यां च अष्ट पंचायतेभ्यः पुरस्काराः प्रदास्यन्ते। भारतीयर्थ विभागेन सूचितं यत् अद्य कर्णाटकस्य आभ्यन्तरीणेषु भागेषु, केरल माहे, लक्षद्वीप, तमिलनाडु, पुदुच्चेरी, कराईकलेषु च तीव्रवृष्टिः भविष्यति। आगामि दिवसद्वय पर्यन्तं हरियाणा, चण्डीगढ़, दिल्ली, छत्तीसगढ़, झारखण्ड, गुजरात, गोवा, महाराष्ट्र, आंध्र प्रदेश, तेलंगाना, पश्चिमोत्तर प्रदेशेषु तीव्र झंझावातेन सह गर्जनस्य, तडितपातस्य च संभावना वर्तते। अन्ते क्रीडा वार्तासु, महिलानां अन्ताराष्ट्रिय क्रिकेट क्रीडा मालिकायां गतरात्रौ इंग्लैंड देशस्य टाउनटन नगरे काउंटी क्रीडांगणे आयोजिते तृतीये अन्तिमे च द्वन्द्वे इंग्लैंडेन भारतं षड्भिः क्रीडकैः पराजितम्। इत्थम् इंग्लैंडेन 2-1 इत्येतेन स्पर्धान्तरालेन श्रृंखला जिता। इति वार्ताः।
2: ସଂସ୍କୃତରେ ସମ୍ଭାଷଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 7:25 ଶୁଣିବେ ବିବିଧା କାର୍ଯ୍ୟକ୍ରମ। ଏଥିରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁମନ ଗୁପ୍ତା, ନବୀନ ପ୍ରସାଦ ଗୁପ୍ତା, ସ୍ୱାଧୀନୀ କୋକ୍କା ଏବଂ କେଶବ ମାଝୀଙ୍କ ସହ କଥାବାର୍ତ୍ତା। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ନେଲେ ଉଦିତ ନାରାୟଣ, ସସ୍ମିତା ବିଶ୍ୱାଳ ଏବଂ ସୋହମ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ କଥା ଚିତ୍ରର ଗୀତ। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ କଥା ଚିତ୍ରର ଗୀତ। ପୂର୍ବାହ୍ନ 10:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଦେଶଭକ୍ତି ଗୀତ, ଶିଳ୍ପୀ ନେଲେ ତୃପ୍ତି ଦାସ, ଲକ୍ଷ୍ମୀନାରାୟଣ ଦତ୍ତ, ଶୈଳ ମହାପାତ୍ର, ସତ୍ୟନାରାୟଣ ଅଧିକାରୀ ଏବଂ ସଂଗ୍ରାମ କିଶୋରୀ ପଟ୍ଟନାୟକ। ଦିନ 11:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଜିଜ୍ଞାସା, ରଚନା ଏବଂ ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଦିନ 12:00 ଏବଂ ଦିନ 2:15 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 12:30 ଶୁଣିବେ ସୌର ଆସାର କାର୍ଯ୍ୟକ୍ରମ ତାର ଭା। ଦିନ 12:50 ଶୁଣିବେ ଭକ୍ତି ଗୀତ, ଶିଳ୍ପୀ ନେଲେ ଲକ୍ଷ୍ମୀନାରାୟଣ ବେହେରା, ସୁଧା ମିଶ୍ର, ସୁବାସ ଦାସ ଏବଂ ମୋନାଲିସା ପଣ୍ଡା। ଦିନ 1:10 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପାକଶଳା ବଗିଚା ପ୍ରସ୍ତୁତ କରିବା କେମିତି ଏ ସମ୍ପର୍କରେ ନିରୁପମା ଶାହାଙ୍କ ସହ ସାକ୍ଷାତକାର, ପରେ ଦିବ୍ୟାଙ୍ଗ ମହିଳାମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ସାକ୍ଷାତକାର ଜଗନ୍ନାଥ ବେହେରାଙ୍କ ସହ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବାଣୀ କାର୍ଯ୍ୟକ୍ରମ, ଏଥିରେ କଥାରେ ଗୀତରେ ଶୁଣିବେ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସହିତ ସମ୍ପର୍କରେ ବିଶେଷ ଉପସ୍ଥାପନା, ପରେ ଇନ୍ଧନ ସଞ୍ଚୟରେ ସାଇକେଲର ଅବଦାନ ସମ୍ପର୍କରେ ସାକ୍ଷାତକାର ଆକୃତି ମହାପାତ୍ରଙ୍କ ସହିତ। ହ୍ୟାଲୋ ସର୍ଦ୍ଦାର ଲାଗୁ ଆଙ୍କି ଶୁଣିବେ ଅପରାହ୍ନ 5:30।

କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣି ରାତି 7 ବଜେ 30 ମିନିଟ୍ରେ ଏଥିରେ ରହିଛି ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଖରିଫ୍ ଚାଷ ପାଇଁ ପ୍ରସ୍ତୁତି ସମ୍ପର୍କରେ ସାକ୍ଷାତକାର ନିରଞ୍ଜନ ଗୌଡ଼ଙ୍କ ସହିତ ପରେ ଆଜିର ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ ପ୍ରହଲ୍ଲାଦ ଘିଉରୀଙ୍କ ସହିତ ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍କାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିଭିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ

0: ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ମସିହାରୁ ପ୍ରତିବର୍ଷ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପଭି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3ଟି ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ

0: ଆକ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା, ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ, ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗୁଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ, ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏସ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ

ତାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପଭିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର

0: ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟ୍ରେ ଗତକାଲି ଟାଉନ୍ଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲିଗୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ 7:25:30। ବର୍ଣ୍ଣବିଭା ବର୍ଣ୍ଣାଳୀ ଶୁଣନ୍ତୁ କାର୍ଯ୍ୟକ୍ରମ ବିବିଧା।

0: କେବେ କେବେ ଜୀବନର ଭିଡ଼ ଭିତରେ ହଠାତ୍ କେହି ଆସି ଏମିତି ଗୋଟେ ସ୍ଥାନ ନେଇଯାଏ ଯେଉଁଠାରେ ତାଙ୍କ ଅନୁପସ୍ଥିତି ମଧ୍ୟ ଉପସ୍ଥିତି ଭଳି ଅନୁଭବ ହୁଏ।
1: ହଁ ସସ୍ମିତା, ନିଜର ଲୋକ ସେ ନୁହେଁ ଯିଏ ସବୁବେଳେ ପାଖରେ ଥାଏ, ବରଂ ସେ ଯିଏ ଦୂରରେ ଥାଇ ମଧ୍ୟ ମନର ପ୍ରତ୍ୟେକ କୋଣରେ ବାସ କରେ। ଯାହାର ଖୁସିରେ ନିଜ ମୁହଁରେ ହସ ଆସେ, ଯାହାର ଦୁଃଖରେ ନିଜ ଆଖି ଭିଜିଯାଏ।
0: ସମୟ ଧୀରେ ଧୀରେ ଅଜଣା ଲୋକଙ୍କୁ ନିଜର କରିଦିଏ। କଥାରୁ ଆରମ୍ଭ ହୋଇଥିବା ସମ୍ପର୍କ ଦିନେ ଏମିତି ଗଭୀର ହୋଇଯାଏ ଯେ ସେ ମଣିଷଟି ଜୀବନର ଏକ ଅଲଗା ଅଧ୍ୟାୟ ପାଲଟିଯାଏ।
1: ନିଜର ହେବା ପାଇଁ ରକ୍ତର ସମ୍ପର୍କ ଦରକାର ନାହିଁ, ଜରୁରୀ ହେଉଛି ଭଲ ପାଇବା ଏବଂ ବିଶ୍ୱାସ।
0: ଏହି ଭଲ ପାଇବା ଓ ବିଶ୍ୱାସକୁ ସାଥିରେ ନେଇ ଆଜିର ବିବିଧ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

0: ହାସଲ କରି ନିଜ ନାମ ସହ ନିଜ ମାଟିର ନାଁକୁ ଉଜ୍ଜଳ କରିପାରିଛନ୍ତି।
1: ସେମାନଙ୍କର ଏହି ସଫଳତା ହଠାତ୍ ଆସିନି, ଏହା ପଛରେ ରହିଛି ବର୍ଷ ବର୍ଷର କଠିନ ପରିଶ୍ରମ, ତ୍ୟାଗ ଏବଂ ଅନେକ ସଂଘର୍ଷର କାହାଣୀ। ଅନେକ ବାଧା, ପ୍ରତିକୂଳ ପରିସ୍ଥିତି ଏବଂ ଚ୍ୟାଲେଞ୍ଜକୁ ସାମ୍ନା କରି ସେମାନେ ଆଜି ଏହି ସଫଳତାର ଶିଖରରେ ପହଞ୍ଚିଛନ୍ତି। ସେମାନଙ୍କର ଏହି ଯାତ୍ରା ଆଜି ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଏକ ଜୀବନ୍ତ ପ୍ରେରଣା।
0: ଗାଁ ମାଟିରୁ ଆରମ୍ଭ କରି ପ୍ରଶାସନିକ ସେବାର ଉଚ୍ଚ ଶିଖର ପର୍ଯ୍ୟନ୍ତ ପହଞ୍ଚିବାର ଏହି କାହାଣୀ ପ୍ରମାଣ କରେ ଯେ ସ୍ୱପ୍ନ ଦେଖିବାର ସାହସ ଏବଂ ତାହାକୁ ସାକାର କରିବାର ଇଚ୍ଛାଶକ୍ତି ଥିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।
1: ସେମାନଙ୍କର ସଫଳତା ଆମ ଅଞ୍ଚଳର ସ୍ୱପ୍ନ, ଆଶା ଏବଂ ସମ୍ଭାବନାର ପ୍ରତୀକ। ସେମାନଙ୍କ ସଫଳତା ଆମକୁ ଶିଖାଏ ଯେ ପରିଶ୍ରମର କୌଣସି ବିକଳ୍ପ ନାହିଁ ଏବଂ ସଫଳତା ସବୁବେଳେ ସେହି ଲୋକଙ୍କ ପାଦ ଛୁଏଁ ଯିଏ ନିଜ ଲକ୍ଷ୍ୟ ପ୍ରତି ନିଷ୍ଠା ରଖେ। ଆଜିର ଆମର ଅତିଥିମାନେ ହେଲେ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁମନ ଗୁପ୍ତା, ନବୀନ ପ୍ରସାଦ ଗୁପ୍ତା, ସ୍ୱାଧୀନ ହିକକା ଏବଂ କେଶବ ମାଝି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ସୁମନ ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
3: ଧନ୍ୟବାଦ।
2: ଏବେ ଆପଣ ଜଣେ ଚର୍ଚ୍ଚିତ ଚେହେରା, ଏବେ ନିକଟରେ ଆମର ପ୍ରକାଶ ପାଇଥିବା ଓଏଏସ୍ ଏକ୍ସାମିନେସନରେ ଆପଣ 15ତମ ରାଙ୍କ ରଖିକି ସଫଳତା ହାସଲ କରିଛନ୍ତି, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3: ଧନ୍ୟବାଦ।
2: କେମିତି ଲାଗୁଛି ଓଏଏସ୍ ଏକ୍ସାମଟା ଏତେ ବଡ ଏକ୍ସାମ, ସେଥିରେ ସଫଳ ହେବା ହିଁ ବହୁତ ବଡ କଥା, ସେଥିରେ ପୁଣି ଆପଣ 15 ନମ୍ବର ରାଙ୍କ ପାଇଛନ୍ତି, ଏହା ତ ବହୁତ ବହୁତ ପରିଶ୍ରମ ଆପଣ ନିହାତି ଭାବରେ କରିଥିବେ, ତ ଏଇ ପରିଶ୍ରମ ପରେ ଯେଉଁ ସଫଳତା ଏବେ ଆପଣ ହାସଲ କରିଛନ୍ତି, ଚାରିଆଡୁ ଯେଉଁ ପ୍ରଶଂସା ସାଉଣ୍ଟିଛନ୍ତି, କେମିତି ଲାଗୁଛି ଏବେ?
3: ମୁଁ ବହୁତ ଖୁସି ଅଛି, ମୋ ପରିବାର ଲୋକ ସମସ୍ତେ ବହୁତ ଖୁସି ଅଛନ୍ତି। ଏଇ ଯୋଉ ରାଙ୍କ ଆସିଛି ସେଟା କେବଳ ମୋ ପରିବାରର ମେହନତର ଫଳ। ମୋ ବାବା ଜଣେ ଗୋଟେ ଛୋଟ ବ୍ୟବସାୟୀ, ମମି ହାଉସ ୱାଇଫ୍, ସେମାନେ ଏତେ ସବୁ କଲେ ମୋ ପାଇଁ, ସେମାନଙ୍କ ତ୍ୟାଗର ଫଳ ଏଇଟା। ଆଉ ମୁଁ ସବୁ ଜିନିଷର କ୍ରେଡିଟ୍ ସେମାନଙ୍କୁ ହିଁ ଦେବାକୁ ଚାହୁଁଛି, ପୁରା ଫ୍ୟାମିଲିକୁ ଦେବାକୁ ଚାହୁଁଛି। ଇନଫ୍ୟାକ୍ଟ ଯୋଉ ଟାଇମ୍ରେ ଏକ୍ସାମ୍ ଚାଲିଥିଲା ମୋ ବାବା ସେ ଟାଇମ୍ରେ ହସ୍ପିଟାଲରେ ଆଡମିଟ୍ ଥିଲେ, ଷ୍ଟିଲ୍ ମାନେ ମୁଁ ତାଙ୍କୁ ଦେଖିବାକୁ ବି ଯାଇନଥିଲି ଆଣ୍ଡ ଏକ୍ସାମ୍ ଆପିୟର କରିଥିଲି।
2: ଏଇଟା ଆପଣଙ୍କର ପ୍ରଥମ ଆଟେମ୍ପ୍ଟ ନା କ'ଣ?
3: ମୋର ଫୋର୍ଥ ଆଟେମ୍ପ୍ଟ।
2: ତ କ'ଣ ଭାବିଲେ ଆପଣ, କ'ଣ ଷ୍ଟ୍ରାଟେଜି ଫଲୋ କରୁଥିଲେ? ଏକରେ ତ ବାପା ମାଙ୍କର ନାଁ ରଖିବାର ଅଛି, ବାପା ମା ଯେଉଁ ପରିଶ୍ରମ କରିଛନ୍ତି ଆପଣଙ୍କ ପାଇଁ, ସେମାନଙ୍କର ସେ ପରିଶ୍ରମର ଫଳ ସେମାନଙ୍କୁ ଦେବାର ଅଛି, ଆପଣଙ୍କ ପାଖରେ ଗୋଟେ ଦାୟିତ୍ୱ ଥିଲା, ଷ୍ଟ୍ରାଟେଜିକୁ କ'ଣ ଚେଞ୍ଜ କଲେ ଯେଉଁଥିରେ କି ଆପଣ ସଫଳତା ପାଇପାରେ?
3: ପ୍ରିଭିୟସ ତିନି ଥରରେ ମୋର ମେନ୍ସ ଯାଇ ମୁଁ ଯାଇଥିଲି, କିନ୍ତୁ ବହୁତ କମ୍ ମାର୍ଜିନରେ ମୁଁ କଟି ଯାଉଥିଲି। ମେ ବି ମୋରୁ କିଛି ପ୍ରୋବ୍ଲେମ୍ ରହିପାରେ ବୋଲି ମୁଁ ତାକୁ ଆନାଲାଇଜ୍ କଲି ପୁଣି ଥରେ, ଆଣ୍ଡ ମୋର ସେଲ୍ଫ ନୋଟ୍କୁ ହିଁ ମୁଁ ବାରମ୍ବାର ବାରମ୍ବାର ରିଭାଇଜ୍ କଲି, କମ୍ପ୍ଲିଟଲି ସିଲାବସ୍କୁ ଷ୍ଟିକ୍ କରିକିନା ନୋଟ୍ସ କରିଥିଲି, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ସ UPSC ଆଣ୍ଡ OPSC ବୋଥର ମୁଁ ପ୍ରାକ୍ଟିସ୍ କରିଥିଲି ବାରମ୍ବାର ବାରମ୍ବାର, ସେଥିପାଇଁ ବୋଲି ଏଥର ମାର୍କସ୍ ଇମ୍ପ୍ରୁଭ୍ ହେଇପାରିଲା।
2: କେଉଁଥିରେ ବହୁତ ଫୋକସ୍ କରିଥିଲେ?
3: ପର୍ଟିକୁଲାରଲି ଏଥିକ୍ସ, ଅପ୍ସନାଲ୍ ଆଉ ଏସ୍ଏ ପେପର୍ସ।
2: ଜଣେ ଓଏଏସ୍ କ୍ୱାଲିଫାଏ କରିବା ପାଇଁ କ'ଣ ନିଜ ଭିତରେ ଷ୍ଟ୍ରଙ୍ଗ ରହିବା ଦରକାର?
3: ଫାର୍ଷ୍ଟ ଜିନିଷ ହେଉଛି ପର୍ସେଭରାନ୍ସ, କନ୍ସିଷ୍ଟେନ୍ସି ମେଣ୍ଟେନ୍ କରିବାଟା ବହୁତ ଇମ୍ପୋର୍ଟାଣ୍ଟ, ଡେଡିକେସନ୍ ଥିବାର ଅଛି ସେତିକି, ଅଦରୱାଇଜ୍ ଏଇଟା ପସିବଲ୍ ନୁହଁ। କୌଣସି କୋଚିଂ କ'ଣ ହେଇଗଲେ ସେଇଟା ମ୍ୟାଟର କରେନି, ନିଜ ଭିତରେ ସେଇ ଡେଡିକେସନ୍ ଥିବାର ଅଛି ଆଉ ଲକ୍ଷ୍ୟ ଥିବାର ଅଛି, ସେତେବେଳେ ଜଣେ ଇଜିଲି କୌଣସି ବି ସ୍ୱପ୍ନ ପୂରଣ କରିପାରିବ। ଯଦି ଜଣଙ୍କର ଲକ୍ଷ୍ୟ ସ୍ପଷ୍ଟ ଅଛି ଆଉ ନିଜ ଉପରେ ଭରସା ଅଛି, ତ ସେ କିଛି ବି ଆଚିଭ୍ କରିପାରିବ।
2: ଆପଣ ସେଲ୍ଫ ଷ୍ଟଡି କରିଥିଲେ ନା କୋଚିଂ ଉପରେ ଡିପେଣ୍ଡେଣ୍ଟ?
3: କମ୍ପ୍ଲିଟଲି ସେଲ୍ଫ ଷ୍ଟଡି କରିଥିଲି, YouTube ଆଉ Telegram ଆଉ ChatGPT ଏସବୁକୁ ମୁଁ ବହୁତ ୟୁଜ୍ କରିଥିଲି।
2: ଯେମିତିକି ଆମ ଅଞ୍ଚଳର ପିଲାମାନେ ବିନା କୋଚିଂରେ ସେଲ୍ଫ ଷ୍ଟଡି ନେଇକି ପଢ଼ିପାରିବେ, ତ ଏଥିପାଇଁ ଆଗେ ଆସିବା ଦରକାର, କିନ୍ତୁ ବହୁ ଜଣଙ୍କ ମନରେ ଏହା ବି ରହିଯାଉଛି ଯେ ଏତେ ବର୍ଷ ଆମକୁ ପରିଶ୍ରମ କରିବାକୁ ପଡ଼ିବ, ଏତେ ପାଠ ପଢ଼ିବାକୁ ପଡ଼ୁଛି, ତ ଏ ବିଷୟରେ ଆପଣ ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
3: ଆଜ୍ଞା, ଏ ଏକ୍ସାମ୍ଟା ବହୁତ ଲେନ୍ଦି ପ୍ରୋସେସ୍, ପ୍ରପର୍ ଷ୍ଟ୍ରାଟେଜି, କମ୍ପ୍ଲିଟଲି ସିଲାବସ୍କୁ ଷ୍ଟିକ୍ କରିକିନା ଲାଇନ୍ ୱାଇଜ୍ ଲାଇନ୍ ସିଲାବସ୍କୁ ଆନାଲାଇଜ୍ କରିକିନା, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍କୁ ଆନାଲାଇଜ୍ କରିକିନା ରାଇଟ୍ ଗାଇଡେନ୍ସରେ ପଢ଼ିଲେ କିଛି ବି ଇମ୍ପସିବଲ୍ ନୁହଁ। ଘରେ ରହିକିନା ବି ଜଣେ ପ୍ରିପେୟାର କରିକିନା ଓଏଏସ୍ ଛାଡ଼ି IAS ବି ହେଇପାରିବ।
2: ବହୁତ ଷ୍ଟ୍ରେସ୍ ରୁହେ ଏବଂ ଫେଲ୍ୟୁର୍ ମଧ୍ୟ ଦେଖିବାକୁ ମିଳେ, କିନ୍ତୁ ନିଜକୁ ମୋଟିଭ୍ କରିବାକୁ, ନିଜକୁ କନ୍ସିଷ୍ଟେନ୍ସି ରଖିବା ପାଇଁ କ'ଣ କରିବାକୁ ପଡ଼ିବ?
3: ଆଜ୍ଞା, ମୁଁ ତ ମୋ ମମି ବାବାଙ୍କଠୁ ହିଁ ପ୍ରେରଣା ନେଉଥିଲି, ମୋ ବଡ଼ ଜେଜେବାପା ହୁକୁମଚାନ୍ଦ ଗୁପ୍ତା, ତାଙ୍କେ ଗୋଟେ ସମାଜସେବୀ ଥିଲେ, ତାଙ୍କ ନୀତି ଆଦର୍ଶକୁ ଫଲୋ କରୁଥିଲି ମୁଁ, ସେମାନଙ୍କର ଷ୍ଟ୍ରଗଲ୍ ଦେଖିକିନା ମୁଁ ମୋଟିଭେଟ୍ ହଉଥିଲି।
2: ଆପଣଙ୍କ ପାଇଁ କୋଉ ରାଉଣ୍ଡଟା ଆପଣଙ୍କ ପାଇଁ ଟଫ୍ ଥିଲା?
3: ମୋ ପାଇଁ ଆକ୍ଚୁଆଲି ମେନ୍ସଟା ଟିକେ ଟଫ୍ ହଉଥିଲା, ବିକଜ୍ ମୁଁ ସେଥିରେ ହିଁ ବାରମ୍ବାର ବାରମ୍ବାର କଟୁଥିଲି।
2: ତ ଭାଇବା ରାଉଣ୍ଡଟା କେମିତି ହେଇଥିଲା?
3: ଭାଇବା ରାଉଣ୍ଡଟା ବହୁତ ଇଜି, କୋର୍ଡିଆଲ୍ ଥିଲେ ମେମ୍ବର୍ସ, କନ୍ଭରସେସନ୍ ଟାଇପ୍ ଅଫ୍ ଭାଇବା ହୁଏ, ଭାଇବା ପାଇଁ କିଛି ଡରିବାର ଦରକାର ନାହିଁ, ଆପଣଙ୍କୁ ମେନ୍ଲି ମେନ୍ସ ଉପରେ ଫୋକସ୍ କରିବା ଦରକାର, ବିକଜ୍ ମେନ୍ସର ହିଁ ୱେଟେଜ୍ ଅଧିକ ଥାଏ, 2000 marks ମେନ୍ସ ହୁଏ, ମେନ୍ସ ହିଁ ଆପଣଙ୍କୁ ଗୋଟେ ରାଙ୍କ ଆଣିବାରେ ହେଲ୍ପ କରିପାରିବ।
2: ଏବେ ଆପଣ କ୍ୱାଲିଫାଏ କରି

କୌଣସି ଅଞ୍ଚଳର ପ୍ରକୃତ ପରିଚୟ କେବଳ ତାହାର ଭୌଗୋଳିକ ସୀମାରେ ନୁହେଁ, ବରଂ ସେହି ମାଟିରୁ ଜନ୍ମ ନେଇଥିବା ପ୍ରତିଭାମାନଙ୍କ ସଫଳତାର ନିହିତ ଥାଏ। ଆମ ଅଞ୍ଚଳ ପାଇଁ ସେହିଭଳି ଏକ ଗୌରବମୟ ମୁହୂର୍ତ୍ତ ଆସିଛି। ଆମ ମାଟିର ସନ୍ତାନମାନେ ଓଡ଼ିଶା ପ୍ରଶାସନିକ ସେବା ଓଏସ୍ ପରୀକ୍ଷାରେ ସଫଳତା

0: ଦେଇଛନ୍ତି, ତ ଯୋଉମାନେ ଏବେ ଏପିୟର କରିବାକୁ ଯାଉଛନ୍ତି, ଆପଣ ସେମାନଙ୍କୁ କ'ଣ କରିବାକୁ ଚାହିଁବେ? ସେମାନେ କେମିତି ଫଲୋ କରିବା ଦରକାର, ସେମାନେ କେମିତି ପଢିବା ଦରକାର?
1: ଆକ୍ଚୁଆଲି ଫାର୍ଷ୍ଟ ତ ସିଲାବସ୍ ଆନାଲାଇଜ୍ କରିବେ ପିଲା, ଦେନ୍ ତା ବେସିସ୍ରେ PYQ ବଗେରା ଆନାଲିସିସ୍ କରିବେ କି କୋଉ ଭଳିଆ କ୍ୱେଶ୍ଚନ୍ ଫ୍ରେମ୍ ହେଉଛି। ଯଦି ଜଣେ ଷ୍ଟାର୍ଟ କରୁଛି ତ ମେନ୍ସରୁ ଷ୍ଟାର୍ଟ କର, ମେନ୍ସ ଆଉ ପ୍ରିଲିମ୍ସ ଇଣ୍ଟିଗ୍ରେଟେଡ୍ ୱେରେ ପ୍ରିପେୟାର କରିବା ଦରକାର। ଆଉ ଯେତେବେଳେ ପ୍ରିଲିମ୍ସ ପାଖେଇ ଆସେ ସେତେବେଳେ ପ୍ରିଲିମ୍ସ ମୋଡ୍ରେ ସ୍ୱିଚ୍ କରିବା ଦରକାର, ତାଦ୍ୱାରା ଇଜି ହେଇପାରିବ, ଟିକେ ମାନେ କ୍ଲାରିଟି ଆସିପାରିବ ପ୍ରିପେରେସନ୍ରେ।
0: ଆପଣ କାହାକୁ ଫଲୋ କରୁଥିଲେ? ଆପଣଙ୍କର ଆଇଡିଆଲ କିଏ?
1: ମୋ ଆଇଡିଆଲ ମୋ ମମି ବାବା, ମୁଁ ତାଙ୍କୁ ଦେଖିକିନା ହିଁ ମୋଟିଭେଟ୍ ହଉଥିଲି, ତାଙ୍କ ଷ୍ଟ୍ରଗଲର ମୁଁ ତାଙ୍କୁ ରେଜଲ୍ଟ ଦେବାକୁ ଚାହୁଁଥିଲି, ପରିଣାମ ଦେବାକୁ ଚାହୁଁଥିଲି, ସେଥିପାଇଁ ବୋଲିକିନା ମୁଁ ଏସବୁ କଲି।
0: ଆପଣ କାହିଁକି ଚାହିଁଲେ କି ଆପଣ ଓଏସ୍ ହିଁ ଏକ୍ସାମ୍ ଦେବେ ବୋଲି?
1: ସେଇଟା ମୋ ମମି ବାବାଙ୍କ ସ୍ୱପ୍ନ ଥିଲା, ମୋ ବଡ଼ ଜେଜେବାପା, ମୋ ଜେଜେମା, ଜେଜେବାପା, ଅଜା, ଆଈ ସେମାନଙ୍କର ସ୍ୱପ୍ନ ଥିଲା, ସେଥିପାଇଁ ବୋଲିକିନା ମୁଁ ଓଏସ୍ ଏକ୍ସାମଟା ଦେଇଥିଲି। ଆଣ୍ଡ ମୋତେ ଗୋଟେ ସୋସାଇଟିରେ ପଜିଟିଭଲି କଣ୍ଟ୍ରିବ୍ୟୁଟ୍ କରିବାର ଥିଲା, ଯେହେତୁ ମୁଁ ନବରଙ୍ଗପୁରରୁ ବିଲଙ୍ଗ କରୁଛି, ସେଠି କୌଣସି ଭାବରେ ବି ଏତେ ସୁବିଧା ନାହିଁ, ପିଲାଙ୍କୁ ପଢିବାରେ ପ୍ରିପେୟାର କରିବାରେ ଏତେ ଅସୁବିଧା ହୁଏ, ତ ମୁଁ ଚାହୁଁଥିଲି କି ମୁଁ ଯଦି କୌଣସି ପୋଜିସନରେ ଆସିଯାଏ ତ ମୁଁ କିଛି କରିପାରିବି ସମସ୍ତଙ୍କ ପାଇଁ।
0: ଯେବେ ଏବେ ଆପଣ ଟ୍ରେନିଂ ସରିବ, ଆପଣଙ୍କର ଟ୍ରେନିଂ ସରିଲା ପରେ ଆପଣଙ୍କୁ ଗୋଟେ ଦାୟିତ୍ୱ ମିଳିବ, ଆପଣ ଗୋଟେ ଅଧିକାର ପାଇବେ, ତାପରେ ଆପଣ ନିଜ ମାଟି ପାଇଁ କ'ଣ କିଛି କରିବାକୁ ଚାହିଁବେ?
1: ଯୋଉଠି ବି ମୋର ପୋଷ୍ଟିଂ ହେବ ମୁଁ ସେଇଠି ଫୁଲ୍ ଡେଡିକେସନ ସହ ମୋ କର୍ତ୍ତବ୍ୟଟା ନିଭେଇବାକୁ ଚାହିଁବି, ଚାହେ ସେଇଟା ମୋତେ ଯୋଉ ବି ସେକ୍ଟରରେ ମିଳୁ, ଯୋଉ ବି ପୋଜିସନରେ ମିଳୁ, ମୁଁ କମ୍ପ୍ଲିଟ୍ ଡେଡିକେସନ ସହିତ ମୋ କାର୍ଯ୍ୟଟା କରିବି।
0: ଯେତେବେଳେ ରେଜଲ୍ଟ ବାହାରିଲା, ଯେତେବେଳେ ଆପଣ ଜାଣିଲେ କି ଆପଣ ଏତେ ଭଲ ରେଙ୍କ ରଖିକି ପାଇଛନ୍ତି, ତ ସେତେବେଳେ କେମିତି ଅନୁଭବ ହେଲା ଏବଂ ପ୍ରଥମେ ଆପଣ କାହା ସହିତ ସେୟାର କଲେ?
1: ଆଜ୍ଞା, ମୁଁ ସେତେବେଳେ ଭଣ୍ଡାରଘଣ୍ଟି ମନ୍ଦିରରେ ଉପସ୍ଥିତ ଥିଲି, ଆଣ୍ଡ ସବୁଠୁ ଫାର୍ଷ୍ଟ ତ ମୁଁ ମା ଭଣ୍ଡାରଘଣ୍ଟିଙ୍କ ସାଙ୍ଗେ ସେୟାର କଲି, ଦେନ୍ ମୋ ନିଜ ମମିଙ୍କ ସହ ସେୟାର କରିଥିଲି।
0: ଆମେ ଆଶା କରୁଛୁ ଯେ ଆପଣ ଆଗକୁ ଆହୁରି ଏମିତି ସକ୍ସେସ ପାଆନ୍ତୁ ଏବଂ ସମସ୍ତଙ୍କ ପାଇଁ ରାସ୍ତା ଦେଖାନ୍ତୁ, ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ସାଜନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।

0: ଭାଇ ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାମ୍ ସ୍ୱାଗତ କରିବାକୁ।
0: ଏବେ ତ ଆପଣ ଗୋଟେ ଚର୍ଚ୍ଚିତ ନାଁ, ସମସ୍ତଙ୍କ ନଜରରେ ଆପଣ ରହିଛନ୍ତି, ସମସ୍ତଙ୍କ ଅର୍ଥରେ ଏବେ ଆପଣଙ୍କର ନାଁଟି ରହିଛି ନିଶ୍ଚୟ, ଏବଂ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ନେଇକି ଆସିଛନ୍ତି। ତଥାପି ମୁଁ ଚାହିଁବି କି ଆପଣ ଆପଣଙ୍କର ପରିଚୟ ଟିକେ ସମସ୍ତଙ୍କୁ ଦେଇ ଦିଅନ୍ତୁ।
1: ମୋ ନାଁ ହେଉଛି ନବୀନ ପ୍ରସାଦ ଗୁପ୍ତା। ମୁଁ ଅଲ୍ ଓଡ଼ିଶା ରାଙ୍କ 19 ରଖିଛି ଆମର ଓପିଏସ୍ ସିଭିଲ ସର୍ଭିସ ଏକ୍ସାମିନେସନ 2024ରେ।
0: ଏବେ ଆପଣ ଯୋଉ କ୍ୱାଲିଫାଇ କରିଛନ୍ତି, ଏଥିପାଇଁ ଆପଣଙ୍କର ସବୁଠାରୁ ବଡ ଚ୍ୟାଲେଞ୍ଜ କ'ଣ ଥିଲା?
1: ସବୁଠୁ ବଡ ଚ୍ୟାଲେଞ୍ଜ ତ ଏଇଟା ହିଁ ଥିଲା ମ୍ୟାମ୍, ସ୍ପେଶାଲି ମୁଁ ଘରେ ରହିକି ପଢୁଥିଲି। ଘରେ ଯେତେବେଳେ ରହିକି ଆମେ ଯେତେବେଳେ ପଢାପଢି କରୁ ତ ବାଧା ବହୁତ ଆସେ, ସ୍ପେଶାଲି ଆମକୁ ଯେ ସୋସାଇଟିର ଫଙ୍କସନ ରୁ ନେଇକି ସବୁବେଳେ ଘରେ ସ୍ପେଶାଲି ରିଲେଟିଭ୍ସ ହେଇଗଲେ, ସୋସାଇଟି ହେଇଗଲେ, କେତେବେଳେ କୁଆଡେ ଯିବାର ଅଛି, କେତେବେଳେ କଣ କାମ ଅଛି, ତ ଏଇ ସବୁ ଡିଷ୍ଟ୍ରାକ୍ସନ ବଗେରା କୁ ସାଇଡ କରିକି ନିଜେ ଗୋଟେ ସ୍ଥିର ମନ ଚିତ କରିକି ଯୋଉ ଗୋଟେ ରୁମ୍ ରେ ପଢିବାଟା ସେ ଏତେ ଲମ୍ବା ଦୀର୍ଘ କାଳରେ, ସେଇଠି ହିଁ ଚ୍ୟାଲେଞ୍ଜିଂ ଥିଲା। ବାକି ଦେଖିବେ ତ ବାକି ଲୋକମାନଙ୍କର ଯୋଉ ସପୋର୍ଟ ଥିଲା, ସ୍ପେଶାଲି ମୋର ପରିବାରର ଆଉ ସମସ୍ତଙ୍କର, ତ ସେଇ ଚ୍ୟାଲେଞ୍ଜେସ ଟା ମୋ ପାଇଁ ସହଜ ହେଇଯାଉଥିଲା। ତ ଏତେ ଚ୍ୟାଲେଞ୍ଜିଂ ମୁଁ ତ କହିବିନି କି ଏତେ ଚ୍ୟାଲେଞ୍ଜ ହେଇଛି ବୋଲି।
0: ତେବେ ଏହା ଆପଣଙ୍କର କେଉଁ ଆଟେମ୍ପ୍ଟ ଥିଲା, ପ୍ରଥମ ଆଟେମ୍ପ୍ଟ ଥିଲା ନା କ'ଣ?
1: ମୁଁ 2019ରୁ ହିଁ ଆଟେମ୍ପ୍ଟ ମାନେ ଷ୍ଟାର୍ଟ କରିଥିଲି ପ୍ରିପାରେସନ ଟା, ସିଚୁଏସନ COVID-19 ର ଥିଲା, ତ ସେତେବେଳେ ଅନଲାଇନ୍ ମାଧ୍ୟମରୁ ମୁଁ ଷ୍ଟାର୍ଟ କଲି ପ୍ରିପାରେସନ ଟା ସେଠୁ। ତାପରେ ଏଇଟା ମୋର ଫିଫ୍ଥ ଆଟେମ୍ପ୍ଟ ଥିଲା।
0: ଯେବେ ଫେଲ୍ୟୁର୍ ଆସୁଥିଲା କିମ୍ବା କିଛି ଲୋ ଫିଲ୍ କରୁଥିଲେ, କେମିତି ନିଜକୁ ମୋଟିଭେଟ୍ କରିପାରୁଥିଲେ ଆପଣ?
1: ଏଇଟା ମୁଁ ଆକ୍ଚୁଲି ମୋର ଗୋଟେ ରୁଚି ଥିଲା ଶ୍ରୀମଦ୍ ଭଗବତ ଗୀତା ପଢିବାର, ତ ମୋର ଏମିତି ଯେତେବେଳେ ବି ଡିମୋଟିଭେଟ୍ ଲାଗେ କି କିଛି ବି ମାନେ ନିରାଶା ଟାଇପ୍ ଅଫ୍ ଲାଗେ, ତ ମୁଁ ଶ୍ରୀମଦ୍ ଭଗବତ ଗୀତା ପଢୁଥିଲି।
0: ଷ୍ଟ୍ରାଟେଜି କ'ଣ ରହିଥିଲା, ଯେମିତିକି ଆପଣ କହିଲେ ଆପଣ ଆଗରୁ ବି ବହୁତ ଥର ଆଟେମ୍ପ୍ଟ କରିଛନ୍ତି, କିନ୍ତୁ ଆପଣ ସେ ଫେଲିୟର୍କୁ ନେଇକି ଆଗକୁ ବଢ଼ିଲେ ଏବଂ ଶେଷରେ ସକ୍ସେସ୍ ପାଇଲେ, ବହୁତ ଭଲ ରେଙ୍କ୍ ରଖିଛନ୍ତି, କ'ଣ ଆପଣ ନିଜ ଭିତରେ ଚେଞ୍ଜେସ୍ ଆଣିଲେ, ନିଜକୁ କେମିତି ପରିବର୍ତ୍ତନ କଲେ ଯେଉଁଥିରେ କି ଆପଣ ଏତେ ଭଲ ରେଙ୍କ୍ ରଖିକି କ୍ୱାଲିଫାଏ କରିପାରିଲେ?
1: ଯେମିତିକି ମୋର ତ 7 ବର୍ଷର ସଂଘର୍ଷ, ଆଣ୍ଡ ସେଇ ସଂଘର୍ଷ ମୋର ହିଁ ନଥିଲା, ପୁରା ଫ୍ୟାମିଲିର ହିଁ ଥିଲା। ଷ୍ଟ୍ରାଟେଜି ହିସାବରେ ମୋର ଷ୍ଟାର୍ଟିଂ ରୁ ଆଉ ଏଣ୍ଡିଂ ପର୍ଯ୍ୟନ୍ତ ଷ୍ଟ୍ରାଟେଜି ମୁଁ ବହୁତ ଚେଞ୍ଜ କରେ, ମାନେ ବହୁତ ଗୁଡ଼ାଏ ଭୁଲ ବି ହେଇଛି। ତ ଯେତେବେଳେ ମୁଁ ଜିନିଷ ଦେଖୁଥିଲି କି କିଛି ଜିନିଷ ଭୁଲ ହଉଛି, ତ ସେଇ ଭୁଲ କୁ ଚିହ୍ନଟ କରିକି ତାକୁ ରେକ୍ଟିଫାଏ କରିବାଟା,
0: କ'ଣ ଭୁଲ
1: ସେଇଟା
0: ଦେଖିଲେ ଆପଣ ତାକୁ କେମିତି ରେକ୍ଟିଫାଏ କଲେ?
1: ସ୍ପେଶାଲି ଆମର ଏସ୍ଏରେ ଟିକେ କମ୍ ମାର୍କ ହଉଥିଲା, ତ ସେଟା ମୁଁ ବୁଝିଲି କି ମୋର ଏସ୍ଏରେ ଟିକେ କମ୍ ଅଛି, ତ ତାହିଁରେ କାମ ମଧ୍ୟ କରିବାକୁ ପଡିବ, ତ ମୋର ଇଣ୍ଟରଭ୍ୟୁ ରେ ବି ଟିକେ କମ୍ ଅଛି, ତ ତାହିଁରେ ମାନେ ଯୋଉ ବି ଜିନିଷ ମତେ ଲାଗିଲା ମୋର ମାର୍କ ଯୋଉଠି କମ୍ ଅଛି, ମୋର ପ୍ରୋବ୍ଲେମ୍ ହଉଛି, ମାନେ ଯୋଉ ବି

0: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
1: ଜଗନ୍ନାଥ,
0: ସର୍ବପ୍ରଥମେ ତ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
1: ଆଜ୍ଞା ଧନ୍ୟବାଦ। ମୋ ନାଁ ଏଚ୍ ସ୍ୱାଧୀନ। ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୁଁ 146ତମ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛି। ଆଉ ମୁଁ ମୋ ଏହି ସଫଳତାର ଶ୍ରେୟ ମୋ ପରିବାର ଲୋକ, ମୋ ମା, ମୋ ଆଣ୍ଟି, ମୋ ଦିଦି, ମୋ ଭାଇ ସମସ୍ତଙ୍କୁ ଦେବାକୁ ଚାହୁଁଛି।
0: ଯେତେବେଳେ ରିଜଲ୍ଟ ଟା ବାହାରିଲା କଣ ଫିଲ୍ ହେଇଥିଲା?
1: ସେ ଫିଲ୍ ତ ଶବ୍ଦରେ କହିବା କଷ୍ଟକର, କାହିଁକି ନା ଦୀର୍ଘ 6 ବର୍ଷର ପରିଶ୍ରମର ପରିସମାପ୍ତି ଘଟିଲା। ବହୁତ ଗୁଡ଼ିଏ ଫେଲିୟର ଦେଖି ସାରିଲା ପରେ ଫାଇନାଲି ସକ୍ସେସ ଟା ପାଇଲି, ତ ବହୁତ ଖୁସି।
0: ତ କଣ କଣ ଷ୍ଟ୍ରଗଲ ଦେଇକି ଏଇ ସକ୍ସେସ ଟାକୁ ପାଇଛ?
1: ଡେଫିନେଟଲି ମ୍ୟାମ, ଯେହେତୁ ଯେମିତି ମୁଁ କହିଲି ମୋ ଜର୍ଣ୍ଣିଟା ମୋତେ 6 ବର୍ଷ ଲାଗିଗଲା। ଏଥି ମଧ୍ୟରେ ମଲ୍ଟିପଲ ଏକ୍ସାମ, ଯେମିତି ମ୍ୟାମ ଏଇଟା ଆମର 31 ନମ୍ବର ଏକ୍ସାମ ଥିଲା ଯୋଉଟା କି କ୍ଲିୟର ହେଲା। 6 ବର୍ଷରେ କହିବାକୁ ଗଲେ ବହୁତ ଗୁଡ଼ିଏ ଏକ୍ସାମ ମାନେ କଷ୍ଟ କରିଥାଏ, କିନ୍ତୁ ସେଇ ହିସାବରେ ଫଳ ଆସେ ନାହିଁ। ପାଠ ପଢୁଥିଲେ କେତେଟା ଜିନିଷ ମନେ ରୁହେ ନାହିଁ, ମାର୍କ କେତେବେଳେ ଉଠିଯାଏ ତ କେତେବେଳେ ହୁଏ ନାହିଁ, ତ ଏଇ ଟାଇପ୍ର ବହୁତ ଗୁଡ଼ିଏ ସମସ୍ୟା ଦେଖିବାକୁ ପଡ଼ିଥାଏ। ଫେର୍ କାହିଁ ନା କାହିଁ ଘରୁ ତ ସେତେ ପ୍ରେସର ନଥିଲା, ଫିର୍ ବି ନିଜକୁ ଗୋଟେ ପ୍ରେସର ହୁଏ। ସାଙ୍ଗସାଥିମାନଙ୍କୁ ଦେଖିଲେ କି ସାଙ୍ଗମାନେ ଭଲ ଭଲ ଫିଲ୍ଡରେ ଜବ୍ କଲେଣି, ବାହାରେ ବୁଲାବୁଲି କଲେଣି, କିନ୍ତୁ ଆମେ ଷ୍ଟିଲ୍ ପାଠ ପଢୁଛୁ। ଏମିତିଆ ଜିନିଷ ଗୁଡା ତ ଆସେ ଦିମାଗକୁ, ପର ସେ ଟାଇମ୍ରେ ମଧ୍ୟ ନିଜକୁ ଗୋଟେ ଲାଗେ ଯେ ହଁ ଭାଇ କଷ୍ଟ କରୁଛୁ, ଦିନେ ନହେଲେ ଦିନେ ମିଳିବ ତା ଫଳ, କଷ୍ଟ କରିଯିବା।
0: ପାଠ ପଢିବା ପାଇଁ କେମିତି ଷ୍ଟ୍ରାଟେଜି ରଖିଥିଲେ?
1: ଆଙ୍ଗଜାଇଟି ଏଗୁଡ଼ା ତ ଡେଫିନେଟଲି ଆସିବ, କାହିଁକି ଯେହେତୁ ଏକ୍ଜାମ କମ୍ପିଟେଟିଭନେସ୍ ଟା ବଢିଯାଉଛି। ତ ମୋର ଗୋଟେ ଜିନିଷ ଭଲ ଥିଲା ଯେ ମୁଁ ଟିକେ ଫିଜିକାଲ ଆକ୍ଟିଭେଟ୍ ବାଲା ପର୍ସନ ନା, ମାନେ ମୋତେ ଆଉଟଡୋର ରହିବାକୁ ପସନ୍ଦ ଲାଗେ। ମୁଁ ବେଶୀ ସମୟ ଲଙ୍ଗ ଆୱାର୍ସ ବସିକି ମଧ୍ୟ ପଢିପାରେ ନାହିଁ। ତ ମୋର ଗୋଟେ ଭଲ ଜିନିଷ ଏଇଆ ଥିଲା ଯେ ଯୋଉ ଟାଇମ୍ରେ ମୁଁ ଆର୍ମି ପାଇଁ ପ୍ରିପାରେସନ୍ କରୁଥିଲି, ମୁଁ ପ୍ରତିଦିନ ରନିଂ କରେ। ଆଉ ମୁଁ ଯେତେବେଳେ ଗ୍ରାଉଣ୍ଡକୁ ଯାଏ ମୁଁ ଖାଲି ରନିଂ କରେ, ରନିଂ କରେ, ଏକ୍ସରସାଇଜ୍ କରେ, ଫେର୍ ବାକି ଯୋଉମାନେ ଯାହା ଖେଳୁଥାନ୍ତି ମୁଁ ସେଇ ଖେଳ ଗୁଡ଼ା ଖେଳେ। ତ ଖେଳ ହିଁ ମୋତେ ଗୋଟେ ଏମିତିଆ ଗୋଟେ ସୋର୍ସ ବନିଥିଲା ଯାହାକି ମୋତେ ରିକ୍ରିଏସନ୍ ଟାଇପ୍ର କରେ, ମାନେ ମେଡିଟେଟ୍ କରେ। ହିଲ୍ ଟାଇପ୍ର ଲୋକ ମେଡିଟେଟ୍ କରନ୍ତି ହିଲ୍ ହେବା ପାଇଁ, କିନ୍ତୁ ମୋତେ ଲାଗେ ଯେ ମୋ ପାଇଁ ମୋ ରନିଂ ଆଉ ମୋ ସ୍ପୋର୍ଟ ଯାହା ଥିଲା ଯେଉଁଟାକି ମୋତେ ହିଲ୍ କରୁଥିଲା ଆଉ ଆଉ କିପ୍ କାମ୍ ରଖୁଥିଲା ମୋତେ।
0: ଆପଣଙ୍କ ମତରେ ଜଣେ ଓଏସ୍ କ୍ୱାଲିଫାଇ କରିବା ପାଇଁ ନିଜକୁ କ'ଣ ପୁରା ପୁରି ଆଇସୋଲେଟ୍ କରିଦେବା କଥା ଠିକ କି?
1: ନା ନା ମ୍ୟାମ, ସବୁଠୁ ବଡ କଥା ଯେ ଆମେ ପବ୍ଲିକ ସର୍ଭିସ କରିବାକୁ ଯାଉଛୁ, ତ ଚାରି କାନ୍ଥରେ ବସିକି କେବେ ପବ୍ଲିକ ସର୍ଭିସ ହୁଏନି। ମୋ ହିସାବରେ ନିଜ ଉପରେ ବହୁତ ହାର୍ସ ହେବା ବି କିଛି ଦରକାର ନାହିଁ। ଟାଇମକୁ ଠିକ୍ସେ ସେଗ୍ରିଗେଟ୍ କରନ୍ତୁ, ଦିନକୁ ଆପଣଙ୍କୁ ଏନଫ୍ ଟାଇମ୍ ମିଳିବ। ଯଦି ଜବ୍ ସହିତ ବି ପ୍ରିପେୟାର କରୁଛନ୍ତି ତ ଟାଇମକୁ ଠିକ୍ସେ ୟୁଟିଲାଇଜ୍ କରନ୍ତୁ।
0: ଡେଲି ରୁଟିନ୍ କେମିତି ରହୁଥିଲା? ପଢାପଢିର ଷ୍ଟ୍ରାଟେଜି କ'ଣ ଫଲୋ କରୁଥିଲେ?
1: ମ୍ୟାମ ଡେଲି ରୁଟିନ୍ କହିବାକୁ ଗଲେ ମୁଁ ସେଇ 6ଟା 6:30 ବେଳକୁ ଉଠେ, ଫେର୍ ରନିଂ ଯାଏ, ରନିଂ ଯାଇକି ଗ୍ରାଉଣ୍ଡରୁ ଫେରିଲା ବେଳକୁ ସେଇ 7:30-8 ହେଇଯାଏ। ତାପରେ ମୁଁ ହାଲକା ମାନେ

0: ବାତ କରିକି ତାପରେ ମୁଁ ପଢିବାକୁ ବସିଯାଏ। ଦେଢ ଘଣ୍ଟା 2 ଘଣ୍ଟା ଏମିତିର ସ୍ଲଟ୍ ଥାଏ। 2-3 ଖଣ୍ଡେ ସ୍ଲଟ୍ ହେଲା ବେଳକୁ 1:30 ଏମିତି ହେଇଯାଏ। ମମି ଅଫିସରୁ ଆସନ୍ତି, ତାପରେ ଖାଇକି ଟିକେ ଶୋଇପଡ଼େ। 3-4 ବେଳରୁ ଫେର ସନ୍ଧ୍ୟା 6 ଯାଏଁ ଗୋଟେ ସ୍ଲଟ୍। ତାପରେ ହାଲକା ବୁଲିବାକୁ ଯାଏ, ସାଙ୍ଗମାନଙ୍କ ସହିତ ଗପେ। ଫେର ଏମିତି 7-8 ରିଟର୍ନ ହେଇକି 9 ପୂର୍ବରୁ ଗୋଟେ ସ୍ଲଟ୍ ସାରିକି ଖାଏ। ଖାଇଲା ପରେ ଦିନ ଯାକ ଯାହା ପଢ଼ିଲି, ରିଭାଇଜ ଭିଭାଇଜ, PYQ, ଏନାଲିସିସ୍, ଏଇ ଟାଇପ୍ର ଜିନିଷ ଦେଖି 11-12 ଭିତରେ ଶୋଇଯାଏ। ଏଇଟା ତ ଥିଲା ଡେଲି ରୁଟିନ୍। ମ୍ୟାନେଜେବଲ୍ ଜିନିଷ ଜେନେରାଲ ସାଇନ୍ସ ଗୁଡ଼ାକ ସେଇଗୁଡ଼ାକୁ ମୁଁ ପଢ଼ିଥିଲି, ଷ୍ଟ୍ରାଟେଜି ବନେଇଥିଲି। ତାପରେ ଯେହେତୁ ଏଇଟା ଅବଜେକ୍ଟିଭ ବି ସବଜେକ୍ଟିଭ ବାଲା ଗେମ୍ ବି ଅଛି, ତ ମେନ୍ସ ଟାଇମ୍ରେ ଆନ୍ସର ରାଇଟିଂ କରିବାକୁ ପଡ଼େ। ମନ ହୁଏନି ପାଠ ପଢ଼ିବାକୁ, ଅନେଷ୍ଟଲି କହୁଛି, ବହୁତ ଥର ମନ ଟାଣେନି, ପର ବାଧ୍ୟ କରେ ନିଜକୁ, ଭାଇ ଠିକ ଅଛି, ଆଉ ଟିକେ ମନକୁ ଝାସା ଦେଇକି ଆଉ ଟିକେ ପଢ଼ିଦେବ ଭାଇ, ଆଉ ଟିକେ ପଢ଼ିଦେବ, ଏମିତି କହିକି। ତ ସେଇ ହିସାବରେ ପ୍ରପର ଷ୍ଟ୍ରାଟେଜିକାଲି ପଢ଼ିଲେ ନା ଜର୍ନି ଆସାନ ହେଇଯାଏ, ରେଦର ଦେନ୍ ବହୁତ ଲୋକଙ୍କ ପାଖରେ ଗାଇଡ଼ାନ୍ସ ନଥାଏ। ଯେମିତି ଆରମ୍ଭରେ ମୋ ପାଖରେ ମଧ୍ୟ ଗାଇଡ଼ାନ୍ସ ନଥିଲା, ଦିଦି ଯେତେବେଳେ ପାଇଗଲା ସିଏ ଗୋଟେ ରାହ ଦେଖେଇଲା ଆମକୁ ଯେ ଏମିତି ଏମିତି କଲେ ହେଇଯିବ। ତାପରେ ଆମେ ବାଟ ପାଇଗଲୁ ଦୁଇ ଭାଇ, ଆଉ ଦୁଇ ଭାଇଙ୍କର ବି କ୍ଲିଅର ହେଇଗଲା।
1: ଏବେ ଆପଣଙ୍କ ପରିବାରରେ ଆପଣ 3 ଜଣ କ୍ୱାଲିଫାଇ ହେଇଛନ୍ତି, 3 ଜଣ ଏ ଲାଇନ୍ରେ ଅଛନ୍ତି, ତ କେମିତି ଫିଲ୍ ହଉଛି?
0: ଲିଟରାଲି ମାନେ ଯେବେ ଛୋଟ ଥାଉ ସେବେ ବାବା ଆଉ ମମି ଯେହେତୁ ଏଇ ପଞ୍ଚାୟତିରାଜ ଡିପାର୍ଟମେଣ୍ଟରେ ହିଁ ଥିଲେ, ଆଉ ମମି ତ ଏବେ ବି ଅଛନ୍ତି ସର୍ଭିଂ, ତ ଲିଟରାଲି ସାର୍ ମାନଙ୍କୁ ଯେମିତି କିଛି ମିଟିଂ ହୁଏ, ନହେଲେ କିଛି ଯେଉଁଠି ପବ୍ଲିକ ଗ୍ୟାଦରିଂ ହୁଏ, ସେଇଠି ଦେଖିକି ଲିଟରାଲି ଫିଲ୍ ହୁଏ ଲୋକମାନେ କେତେ ରେସ୍ପେକ୍ଟ ଦେଉଛନ୍ତି। ଆଉ ଏ ସାର୍ଙ୍କ ଗୋଟେ କଥାରେ ଲୋକମାନଙ୍କର କାମ ଗୋଟେ ସେକେଣ୍ଡରେ ହେଇଯାଉଛି। ତ ସେଇ ଟାଇମ୍ରେ ଗୋଟେ ଫିଲ୍ ଆସିଥିଲା ଯେ ଭାଇ ଜୀବନରେ ବନିବାର ତ ଏଇ ସାର୍ ମାନଙ୍କ ପରି ବନିବାର ଅଛି, ଆମ ସିଙ୍ଗଲ କଥାରେ ଲୋକମାନଙ୍କର କାମ ଜଲ୍ଦି ହେଇଯାଉ। ତ ପବ୍ଲିକ ସର୍ଭିସ ସେଇଟା ତ ଛୁଆବେଳୁ ହିଁ ଦେଖି ଆସିଥିଲୁ। ଆଉ ତିନି ଭାଇ ଭଉଣୀ ଏବେ ହାତରେ ଗୋଟେ ଲେଜିଟିମେଟ୍ ଅଥରିଟି ଆସୁଛି ଯେ ଲୋକମାନଙ୍କ ପାଇଁ କିଛି କରିବାର, ତ ଏଇ ଜିନିଷ ଦେଖିକି ନିଜକୁ ବହୁତ ପ୍ରାଉଡ୍ ଫିଲ୍ ହେଉଛି।
1: କଣ ଭାବିଛନ୍ତି ଯେତେବେଳେ ଆପଣଙ୍କୁ ଦାୟିତ୍ୱ ମିଳିବ, ଆପଣ କଣ ପରିବର୍ତ୍ତନ ଆଣିବାକୁ ଚାହିଁବେ କି?
0: ସିଓର ମ୍ୟାମ୍, ଯୋଉ ଜିନିଷ ମୁଁ ଯେହେତୁ ଆମେ ଗୋଟେ ମାନେ କୋରାପୁଟ, ଆଉ ଆମର ଯୋଉ ଅନ୍ଡିଭାଇଡେଡ୍ କୋରାପୁଟ ବାଲା ଏରିଆ, ଲୋକ ଦେଖିଲେ ଭାବନ୍ତି ବହୁତ ଅଣ୍ଡର ଡେଭଲପ୍ ଏରିଆ। ହଁ, ଅଣ୍ଡର ଡେଭଲପ୍ ଏରିଆ, କିନ୍ତୁ ବହୁତ ଗୁଡ଼ିଏ ସରକାରଙ୍କର ସ୍କିମ୍ ଗୁଡା ଅଛି ଯୋଉଟାକି ଠିକ୍ସେ ଇମ୍ପ୍ଲିମେଣ୍ଟ ହେଇପାରୁନି। ତ ଆଜ ଏ ଏକ୍ଜିକ୍ୟୁଟିଭ ମୁଁ ମୋର ବେଷ୍ଟ ଟ୍ରାଏ କରିବି ଯେ ମୁଁ ମୋ କର୍ମକ୍ଷେତ୍ରରେ ନିଜର 100% ଦେଇକି ଡିଜର୍ଭିଂ ଲୋକଙ୍କ ପାଖକୁ ତାଙ୍କ ଜିନିଷ ପହଞ୍ଚାଇବା, ଆଉ କାହା ପ୍ରତି ଅନ୍ୟାୟ ନ ଯେମିତି ହୁଏ ସେଇବାଲା ଜିନିଷକୁ ମୁଁ ଏନ୍ସିଓର କରିବି।
1: ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ ଆହୁରି ଆଗକୁ ବଢ଼ନ୍ତୁ, ଏବେ ଯେମିତି ଗର୍ବ ଗୌରବ ନେଇକି ଆସିଛନ୍ତି ନିଜ ପରିବାର ପାଇଁ ସମସ୍ତଙ୍କ ପାଇଁ, ଆପଣ ସେମିତି ଗର୍ବ ଏବଂ ଗୌରବ ଆମ ଓଡ଼ିଶା ମାଟି ପାଇଁ ନେଇକି ଆସନ୍ତୁ, ଏହା ହିଁ ଆମର କାମନା। ଆପଣ କିଛି ସମୟ ଆମକୁ ଦେଇଥିଲେ, ଆମ ସହିତ କଥା ହେଇଥିଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ଆଜ୍ଞା।

0: केशव ଭାଇ ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାମ।
0: ପ୍ରଥମତଃ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
1: ଥ୍ୟାଙ୍କ ୟୁ ମ୍ୟାମ, ଧନ୍ୟବାଦ।
0: ବହୁତ ଷ୍ଟ୍ରଗଲ କରିକି ବହୁତ ପରିଶ୍ରମ କରିକି ଆପଣ ଏହି ସଫଳତା ଏବେ ହାସଲ କରିଛନ୍ତି। ଏହା ପଛରେ ତ ସଂଘର୍ଷ ବହୁତ ରହିଥିବ। ଜଣେ ଚାଷୀ ଘରରୁ ଆସିକି ଏବେ ଆପଣ ଏତେ ବଡ ସଫଳତା ପାଇଛନ୍ତି, ତ କେମିତି ରହିଥିଲା ଏଇ ଜର୍ଣ୍ଣି ଭାଇ?
1: ନିହାତି ଭାବରେ ମ୍ୟାମ, ମୁଁ ଯେଉଁ ପରିବେଶରୁ ମୁଁ ଯେଉଁ ପରିବାରରୁ ବାହାରିକି ଆଜି ଓଡ଼ିଶା ପ୍ରଶାସନିକ ସେବାରେ 182ତମ ରାଙ୍କ ରଖି ସଫଳତା ଅର୍ଜନ କରିଛି, ତା ବହୁତ କଠିନ କଷ୍ଟସାଧ୍ୟ ଥିଲା। କିନ୍ତୁ ମୋର ଦୃଢ ଇଚ୍ଛା ଶକ୍ତି ଏବଂ ମୋର କଠିନ ଅଧ୍ୟବସାୟ ବଳରେ ଆଜି ମୁଁ ଏହି ଶୀର୍ଷ ସ୍ଥାନକୁ ପହଞ୍ଚି ପାରିଛି।
0: ପରିବାର ବ୍ୟାକଗ୍ରାଉଣ୍ଡ କେମିତି ରହିଛି ଆପଣଙ୍କର?
1: ଆଜ୍ଞା,
0: ସେଇ ବ୍ୟାକଗ୍ରାଉଣ୍ଡରୁ ବାହାରିକି ଆପଣ କଣ ସବୁ ସାକ୍ରିଫାଇସ୍ କରିକି ଏତିକି ବାଟ ଆଗେଇ ଆସିଛନ୍ତି?
1: ଆଜ୍ଞା, ମୋ ଘର ହଉଛି ବହୁତ ମାନେ ଗରିବ ଶ୍ରେଣୀର ଘର ମୁଁ ବିଲଙ୍ଗ କରୁଛି। ମୋ ବାପା ଜଣେ ଛୋଟ ଚାଷୀ ଏବଂ ସେ କୌଣସି ସ୍କୁଲର ପିଣ୍ଡା ପାଦ ମାଡି ନାହାନ୍ତି, ତ ସେ ପଢିପାରନ୍ତିନି ଲେଖିପାରନ୍ତିନି, କିନ୍ତୁ ମତେ ସବୁବେଳେ ସାହସ, ସବୁବେଳେ ଧୈର୍ଯ୍ୟ, ସବୁବେଳେ ପରିଶ୍ରମ ସବୁ ତାଙ୍କଠୁ ମୁଁ ଶିଖିଛି। ଏବଂ ସେ ସବୁବେଳେ ମତେ ଉଚ୍ଚ ସ୍ୱପ୍ନ ଦେଖିବା ପାଇଁ ଏବଂ ପ୍ରେରିତ କରନ୍ତି, ଭଲ ପାଠ ପଢିବା ପାଇଁ ପ୍ରେରିତ କରନ୍ତି। ଆମ ଘର ଯେତେବେଳେ ମୁଁ ଛୋଟ ଥିଲି ଆର୍ଥିକ ସଙ୍କଟରେ ବହୁତ ଆମର ଘରର ଆର୍ଥିକ ସମସ୍ୟା ମଧ୍ୟ ଥିଲା। ଦେନ୍ ମୋର ଯେକୌଣସି ଯାହା ବି ମୋର ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛି, ମୁଁ ଗାଁର ସ୍କୁଲରୁ ଆରମ୍ଭ କରି ଯାହା ବି ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଛି ତା ସବୁ ସରକାରୀ ସ୍କୁଲରୁ ହିଁ କରିଛି। ତ ଏଇ ଗାଁରେ ଯୋଉ ମୁଁ ପାଠ ପଢୁଥିଲି ଏଇଠି ନା କରେଣ୍ଟ ଥିଲା, ନା ନେଟୱାର୍କ ଥିଲା, ନା କମ୍ୟୁନିକେସନ ଠିକ୍ ଠାକ୍ ଥିଲା, କିଛି ନଥିଲା ମୁଁ ଯେତେବେଳେ ପାଠ ପଢୁଥିଲି। ତ ଏଇସବୁ ଜିନିଷ ମୁଁ ନିଜ ଆଖିରେ ଦେଖିଛି।

0: ଅଙ୍ଗାନୀ ହୋଇଛି, ଏପରି ପରିବେଶରୁ ମୁଁ ଯଦି ବାହାରି ପାରିଛି, ସଫଳତା ଚାଖି ପାରିଛି, ତ ତାଠାରୁ ଆଉ କିଛି ବଡ ଜିନିଷ ନାହିଁ ମୋ ପାଇଁ। ତ ଆଜି ମୁଁ ବହୁତ ଖୁସି ଲାଗୁଛି।
1: ସେଟା ଆପଣ ସେଲ୍ଫ ଷ୍ଟଡି କରିଥିଲେ ନା କୌଣସି ୟୁଟ୍ୟୁବ କ୍ଲାସ କିମ୍ବା କୋଚିଂ ସେଣ୍ଟର ରୁ ଆପଣ କୋଚିଂ ସେଣ୍ଟର ରୁ ଆପଣ ପଢିଥିଲେ?
0: ମୁଁ କୌଣସି ଫର୍ମାଲ କୋଚିଂ ନେଇନଥିଲି, ତ ମୋର ପ୍ରସ୍ତୁତି ଥିଲା ଅନଲାଇନ ମାଧ୍ୟମରେ। ଯାହା ବି ମୁଁ ଷ୍ଟଡି ମେଟେରିଆଲ କଲେକ୍ଟ କରେ ୟୁଟ୍ୟୁବ ମାଧ୍ୟମରେ, ଯୋଉ ଭିଡିଓ ଗୁଡାକ ମୁଁ ଦେଖେ, ତାପରେ ଚାଟ ଜିପିଟି ଏବେ ଯୋଉଟା ବାହାରିଛି ସେଇଟା ମତେ ବହୁତ ହେଲ୍ପ ହେଇଛି। ଏଇ ଟେକ୍ନୋଲୋଜି ଦ୍ୱାରା ହିଁ ମୁଁ ଆଜି ମୋର ପ୍ରିପାରେସନ କୁ ଇଏ କରିକି ମୁଁ ସଫଳତା ପାଇଛି।
1: କେଉଁ ଟିମ୍ରେ ଆପଣ ଏଇଟା ପାଇଛନ୍ତି?
0: ଏଇଟା ମୋର ତୃତୀୟ ପ୍ରୟାସ ଥିଲା। ପ୍ରଥମ ପ୍ରୟାସରେ ମୁଁ ମୋର ପ୍ରିଲିମ୍ସରେ ହିଁ କ୍ୱାଲିଫାଇ କରିପାରିନଥିଲି। ଦ୍ୱିତୀୟ ପ୍ରୟାସରେ ପ୍ରିଲିମ୍ସ ମେନ୍ସ ଇଣ୍ଟରଭ୍ୟୁ ସବୁ ହେଇଯାଇଥିଲା, କିନ୍ତୁ ଯୋଉ ଫାଇନାଲ ମେରିଟ ଲିଷ୍ଟରେ ମୋର ନାଁ ଆସିନଥିଲା। ବହୁତ ଦୁଃଖ ଲାଗିଥିଲା, ବହୁତ କମ ମାର୍କରେ ମୁଁ କଟି ଯାଇଥିଲି। ବହୁତ ପରିଶ୍ରମ କରିଥିଲି, କିନ୍ତୁ ମୁଁ କେବେ ହାର ମାନିନି। ଦୁଇଥର କଣ୍ଟିନ୍ୟୁଅସ୍ ଫେଲ୍ ହେଲା ପରେ ମଧ୍ୟ ତୃତୀୟଥର ପୁଣି ମୁଁ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କଲି ଏବଂ ଶେଷରେ ମୁଁ ସଫଳତା ପାଇଛି।
1: କଣ ଭାବୁଛନ୍ତି ଆପଣ, ଆପଣଙ୍କର ଏହି ସକ୍ସେସ ପାଇଁ ସବୁଠୁ ବଡ ହାତ କାହାର ରହିଛି ଏବଂ ଆପଣଙ୍କର ଏହି ସକ୍ସେସର ସିକ୍ରେଟ କଣ?
0: ବିନା ଆଶୀର୍ବାଦରେ, ବିନା ସପୋର୍ଟ ସିଷ୍ଟମରେ ତ କିଛି ବି ସଫଳତା ଆମେ ଅର୍ଜନ କରିପାରିବାନି, ପାଇପାରିବାନି। ତ ମୋର ମୁଁ ଯେତେବେଳେ ଛୋଟ ଥିଲି, ତୃତୀୟ ଶ୍ରେଣୀ ପଢୁଥିବା ବେଳେ ମୋ ମା ଆରପାରିକୁ ଚାଲି ଯାଇଥିଲେ। ସେଇ ସମୟରେ ବାପା ଏକା ଏବଂ ଭାଇ ଆଉ ଜଣେ ଭଉଣୀ ଥିଲେ। ତ ଭାଇ, ମୋର ବଡ ଭାଇ, ସେ ମୋର ସବୁ ମେରୁଦଣ୍ଡ ବୋଲି ମାନେ ଠିଆ ହେଇଥିଲେ। ସେ ସମୟରେ ମୋର ଯାହା ବି ନିଡ୍ ଥିଲା, ମୋର ଟ୍ୟାଲେଣ୍ଟ କୁ ସେ ଜାଣିଲେ ଏବଂ ଆଗକୁ ମୋତେ ପ୍ରେରିତ କଲେ ପାଠ ପଢିବା ପାଇଁ। ଏବଂ ମୋର ସିକ୍ରେଟ ଏମିତି କିଛି ନାହିଁ, ମୋର କଣ୍ଟିନ୍ୟୁଅସ୍ ଏଫର୍ଟ, ଯୋଉଟା ମୋର ଦୃଢ ଇଚ୍ଛା ଶକ୍ତି ଏବଂ ନିରନ୍ତର ପ୍ରୟାସ, ସେଇଟା ହିଁ ମୋର ଏଇ ସଫଳତା ଛୁଇଁବାକୁ ମତେ ଖୋରାକ ଯୋଗାଇଥିଲା। ଷ୍ଟ୍ରାଟେଜି ସ୍ପେଶାଲି ମୁଁ ମୋର ଫୋକସ୍ ଥିଲା ମୋର ପାଠ ପଢିବା କମ ସମୟ ହଉ ପଛେ ସେଇ ଜିନିଷ ବାକି ଇଫେକ୍ଟିଭ, ମାନେ ମୁଁ ଯୋଉଟା ପଢିବି ସେଇଟା ମାନେ ପୁରା ଭଲରେ ପଢିବି, ସେଇ ଷ୍ଟ୍ରାଟେଜି ଥିଲା। ଏବଂ ଯେତିକି ପଢିବି ଭଲରେ ପଢିବି ଏବଂ ସେଇଟା ବେଷ୍ଟ ଦେବି, ଯେତିକି ବି ସମୟ ମୁଁ କାଢି ପାରୁଥିଲି, ଯେତିକି ସମୟ ମତେ ମିଳୁଥିଲା ସେଇ ସମୟକୁ ମୁଁ ଭଲ ଭାବରେ ୟୁଟିଲାଇଜ୍ କରିକି ଯେମିତି ସବୁ କ୍ୱେଶ୍ଚିନ୍ ଯେମିତି ଆଟେଣ୍ଡ କରିବି, ସବୁ ଏରିଆକୁ ଯେମିତି କଭର କରିବି ଏବଂ ସବୁ ସିଲାବସ୍ କୁ ଯେମିତି ଠିକ ସମୟରେ ସାରିବି, ସେଇ ଜିନିଷ ଉପରେ ମୁଁ ଫୋକସ୍ କରୁଥିଲି।
1: ଏବେ ବହୁତ ଜଣ ୟୁଥ ଏକ୍ସାମ ଦେବାକୁ ଆଗକୁ ବଢୁଛନ୍ତି, ପ୍ରିପାରେସନ କରୁଛନ୍ତି, ଆପଣ ତାଙ୍କୁ କଣ ଆଡଭାଇସ ଦେବାକୁ ଚାହିଁବେ?
0: ମୁଁ ସେମାନଙ୍କୁ କିଛି ଆଡଭାଇସ ଦେବାକୁ ମୁଁ ଦରକାର ମନେ କରୁନି, କାହିଁକି ମତେ ସେମାନେ ଖାଲି ଦେଖନ୍ତୁ ମୁଁ ଯୋଉ ଜାଗାରୁ ବିଲଙ୍ଗ କରିକି ଯୋଉ ଜାଗାରୁ ମୁଁ ବାହାରିଛି ସେଇ ଜିନିଷଟାକୁ ସେମାନେ ଯଦି ମାନେ ଟିକେ ଜଷ୍ଟ ଖାଲି ଦେଖିଦେବେ ମୋର ବ୍ୟାକଗ୍ରାଉଣ୍ଡଟାକୁ, ସେମାନେ ଅଟୋମେଟିକଲି ସେମାନେ ନିଜକୁ ନିଜେ ଉପରକୁ ଚାଲିଯିବେ। କାହିଁକି ନା ପ୍ରତ୍ୟେକ ଛାତ୍ରଙ୍କର, ପ୍ରତ୍ୟେକ ପିଲାଙ୍କ ପାଖରେ କିଛି ନା କିଛି ଟ୍ୟାଲେଣ୍ଟ ଥାଏ, କିଛି ନା କିଛି ସ୍କିଲ୍ ଥାଏ, ନଲେଜ୍ ଥାଏ। ତ ସେ ନିଜର ଯୋଉ ଦକ୍ଷତା, ଅନ୍ତର୍ନିହିତ ଶକ୍ତିକୁ ଜାଣିବାର ଅଛି ଏବଂ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବାର ଅଛି ଏବଂ ନିହାତି ଭାବରେ ଯଦି କଠିନ ଅଧ୍ୟବସାୟ ଏବଂ ଦୃଢ଼ ମନା ହୋଇ ଯେକୌଣସି ଆମେ ଲକ୍ଷ୍ୟ ରଖିବା, ନିଶ୍ଚିତ ଭାବରେ ଆମେ ଲକ୍ଷ୍ୟ ପ୍ରାପ୍ତି ହେବା।
1: ବହୁତ ବଢିଆ। ଯେତେବେଳେ ଆପଣଙ୍କୁ ଗୋଟେ ପାୱାର ଆପଣଙ୍କୁ ମିଳିଯିବ, ଆପଣଙ୍କୁ ଗୋଟେ ଦାୟିତ୍ୱ ମିଳିବ, ସେତେବେଳେ ଆପଣ କଣ ପରିବର୍ତ୍ତନ ଆଣିବାକୁ ଚାହିଁବେ?
0: ନିହାତି ଭାବରେ ମ୍ୟାମ ଦେଖନ୍ତୁ, ମୁଁ ଆଦିବାସୀ ପିଲା ହିସାବରେ ମୁଁ ଜାଣିଛି ଦାରିଦ୍ର୍ୟତା କଣ, ମୁଁ ଜାଣିଛି ନିରକ୍ଷରତା କଣ, ମୁଁ ଜାଣିଛି ଏଠି ଜଳ ସଙ୍କଟ କଣ, ମୁଁ ଜାଣିଛି ଏଠି ଲୋକମାନଙ୍କ ଭିତରେ ଯୋଉ ଶିକ୍ଷା ପ୍ରତି ଅବହେଳା ଯୋଉ ରହିଛି, ମାନସିକତା ରହିଛି ସେଇଟା କଣ, ମୁଁ ଜାଣିଛି ଯୋଉ ଆମର ବାଲ୍ୟ ବିବାହ ହଉଛି, ମାଲ ନ୍ୟୁଟ୍ରିସନ ହଉଛି, ସେ ଜିନିଷ କଣ ମୁଁ ଜାଣିଛି। ତ ବେସିକ ସମସ୍ୟା ଯୋଉ ମାନେ ମାନେ ଯୋଉ ରହିଛି ଆମ ମାନଙ୍କର, ସେଇ ଜିନିଷକୁ ମୁଁ ଦୂର କରିବା ପାଇଁ ଏବଂ ମୋର ପ୍ରାୟୋରିଟି ରହିବ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଯୋଉ ଦାଦନ ଶ୍ରମିକ ନିରାକରଣ।
1: ବହୁତ ବଢିଆ ଭାଇ, ଆମେ ଆଶା କରୁଛୁ ଯେ ଆପଣ ଯାହା ଆଶା ରଖିଛନ୍ତି ସେ ଆଶାରେ ଆପଣ ସଫଳ ହୁଅନ୍ତୁ, ଆପଣ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା ହୁଅନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ନମସ୍ତେ, ଧନ୍ୟବାଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 8:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ ଶିଳ୍ପୀୟ ନେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ ଶିଳ୍ପୀୟ ନେଲେ ଉଦିତ ନାରାୟଣ ସସ୍ମିତା ବିଶ୍ୱାଳ ଏବଂ ସୋହମ୍ ସକାଳ 9:00 ଗୀତିଧାରା ଶୁଣିବେ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
5: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼

0: ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
4: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ସସ୍ମିତା ବିଶ୍ୱାଳ।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
0: ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅମାବାସ। ଶିଳ୍ପୀୟାନ ହେଲେ ପଲକ ମୁଚ୍ଛଲ ଏବଂ ଅରମାନ ମଲ୍ଲିକ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦିଲ୍ଲୀୱାଲି ଜାଲିମ୍ ଗାର୍ଲଫ୍ରେଣ୍ଡ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସୁନିଧି ଚୌହାନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୀତିଧାରା ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକ୍ସନ୍ ରିପ୍ଲେ। ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଆଜା ନଚଲେ, ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାଁ।

କାର୍ଯ୍ୟକ୍ରମ ଶେଷରେ ଆତିଫ ଅସଲମ ଏବଂ ତୁଳସୀ କୁମାରଙ୍କୁ ଶୁଣନ୍ତୁ କଥାଚିତ୍ର ସତ୍ୟମେବ ଜୟତେ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣିଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ସ୍ମାଇଟ୍ ପ୍ଲିଜ୍। ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ କୁମାର ବାପି।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଗୋଲାପି ଗୋଲାପି। ଏହି ଚଳଚ୍ଚିତ୍ର ଶିଳ୍ପୀ ନେଲେ ବିନୋଦ ରାଠୋର ଏବଂ ନିବେଦିତା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅର୍ମନ୍ ମଲ୍ଲିକଙ୍କ କଣ୍ଠରେ, କଥାଚିତ୍ର ହେଡ୍ ଷ୍ଟୋରୀ 3।

0: ସବୁ ସମୟରେ ଆପଣଙ୍କ ସେବାରେ।
1: ଆକାଶବାଣୀ ଜୟପୁର ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ଦିନ 12ଟାରେ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଦେଶଭକ୍ତି ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଥିଲେ ତୃପ୍ତି ଦାସ। ଶିଳ୍ପୀ ଗାଇଥିଲେ ଗୌର ପଟ୍ଟନାୟକଙ୍କ ଗୀତ ରଚନାରୁ। ବର୍ତ୍ତମାନ ଶୁଣିବା ସମବେତ କଣ୍ଠରେ ଏହି ଦେଶ ବନ୍ଦନା। ଗୀତିକାର ବୀରକିଶୋର ନାୟକ।

କଣ୍ଠଶିଳ୍ପୀ ଲକ୍ଷ୍ମୀନାରାୟଣ ଦତ୍ତଙ୍କ କଣ୍ଠରୁ ଏହି ଦେଶବନ୍ଦନା ଶୁଣୁଥିଲେ। ଗୀତ ରଚନା କରିଥିଲେ ଋଷିକେଶ ତ୍ରିପାଠୀ। ପରବର୍ତ୍ତୀ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର। ଶିଳ୍ପୀ ଗାଇଛନ୍ତି ଲୋକନାଥ ପଟ୍ଟନାୟକଙ୍କ ଗୀତ ରଚନାରୁ।

ଗୀତଟି ଶୁଣୁଥିଲେ ଶୈଳ ମହାପାତ୍ରଙ୍କ କଣ୍ଠରୁ। ଗୀତିକାର ଥିଲେ ଲୋକନାଥ ପଟ୍ଟନାୟକ। ପରବର୍ତ୍ତୀ କଣ୍ଠଶିଳ୍ପୀ ସତ୍ୟନାରାୟଣ ଅଧିକାରୀ। ଶିଳ୍ପୀ ଗାଇଛନ୍ତି ଭ୍ରମରବର ଛାଟୋଇଙ୍କ ଗୀତ ରଚନାରୁ।

ପରବର୍ତ୍ତୀ ଦେଶବନ୍ଦନା ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆଜି ଦିନ 11:30 ଓ ଅଳ୍ପ ସମୟ ପରେ ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଜିଜ୍ଞାସା। ରଚନା ଏବଂ ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ। ଆପଣ ଦେଶବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ସଂଗ୍ରାମ କେଶରୀ ପଟ୍ଟନାୟକ। ଗୀତିକାର ବସନ୍ତ କୁମାର ପାଣିଗ୍ରାହୀ।

0: ବୁଝିଲେ ବୈଜ୍ଞାନିକ ମାନେ କହନ୍ତି
1: କହନ୍ତି ଜଣେ ବ୍ୟକ୍ତି ତାର ଜୀବନ କାଳ ମଧ୍ୟରେ ନିଜ ମସ୍ତିଷ୍କର ମାତ୍ର ଏକ ଚତୁର୍ଥାଂଶ କାର୍ଯ୍ୟରେ ଲଗାଇଥାଏ
0: ତାମାନେ ଆମର ଅବହେଳା ଯୋଗୁଁ ହିଁ ମସ୍ତିଷ୍କକୁ ଆମେ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରିପାରୁନୁ
1: ପ୍ରବାଦ ଅଛି ଆନ୍ ଆଇଡିଲ୍ ମାଇଣ୍ଡ ଇଜ୍ ଏ ଡେଭିଲ୍ସ ୱର୍କସପ୍ ମାନେ ନିଜ ମସ୍ତିଷ୍କକୁ ଉପଯୁକ୍ତ ମାର୍ଗରେ ବ୍ୟବହାର ନ କଲେ ମୁଣ୍ଡ ଭିତରେ ଭୂତ କାରଖାନା ସୃଷ୍ଟି ହୁଏ
0: ଜୀବ ଜଗତରେ ମଣିଷ ହେଉଛି ସବୁଠାରୁ ବୁଦ୍ଧିଆ ପ୍ରାଣୀ
1: ନିଶ୍ଚୟ ନିଜକୁ ସୁରକ୍ଷା କରିବା ତଥା ଅନ୍ୟକୁ ନିଜ ଆୟତ୍ତରେ ଆଣିବା ପାଇଁ ଯେଉଁ କୌଶଳ ଦରକାର ସେସବୁ ବୁଦ୍ଧି ଓ ଜ୍ଞାନରୁ ମିଳିଥାଏ
0: ଆଉ ଏହି ବୁଦ୍ଧି ଓ ଜ୍ଞାନର ମୂଳ ଆଧାର ହେଲା ଆମର ମସ୍ତିଷ୍କ
1: ହଁ ବୈଜ୍ଞାନିକମାନଙ୍କ ମତରେ ଶିଶୁଟିଏ ଜନ୍ମ ହେବା ପରଠାରୁ ନିଜ ମସ୍ତିଷ୍କକୁ କାମରେ ଲଗାଏ ତାହାକୁ 8 ବର୍ଷ ହେବା ପର୍ଯ୍ୟନ୍ତ ମସ୍ତିଷ୍କର ଯେଉଁ ବିକାଶ ଘଟେ ସେହି ବିକାଶର ଧାରା ଭବିଷ୍ୟତରେ ତାହାକୁ ଉଚ୍ଚତର ଚିନ୍ତା ଓ ଚେତନା ଆଡ଼କୁ ନେଇଯାଏ
0: କିନ୍ତୁ ଆମର ଜ୍ଞାନର ବିକାଶ ନିମନ୍ତେ ଯେଉଁ ପ୍ରୟାସ କରିବା କଥା ସାଧନା କରିବା କଥା ତାହା କ'ଣ ପ୍ରକୃତରେ ଆମେ କରିପାରୁଛୁ
1: ଠିକ୍ କଥା କୌଣସି ବିଷୟରେ ଜାଣିବା ପାଇଁ ମନରେ ଯେଉଁ ଆଗ୍ରହ ତାହା ହିଁ ବୁଦ୍ଧିର ବିକାଶରେ ସହାୟକ ହୁଏ
0: କିନ୍ତୁ ଆମ ଭିତରେ ଯେଉଁ ଆଳସ୍ୟ ବସା ବାନ୍ଧି ରହିଛି ସେ ହିଁ ଆମର ପରମ ଶତ୍ରୁ
1: ଜଣେ ମହାନ ପଣ୍ଡିତ ଭର୍ତ୍ତୃହରି କହିଥିଲେ ଆଳସ୍ୟ ହିଁ ମନୁଷ୍ୟାଣଂ ଶରୀରସ୍ଥ ମହାନ ରିପୁ ନାସ୍ତୁଦ୍ୟମ ସମ ବନ୍ଧୁ କୁର୍ବାଣ ନାବସିଦତି ମାନେ ମନୁଷ୍ୟ ଶରୀର ଭିତରେ ଥିବା ଆଳସ୍ୟ ହିଁ ପରମ ଶତ୍ରୁ ଏବଂ ଉଦ୍ୟମ ହିଁ ସର୍ବୋତ୍ତମ ବନ୍ଧୁ ଯାହାକୁ କାର୍ଯ୍ୟରେ ଲଗାଇଲେ ମନୁଷ୍ୟ ଅବସନ୍ନ ହୁଏ ନାହିଁ
0: ହଁ ପ୍ରକୃତରେ ଉଦ୍ୟମ କରିବା ଦ୍ୱାରା କୌଣସି କାର୍ଯ୍ୟ ଅସଫଳ ହୁଏ ନାହିଁ କିନ୍ତୁ ଏଥିପାଇଁ ମନରେ ଆଗ୍ରହ ଥିବା ଦରକାର
2: ନା କଣ ଭାଇ
3: ନରଲାଲ ଭତ୍ର
2: ଏ ଗାଁ ନା କଣ କହିଲେ ଶିଖପାଲି ନା କଣ
3: ଶିଖପାଲି
2: ହଁ ଶିଖପାଲି ତମେ ଭତ୍ରା ଲୋକ ଏଇଠି ତ ବେଶୀରେ କୟା ଲୋକ ରୁହନ୍ତି ମାଲକାନଗିରି ନଜରେ ତମେ କେମିତି ଏଠି ଆସିଗଲ
3: କାମ ନ ମିଳିବା ବାପ ବଙ୍ଗାଲି ଆସିବା ପାଇଲା ଧରି ପଲାଇ ହେଲା
2: ହେଲେ କେତେ ବର୍ଷ ହେଲା ଅଛୁ ଏଠି
3: ଯଦି ମୋର ବାପ ଆସିକି ତ 40-50 ବର୍ଷ ହେଲା ଆମର ପିଲାର ଇଏ ରହିଲା ବେଳେ ଆଉ 30 ବର୍ଷ ଟିକେ ସେମିତିରେ ଲଗେଇଲା ବାପା ଆଣିଲା ବୋଲି ଏଠି କୁଲି ଭୁତି କେତେ ଭାଇ ରହିଗଲୁ
2: ଏବେ ତମକୁ କେତେ ବୟସ ହେଲା
3: ମୋର 48 ବର୍ଷ ହେଲା
2: ତାହେଲେ ଖାଲି କୁଲି ଭୁତିରେ ବଞ୍ଚୁ
3: ହଁ ଖାଲି କୁଲି ଭୁତି ପାଠ ତ ପଢାଇଲେ ନାହିଁ ପଢିପାରିଲୁ
2: ନାହିଁ ଯେ ପିଲାବେଳେ ଏତିକି ଛୋଟ ବୟସରେ
3: ହଁ କୁଲି ଭୁତି କରି
2: କୁଲି ନାହିଁ ତମ ପାଠ ପଢିବାକୁ ସେତେବେଳେ ମନ ଥିଲା କି
3: ଥିଲା ବାପ ନଥିଲେ ଘର ନ ରହିଲା ଏଠି ବୁଲି ସେଠି ବୁଲି କୁଲି କାମ କରି ଖାଇଥିଲୁ
2: ଆଚ୍ଛା ଏ ଗାଁରେ ପାଠ ପଢାଉଛନ୍ତି ନା ଶୁଣିଲୁ ଯେ ଯେଉଁମାନେ ପାଠ ସାଠ କିଛି ଜାଣିନାହାନ୍ତି ତାଙ୍କୁ ପାଠ ପଢାଉଛନ୍ତି ବୋଲି ଆମେ ଶୁଣିଲୁ ତମେ ଜାଣିଛ ସେ ବିଷୟରେ କିଛି
3: ଆମେ ପଢୁଛି ମୁଁ ପଢୁଛି
2: ହଁ
3: ମୁଁ ପଢୁଛି ପିଲାମାନେ ବି ପଢାଇଲେ ସଞ୍ଜବେଲା
2: ହେଲେ ତମ କାମରୁ ଯାଇକି ଆସିକିରି ପାଠ ପଢୁଛ
3: କାମରେ ଯାଇକରି ବେଲ ବସିବା ବେଲା କେତେ ଟାଇମ୍ ହୋଇଥିବ ସେତେବେଳେ ସନ୍ଧ୍ୟା ହେଲା ବେଲେ ପିଲାମାନଙ୍କୁ ସବୁ ଇଏ ବୁଢା ବୁଢ଼ୀ ସମସ୍ତେ ପିଲାମାନେ ପଢାଇଲେ
2: ତମର ବୟସରେ କେତେ ଲୋକ ପୁରା ପଢୁଥିବେ
3: ଆଚ ତେବେ ଏମିତି ଲୋକଭଣ୍ଡିଆ ପିଲାମାନେ ବି ଆଉ ବୁଢା ମାନେ ବି ଆଚ ତେବେ କୁଆଡ଼େ ବେଟବା କହି କହିବାକୁ ଗଲେ
2: ମାତ୍ର ସଞ୍ଜବେଳୁ ସବୁ ଆସୁଛନ୍ତି
3: ଆଚ୍ଛା
2: ଏଇ ବୟସରେ ପାଠ ପଢିବାର କି ଲୋଡ଼ା ଥିଲା
3: ବୁଝିବ ଗିନ୍ତି କରିକି ନ ଜାଣି ହିସାବ ନା ଦୁଶ ଲୋକ ହିସାବ କରିକି ଇଏ କରିବେ ବୋଲିକରି ଆମର ତ ବୟସ ସମୟରେ ନ ପଢିଲି ଆମେ ପଢିପାରିଲୁ ନାହିଁ ଏବେ ଆମେ ପଢିଲେ ଆମ ପିଲା ଜିଲ୍ଲା ବି ଏମିତି ପଢି ପଢି
2: ତମ ପିଲା ମିଶା ପଢେଇ ପାରିବ
3: ପଢେଇ ପାରିବ ଟିକେ ବୁଦ୍ଧି ବି ଶିଖିବ
2: ଆମର ପିଲା ଥିଲା କେତେଟା
3: ମୋର ପିଲା ଗୋଟେ
2: ପୁଅ
3: ପୁଅ
2: ସେ ପାଠ ପଢୁଛି କି
3: ନାହିଁ
2: ପଢିଛି ନା ପଢୁଛି ଏବେ
3: ପଢୁଥିଲା ତ ମୁଁ ବି ତ ପଢେଇ ପାରିଲି ନାହିଁ ଆଦା 7 କ୍ଲାସ କି 5 କ୍ଲାସ ପିଲା ଛାଡ଼ି କରି
2: ସେ କଣ କରୁଛି
3: ସ୍କୁଲି
2: ଏତେ ସ୍କୁଲ ଅଛି ପିଲାମାନେ ସବୁ ପାଠ ପଢୁଛନ୍ତି ତାଙ୍କୁ ତ ଖାଇବା ପିଇବା ସବୁ ଦଉଛନ୍ତି ସରକାର ତମ ପୁଅଟା କାହିଁକି ଛଡ଼େଇ ଦେଲ 5 କ୍ଲାସ
3: ନାଇଁ ଆମେ ଛଡ଼ାଉ ନାହିଁ ପିଲା ନିଜେ ଛାଡ଼ିଲା
2: ପିଲା ନିଜେ ଛାଡ଼ିଲା ବେଳେ ସେଟା କାହାର ଦୋଷ ସେଟା ବାପା ମାର ଦୋଷ ପିଲାର ଦୋଷ
3: ଆମର ଦୋଷ ହେଲା
2: ପାଠ ପଢିବାକୁ ଇଚ୍ଛା କରିବ କି ତାକୁ ଟିକେ ବାପା ମା ଟିକେ ତାପଡ଼େଇକି ଡରେଇ ହରେଇ କରି ତାକୁ ଆଣିକି ସ୍କୁଲରେ ଛାଡ଼ିଦେଲେ ତା ଏଟା ତମର ଭୁଲ ନା ପିଲାର ଭୁଲ କହିଲ

0: ଆମର ଭୁଲ ଆମର ଭୁଲ
1: ହେଲେ ତମ ପିଲା ଏବେ ଯୋଉ ରାତିରେ ପାଠ ପଢଉଛନ୍ତି ତମ ପିଲା ଠିକ ସିଟ୍ ପଢିବା
0: ପଢାଉଛି ଆମର ପିଲା ପଢାଉଛି ବୁଢା ବୁଢ଼ୀକୁ
1: ତମ ପିଲା ପଢଉଛି ସେ ପାଞ୍ଚ ଛଅ କ୍ଲାସ ପାଠ ପଢୁଛି
0: ଛଅ କ୍ଲାସ
1: ପଢିଛି ଆଚ୍ଛା ସିଏ ବି ପଢଉଛି
0: ପଢାଉଛି
1: ହେଲେ ସିଏ ଯେତେବେଳେ ପଢଉଛି ତମେ ମିଶା ପାଠ ପଢୁଛ ନାଇଁ କି ଆଚ୍ଛା ଏହାଦ୍ୱାରା କିଛି ଉପକାର ହବ ବୋଲି ଭାବୁଛ
0: ଉପକାର ହେଲେ ଟିକେ ପାଠ ପଢିଲେ ପିଲାମାନେ ବି ଏମିତି ଶିଖିବ ଆଉ ପୁଅ କାଜରେ ଗୁହାରି ଆଣିଦେଲେ ଆଉ ସେ ବି ଏମିତି ଶିଖାଇବ ପଢାଇବ
1: ତମର ବୁହାରି ଆସିନି କି
0: ନାଇଁ
1: ବିବାହ କରେ ନା ପୁଅ
0: ନାଇଁ
1: କେତେ ବର୍ଷ ହେଲା ତ
0: ଅଠର ବର୍ଷ ଏବେ ଆଉ ଚାରି ବର୍ଷ ପାଞ୍ଚ ବର୍ଷ ଗଲେ ପାଚି କରିବ
1: ହେଲେ ତମର ସେବାଠୁ ଗୋଟେ ଝିଅ ଗୋଟେ ଆଣି ବାହା କରିବ ହେଲେ କେମିତି ଝିଅଟା ବିବାହ କରିବ ପାଠ ପଢିବାଟା ଗୋଟେ ଆଣିବ କି ନହେଲେ ଏମିତି କୁଲିବୁତି କରିବା ପକ୍ଷ
0: ମିଳିଲେ ତ ପଢିଲ ଝିଅ ମିଳିଲେ ମିଳିଲା ତାର କରମରେ ନ ମିଳିଲେ
1: କିଛି ଲୋକ ପଚାରିଲେ ବିବାହ ହେବା କଥା
0: ପିଲା ନାଇଁ ମନା କରୁଛି
1: କଣ ପାଇଁ
0: ନାଇଁ ଲୋକ ହସିବେ ଆଉ ଉମର ହୁଏ ନାହିଁ ବୋଲି କରି କହୁଛି
1: ବୟସ ହେଇ
0: ନାହିଁ ଆମେ ଆଣିବୁ ନାହିଁ
1: ଆଚ୍ଛା ତାର ବୟସ ହବ ସେ ଟିକେ ଯୋଗ୍ୟ ହେଇଗଲେ ଯାଇକି ଆଣିବ କଣ କହୁଛ
0: ହଉ ସେମିତି
1: ଆଚ୍ଛା ତମର ବୁଢ଼ୀ ଅଛନ୍ତି
0: ଅଛି ବୁଢ଼ୀ
1: ବୁଢ଼ୀ ପାଠ ପଢୁଛି କି ନାହିଁ
0: ବୁଢ଼ୀ ଦେଖି ପାରୁନି ଦେଉ ଟିକେ ଟିକେ ପଢୁଛି ଶିଖୁଛି
1: ସିଏ ବି ଶିଖୁଛି
0: ଆମର ଆମର ଘର ଲଗେ ପଢାଇଲାନି
1: ତମ ଘରେ ପଢାଉଛନ୍ତି କି
0: ଆମର ଘର ଏତେ ଦୂର ପଢାଇଲେନି ସଂସ୍ଥା ଯିବା ପଢୁଛୁ କୁମାର ସାହିରେ
2: କଥାରେ ଅଛି ମନର ମୂଳେ ଏ ଜଗତ ଗୋଟିଏ ବିଷୟ ଜାଣିବା ଶିଖିବା ପାଇଁ ଯଦି ମନରେ ଆଗ୍ରହ ସୃଷ୍ଟି ହୁଏ ତାହେଲେ ନିଜକୁ ସେଇ ଦିଗରେ ଆଗେଇ ନେବା ପାଇଁ ବିଶେଷ କିଛି କଷ୍ଟ ହବନି
3: ଏହି ଆଗ୍ରହ ନେଇ ହିଁ ଆଦିମ ମଣିଷ କାଠକୁ କାଠ ଘଷି ଆବିଷ୍କାର କରିଥିଲା ଅଗ୍ନି
2: ଏଇ ଯୋଉ ବଂଶୀର ସ୍ୱରଟି ଶୁଣୁଛନ୍ତି ତାହା ବି ଦିନେ ବାଉଁଶ ବଣରୁ ଆବିଷ୍କୃତ ହୋଇଛି
3: ହଁ ବାଉଁଶ ଦେହରେ ଭଅଁର ଯୋଉ ଛୋଟ ଛୋଟ ରନ୍ଧ୍ର ସୃଷ୍ଟି କରିଥିଲା ସେହି ରନ୍ଧ୍ର ଦେଇ ପବନ ପଶିବାରେ ଯୋଉ ଧ୍ୱନିର ସୃଷ୍ଟି ହେଲା ତାହା ପ୍ରତି ଆକୃଷ୍ଟ ହୋଇ ମଣିଷ ତିଆରି କଲା ବଂଶୀ
2: ସତରେ ଯୋଉଦିନ ମଣିଷ ପ୍ରଥମ କରି ବଇଁଶୀ ବଜେଇଥିବ ତା ମନରେ କି ଆନନ୍ଦ ଜାତ ହେଇନଥିବ କହିଲେ
3: କେବଳ ବଇଁଶୀ ନୁହଁ ଏମିତି ଅନେକ ଜିନିଷ ସେଦିନର ମଣିଷ ଆବିଷ୍କାର କରିଥିଲା ଯାହାକି ଆଜି ମଧ୍ୟ ଆମେ ବ୍ୟବହାର କରୁଛୁ
2: କେବଳ ତଫାତ୍ ଏତିକି ଯେ ସେ ସମୟର ରୁଚି ଓ ସୌନ୍ଦର୍ଯ୍ୟବୋଧ ଆଉ ଆଜିର ରୁଚି ଓ ସୌନ୍ଦର୍ଯ୍ୟବୋଧରେ କିଛିର ତାରତମ୍ୟ ଆସିଯାଇଛି
3: ତା ମାନେ ଆମେ କିଛି ନୂଆ ବିଷୟ ଜାଣିବାକୁ ଶିଖିବାକୁ ତିଆରି କରିବାକୁ ଆଗ୍ରହ ପ୍ରକାଶ କରୁଛୁ
2: ଆଉ ଯୋଉ ସବୁ ଜିନିଷ ଆମେ ତିଆରି କରୁଛୁ ତା ଭିତରେ ମଣିଷ ବି ତିଆରି କରୁଛୁ
1: ନବରଙ୍ଗପୁର ବାଟରୁ ଆସିଛ କି ଆସି କେତେ ବର୍ଷ ହେଲା ତମର ବାପା ମା ମିଶା କହିପାରିବନି
4: ମା ବାପା ମିଶା କହତ ନାଇଁ ଆର ଜାଣୁ ନାହିଁ ମା ବାପା ସେମିତି ମୂର୍ଖ ଆର ଆମେ ସେମିତି ମୂର୍ଖ ମା ବାପା ତ ଆମେ ତ ପିଲାବେଳେ ପାଠ ସାଠ ପଢାଇଲ ତ କୋନଟା ହିସାବ କି କୋନଟା ଜାଣୁ ବାବୁ
1: ତମର ଗାଁରେ ସ୍କୁଲ ଥିଲା ତମର ପିଲାବେଳେ
4: ଥିଲା ତ
1: ତମେ ସେତେବେଳେ ଟିକେ ବାପା ମାଙ୍କୁ କାନ୍ଦିକରି ଡରେଇଲ ନାଇଁ ମୁଁ ପାଠ ପଢିବି
4: ଡରାଇଲୁ ନାଇଁ ତ ଏବେ ତ ସେମିତି ମାଇଣ୍ଡ ଆରେ ପିଲାବେଳେ ସାର ମାଇଣ୍ଡ ରେ ସେ ତ
1: ତମର ମାଇଣ୍ଡ ବି ସେତେବେଳେ ନଥିଲା
4: ନଥିଲା ତ ସେ ପାଇଁ ସେମିତି ଅବସ୍ଥା ହେଲୁ
1: ଏବେ ତମେ ଯେତେବେଳେ ଟଙ୍କା ଧରିକି ବଜାର ଯାଉଛ ୧୦ ଟଙ୍କା ଦଉଛ ତାକୁ ୩ ଟଙ୍କାର ସାମାନ କିଣିଲେ ସେ ୭ ଟଙ୍କା ଦଉଛି ସେଟା ମିଶା ଗଣି ପାରୁଛ କି ନାଇଁ
4: ସେଟା ମିଶାରେ ହିସାବ ତ ନାଇଁ ଜାଣୁ ବାବୁ କାଟ କରବୁ ତା
1: ବୋଲେ ସେ ଦୋକାନରେ ଯୋଉଟା ଯେତେ ପଇସା ଦେଲେ ସେତେ ଧରି ପଳି ଆସୁ
4: ଯେତିକି ପଇସା ଦେଲେ ସେତିକି ଧରି କରି ଆସୁ
1: ମାସ ମାସ ଅଛି କି ନାଇଁ
4: ନାଇଁ
1: ଆହୁରି ଖାଲି କୁଲିବୁତି ଏକା
4: କୁଲିବୁତି ଏକା
1: ହେଲେ କୁଲିବୁତିରେ ସେ କଣ୍ଟ୍ରାକ୍ଟର କି ନହେଲେ କେଉଁ ବାବୁ ମିଶା ଯେତିକି ଡାବୁ ଦେଲେ ସେତିକି ଧରି ଆସବାର ଗଣବାର ନାଇଁ ନାଇଁ
4: ନାଇଁ ଗଣା ଗଣି ନାଇଁ ସେମିତି ଆସ ଧରି ଆସବାର
1: ହଁ ହେଲେ ନୋଟ୍ ମିଶା ଚିହ୍ନି ପାରୁଛ କି ନାଇଁ କୋଡ଼ିଏ ଟଙ୍କା କୋଉଟା ୧୦ ଟଙ୍କା କୋଉଟା ୫ ଟଙ୍କା
4: ସେମାନେ ଯେତିକି ହିସାବ କରିଦେବେ ସେତିକି ଆସ ବାବୁ
1: ସେମାନେ ଏଇଟା ୨୫ ଟଙ୍କା ବୋଲି କହିଦେଲେ ସେଟା ଧରି ପଳେଇ ଆସୁଛ
4: ସେତିକି
1: ହଁ ହେଲେ କିସ କରିବାର ଅଛି ଏବେ ହେଲେ ତମେ ଏବେ ଟଙ୍କା ଗଣିବାର ଅଛି କି ନହେଲେ ଆହୁରି କିସ ଟିକେ ଲେଖା ଚୁକା ଜାଣିବାର ଅଛି ବୋଲେ କିସ କରିଲେ ତମେ ସେଟା ଜାଣିବ
4: ସେଟା ତ ବାବୁ ଏବେ ପଢାପଢି କରିଲେ ତ କଣ୍ଡେ କଣ୍ଟେ ହେଲେ ଜ୍ଞାନ କଣ୍ଡେ କି ମାଇଣ୍ଡ କଣ୍ଡେ କାଇଛି
1: ହଁ ସେଟା ମୁଁ ବୋଲୁଛି ହେଲେ ତମେ କିସ ପଢାପଢି ଏବେ ଏଇଠି ଗାଁରେ କିଛି ପାଠ ପାଠ ପଢାଉଛନ୍ତି ପରା
4: ହଁ ଏ ଦିଦି ତ ପଢାଇଲାନି
1: ପଢାଉଛନ୍ତି ବୋଲେ ତମେ ପଢିବାକୁ ଆସୁନ
4: ପଢିବାକୁ ଗଲୁନି ବାବୁ

0: ତମେ ପାଠ କେତେବେଳେ ପଢୁଛ?
1: ସମାନ ଛୋଟ ହେ ଯାଇ କରି 9ଟା ବେଳେ ଛୁଟି ଦେଲାଣି।
0: ହଁ, 3 ଘଣ୍ଟା ପଢୁଛ? କିସ କିସ ମାନେ ପଢଉଛନ୍ତି ସେଠି?
1: ଏ ପ୍ରଥମ ଭାଗ ଏ ତମ କାଇ କାଇ ତମେ ତ ପଢ଼ଲୁନି, ଆମେ ତ ନ ଜାଣିବାଲ କେବେ ତ ଶିଖିଲୁନି, ଆର କାଇ କର
0: ତମେ ତ
1: ପିଲାବେଳେ ତାନ୍ତ ବାବୁ ଆମେ ବିଲକୁଲ କଡି ଚୁଇଁଲାର ନାହିଁ କି ବହି ପଢ଼ଲାର ନାହିଁ, ବହି କେ ଦେଖଲାର ନାହିଁ, କେମିତି ଜାଣିବୁ? ସେ ପାଇଁ ଏବେ ତ ଦେଖ 15 ଦିନ ଭିତରେ ବାବୁ ଆଲେ କେମିତି ପଢ଼ ବୋଲେ କେମିତି ପଢ଼ବୁ, କହ ବୋଲେ କେମିତି କହିବୁ? ହେଲେ ମାଇଣ୍ଡ ଗୋଟେ ରହିଛି କି ଏବେ ପିଲାମାନେ ସାନ ସାନ ପିଲାମାନେ ଯଦି ପଢ଼ଲାଇନି ସେ ପିଲାମାନେ ସିନା କହିଦେ ଭାଇ, ହେଲେ ଆମେ ତ କହିପାରିବୁ ନାହିଁ, ବୁଢା ବୁଢ଼ୀ ଲୋକ ହଠାତ୍ ମାଇଣ୍ଡ ଆସିବ ଲାଇସି କି ବାବୁ?
0: ନାଇଁ
1: ନାଇଁ, ହଠାତ୍ ରେ ତ ବୁଢା ବୁଢ଼ୀ ଲୋକ ତ ଏଇଟା ସେଟା କି ଏଇଟା ବୋଲି କହିପାରିବୁ ନାହିଁ ତ। ହେଲେ 15 ଦିନ ଭିତରେ ବାବୁ ବୁଢା ବୁଢ଼ୀ ଲୋକ ଶିଖ ବୋଲେ ହଠାତ୍ ରେ ଶିଖିପାରିବୁ କି?
0: ହେଲେ କେତେ ମାସ ଲାଗିବ ତୁମକୁ ଶିଖିବାକୁ ବୋଲି ଭାବୁଛ?
1: ଶିଖିବା କାରି ଯେତିକି ମାଷ୍ଟର ମାନେ ଯେ ପଢାଇବା, ମାଷ୍ଟର ମାନେ ଯେତିକି ପଢାଇବା ଅଛି ସେତିକି ଦିନ ଶିଖାଇଲେ ଶିଖିବୁ, ଯଦି ଆମର ମାଇଣ୍ଡ ରେ ଶିଖିବୁ, ଯଦି ମାଇଣ୍ଡ ଭୁଲ ହେଲେ ନାଇଁ ପଢି ପାରୁ ଆର କାଇ କରିବୁ?
0: ନାଇଁ, ତମେ ଯଦି ଆଗ୍ରହ କରିବ ବୋଲି ତ ପଢି ପାରିବ ନା, ଇଚ୍ଛା କରିବ ବୋଲି ପଢି ପାରିବ କି ନାଇଁ? ଜାଣିବା ଗୋଟେ ଜାଣିବା ବିଷୟ ଶିଖିବା ବିଷୟ ଯଦି ତମେ ଚାହିଁବ ପଢି ପାରିବ ନା ନାଇଁ?
1: ଶିଖାଇଲେ ଶିଖିବୁ ବାବୁ।
2: ଏଇ ମନଟା ବି ଏମିତି ଗୋଟେ ଜିନିଷ, ଏହାକୁ ବାନ୍ଧି ରଖିବା ବଡ଼ କାଠିକର ପାଠ। ଲଗାମ ଛଡ଼ା ଘୋଡ଼ା ଭଳି ଏପଟ ସେପଟ ଧାଉଁଥାଏ, ଯଦି ଥରେ ସେ ଅମଣିଆ ହେଇଗଲା ତାକୁ ବାଟକୁ ଆଣିବା ବଡ଼ ମୁସ୍କିଲ।
3: ସତ କଥା, ଏଇ ମନ ଆମକୁ ଏମିତି କାଉଳା ବଉଳା କରିପକାଏ ଯେ ଆମ ଜାଣତରେ ବା ଅଜାଣତରେ ଅନେକ ସମୟରେ ଭୁଲ ଭଟକା ହେଇଯାଏ। ଆଉ ଏଇଥିପାଇଁ ପରିବେଶ ବା ପରିସ୍ଥିତିକୁ ଦାୟୀ କରାଯାଇପାରେ, କିମ୍ବା ଆପଣଙ୍କ ଅହିତକୁ ନିର୍ଣ୍ଣୟ ଯୋଗୁଁ ମଧ୍ୟ ହୋଇପାରେ।
2: ତଥାପି ଯେତେବେଳେ ନିଜର ତ୍ରୁଟିକୁ ହୃଦୟଙ୍ଗମ କରାଯାଏ, ସେତେବେଳେ ସମାଧାନ ରାସ୍ତା ମଧ୍ୟ ଆପେ ଆପେ ଖୋଲିଯାଏ।
4: ଏଇ ଉଇ ମଟର ଏଇଟି ମାଟିଆ,
0: ଏଇ ଯୋଉ ପାଠରେ ତମେ ପଢୁଛ ଏବେ କେତେ ଦିନ ହେଲା ଶିଖିଲଣି? କେତେ ତାରିଖ?
4: ସପ୍ତାହଟେ ହେଲା।
0: ତମ ନାଁ କଣ?
4: ମନୋରଞ୍ଜନ ବାଲା। ମନୋରଞ୍ଜନ ବାଲା
0: ବାଲା, ଆଚ୍ଛା। ତମ ଘର କେଉଁଠି?
4: MV 16।
0: ଆଚ୍ଛା, ତମେ ତମକୁ କେତେ ବୟସ ହେଇଥିବ?
4: 21 ବୟସ।
0: ତମେ ଛୋଟ ବୟସ ପାଠ ପଢ଼ିଲନି?
4: ଚାଷବାସ କାମ କରିଥିଲି।
0: ହେଲା, ଚାଷବାସ କାମ କଣ ବାପା ହେରିକା କରୁନଥିଲେ?
4: ବାପା ବୁଢ଼ ଥିଲା, ସେ ବୁଢ଼ ଥିଲା ବାପା।
0: ତମେ ଗୋଟାଏ ପୁଅ କି ଘରକୁ?
4: ନାଇଁ, ଚାରିଜଣ।
0: ତମେ ଘରକୁ ପଢ଼?
4: ନାଇଁ, ସେ ଛୁଆ ନା।
0: ସାନ? ତାହେଲେ ତମ ବଡ଼ ଭାଇ ମାନେ ଚାଷ କାମ କରୁନାହାନ୍ତି?
4: ସେ କରୁଛି, ସେ ପାରୁନି ସାର।
0: କାଇଁ?
4: ସେ ସବୁ ସାର ସବୁ ଭାଗ ଭାଗ ହେଇଗଲା।
0: ଭାଗ ଭାଗ ହେଇଗଲା? ତମ ଭାଗରେ କେତେ ଜଣ ପଡ଼ିଲା?
4: ସାର୍, ମୋର ଭାଗରେ 3 ଜଣ ଥିଲା, ସେ ବାପା ମରିଗଲା, ମା ଅଛି।
0: ଜମି କାମ କେତେ ବୟସରେ ଆରମ୍ଭ କଲା?
4: ସାର୍, 10 ବର୍ଷରେ।
0: 10 ବର୍ଷରେ? ତାହେଲେ ତମେ ତ 5 ବର୍ଷରୁ ସ୍କୁଲକୁ ଯାଇପାରନ୍ତ, 5 ବର୍ଷରୁ 10 ବର୍ଷ ଯାଇ ଚତୁର୍ଥ ପଞ୍ଚମ ଶ୍ରେଣୀ ଯାଇ ପାଠ ପଢିପାରନ୍ତ। ତାମାନେ ତମର ଆଗ୍ରହ ନଥିଲା?
4: ଥିଲା,
0: ତ କାଇଁ ପଢ଼ିଲନି?
4: ସେଠି କାମ ଥିଲା।
0: 5 ବର୍ଷ ବୟସରୁ କାମ କରୁଥିଲୁ ଜମିରେ ଯାଇକି? ନାଇଁ ତ। ତାହେଲେ 5 ବର୍ଷ 10 ବର୍ଷ ଯାଏ କଣ
4: କରୁଥିଲୁ? ସେଟା ଭୁଲି ଯାଇଛି।
0: ତମେ ଭୁଲି ଯାଉଛୁ? ଆଚ୍ଛା, ସେଥିପାଇଁ ତମେ ଏବେ ଚନ୍ଦ୍ର ଚନ୍ଦ୍ର ପାଠ ଶିଖି ଦେଇପାରୁଛୁ ନୁହଁ କି?
4: ଏବେ ଟିକେ ଟିକେ ଶିଖିଗଲା, ଏବେ ଆସିଗଲି।
0: ଆଗରୁ ତମର ଅକ୍ଷର ପରିଚୟ ଥିଲା କି? ଓଡ଼ିଆ ଅକ୍ଷର ପରିଚୟ ଥିଲା?
4: ଥିଲା
0: ତ, ସେଥିପାଇଁ ତମେ ହଠାତ୍ ଏବେ ପଢିପାରୁଛୁ?
4: ନାଇଁ ସାର୍, ସେଟା ଭୁଲିଗଲି।
0: ଭୁଲି ଯାଇଥିଲ? ଏବେ ଫେର ଅକ୍ଷର ନୂଆରେ ଚିହ୍ନୁଛ? ଆଚ୍ଛା, ତାହେଲେ ଭାଇ ତମର ପାଠ ପଢିବା ପ୍ରତି ଯୋଉ ଆଗ୍ରହଟା ଏମିତି ରହିବ ନା କେବଳ ସ୍କୁଲଟା ଯେତେଦିନ ଚାଲିଥିବ?
4: ଆଚ୍ଛା,
0: ତାହେଲେ ତମର ଲକ୍ଷ୍ୟ କଣ ଅଛି କହିଲ ପାଠ ପଢିବା ପାଇଁ?
4: ଲକ୍ଷ୍ୟ ଅଛି ସାର୍, ପଢିବ ଏବେ।
0: ଆଚ୍ଛା, କେତେ ଯାଏ ପଢିବ?
4: ମେଟ୍ରିକ ପଢିବ,
0: ଅନ୍ତତଃ ମେଟ୍ରିକ ଯାଏ ପଢିବ। ତମେ ମେଟ୍ରିକ ଯାଏ ପଢିବା ପାଇଁ ତମକୁ କଣ ଦରକାର?
4: ସାହାଯ୍ୟ
0: କଣ? ସାହାଯ୍ୟ ପଢିବାକୁ କିଭଳି ସାହାଯ୍ୟ ଦରକାର? ମାଷ୍ଟର ପଢ଼େଇଲେ ତମେ ପଢିବ ନାଇଁ? ଆଚ୍ଛା, ତମର ଏଠି ଗୋଟେ ସ୍କୁଲ ଅଛି, ମାଷ୍ଟର ତମକୁ ଏଇ ସ୍କୁଲରେ ପାଠ ପଢାଉଛନ୍ତି। ଧର ତମକୁ ଲାଜ ଲାଗିଲା ଛୋଟ ପିଲାଙ୍କ ସାଙ୍ଗେ ବସି ପଢିବାକୁ, ତ ମାଷ୍ଟରଙ୍କ ଘରକୁ ଗଲେ ସେ ପଢାଇବେ ନା ନାଇଁ? ପଢାଇବେ। ଆଚ୍ଛା, ଏଇଟା ଗୋଟେ ଅସୁବିଧା ଦୂର ହେଇଗଲା ଯେ ତୁମେ କୌଣସି ଗୋଟେ ମାଷ୍ଟରଙ୍କ ଘରକୁ ଯାଇକି ରାତିରେ ପଢିପାରିବ।
4: ଆଚ୍ଛା,
0: ହେଲା, ଆଉ କଣ ଅସୁବିଧା? ଆଉ କିଛି ଅସୁବିଧା ନାହିଁ। ତମ ନିଜର ଜମି ଅଛି, ତମେ ନିଜେ ଚାଷବାସ କରୁଛ, ପଇସା ପତ୍ର ବି ଥିବ ତମ ପାଖରେ,

0: ଅସୁବିଧା କିଛି ନାହିଁ।
1: ଆଉ ତମର କେତେଜଣ ଭଲ ଭଲ ସାଙ୍ଗ ଅଛନ୍ତି?
0: ସାଙ୍ଗ ଅଛି ସାର।
1: ସାଙ୍ଗ ଅଛନ୍ତି, କେମିତିକା ସାଙ୍ଗ ସବୁ?
0: ଭଲ ସାଙ୍ଗ।
1: ରାସ୍ତାରେ ବୁଲିବା ସାଙ୍ଗ ନା ନହେଲେ କିଛି
0: ନାହିଁ ସାର, ପଢ଼ିବା ସାଙ୍ଗ।
1: ତାଙ୍କୁ ପଚାରୁଛ କେବେ ତମ ପାଠପଢ଼ା ବିଷୟରେ?
2: ଭାବର ଆଦାନ ପ୍ରଦାନ ହେଲା ଭାଷା। ଆମ ଦେଶରେ ବହୁ ଜାତି, ବହୁ ଭାଷା, ଅନେକ ସମ୍ପ୍ରଦାୟ, କିନ୍ତୁ ଯିଏ ଯେଉଁ ରାଜ୍ୟରେ ରହିଲା ସେ ସେଇ ରାଜ୍ୟର ଭାଷା ସଂସ୍କୃତି ସହିତ ନିଜକୁ ମିଶେଇ ପାରିଲେ ଜୀବନଧାରା ସୁସଂଗଠିତ ହୁଏ, ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟ ବଢ଼େ ଆଉ ସହାବସ୍ଥାନ ଶୃଙ୍ଖଳିତ ହୁଏ।
1: ତମେ ଯେତେବେଳେ ଛୋଟ ଛୁଆ ଥିଲ ସେତେବେଳେ କିଛି ପାଠ ପଢ଼ିଥିଲ? ସପ୍ତମ ପାସ କରିଛି। ଆଚ୍ଛା, ତାହେଲେ ଏଇ ଝିଅଟି କିଏ?
3: ଏଇଟା ଆମର
1: ଗାଁର ଝିଅ। ଆଚ୍ଛା, ତମେ ତ ସପ୍ତମ ପାଠ ପଢ଼ିଛ, ଆଉ ଏଇ ଝିଅ ଭଳିଆ ତମେ ବି ଅନ୍ୟ ଭାଇ ଭଉଣୀ ମାନେ ପଢ଼ୁନୁ ପାଠ?
3: ବାଙ୍ଗଲାରେ କହ,
1: ଓଡ଼ିଆରେ କହିପାରିବନି?
3: ଆଚ୍ଛା, ଓଡ଼ିଆରେ ତ ପଢ଼ୁନାହିଁ,
1: ହିନ୍ଦୀ
3: ପଢ଼ିଛି।
1: ବଙ୍ଗାଳୀ ପଢ଼ିଛ?
3: ବଙ୍ଗାଳୀ ପଢ଼ିଛି।
1: ଓଡ଼ିଆ ପଢ଼ିନ?
3: ଓଡ଼ିଆ ଜାଣି ନାହିଁ।
1: ଆଚ୍ଛା, ଜାଣିବା
3: ସେଥିପାଇଁ ସ୍କୁଲ ଆସିଛୁ।
1: ଓ, ତାହେଲେ ତମେ ତ୍ରିଭାଷୀ ହେଇଯିବ ପୁରା, ଆଉ ତିନିଟା ଭାଷା ଜାଣିଯିବ, ବଙ୍ଗାଳୀ, ହିନ୍ଦୀ, ଓଡ଼ିଆ। ଆଚ୍ଛା, ଓଡ଼ିଆ ପଢ଼ିବା ଭଲ ଲାଗୁଛି ନା? ଆଚ୍ଛା, ଓଡ଼ିଆ ଭାଷା, ଓଡ଼ିଆ ଭାଷା ଯୋଉ ଶବ୍ଦ ଗୁଡ଼ା ରହିଛି ସେଗୁଡ଼ା ତମେ ବୁଝିପାରୁଛ, ଜାଣିପାରୁଛ, ଲେଖିପାରୁଛ?
3: ଲେଖିପାରୁଛି ଅଳ୍ପ ଅଳ୍ପ ଯେ, ପଢ଼ତେ ପାରି ଭଲ, ଲିଖତେ ଏକ ଅସୁବିଧା, ଆର୍ ବୋଲତେ ପାରିନି ଭଲ କରି।
1: ଆଚ୍ଛା, ଯଦି ତମେ ପଢ଼ିବ ଆସ୍ତେ ଆସ୍ତେ ଶିଖିବ, କହିବାର ବି ଶିଖିପାରିବ? ମୁଁ ଯାହା କହୁଛି ତମେ ବୁଝିପାରୁଛ ନୁହଁ କି? କେବଳ
3: କହିପାରୁନି,
1: ଯଦି ବହି ପଢିକି ଉଚ୍ଚାରଣ କରାଯାଏ ତାହେଲେ ତମେ ଶିଖି ଯାଇପାରିବ। ଏଇ ବହିଟା ପଢିକି ମତେ ଶୁଣେଇଲେ କଣ ଲେଖା ହେଇଛି?
3: ଆମର ମା, ଆମର
1: ଏଇଟା କଣ? ଓଡ଼ିଆ ଭାଷା ବିଷୟରେ ତମେ ଯଦି ଅଧିକ ଜାଣିବାକୁ ଚାହିଁ ତାହେଲେ ନିଶ୍ଚୟ ପଢିବାକୁ ନୁହେଁ କି? ଏ ଉଦ୍ଦେଶ୍ୟ ନେଇ ପଢୁଛ ନା କଣ?
3: ନା,
1: କଣ ଉଦ୍ଦେଶ୍ୟ କଣ ଏଇ ପାଠ ପଢିବାର?
3: ଉଦ୍ଦେଶ୍ୟ ଘରେ ଯଦି କୋନ କାଜେ ଦରକାର ହଏ ଶିଖେଇଲେ ସେଇଟା ଶିଖେଇତେ ପାରିବୁ, ଛୋଟ ବାଚ୍ଚା କାଛ ଥାକଲେ ତାକେ ଶିଖେଇତେ ପାରିବୁ, ହିସାବ ଟିସାବ ଉଡ଼ିଏ ଥାକଲେ ସେଇଟା ବୋଲତେ ପାରିବୁ, ଆର୍ ପାରାବର୍ଷୀ ଯଦି କାହାର କୋନ ଅସୁବିଧା ହଏ ସେଇଟା କହିପାରିବୁ।
1: ମୋ ପିଲାମାନେ ଯେଉଁମାନେ ଅଛନ୍ତି ଏବେ, ଝିଅମାନେ କଲେଜ ପଢୁଛନ୍ତି, ସ୍କୁଲରେ ପଢୁଛନ୍ତି, ସେମାନେ ଓଡ଼ିଆ ପଢ଼ି
3: ଓଡ଼ିଆ ପଢୁଛି।
4: ପ୍ରବଚନଟି ଅଛି, ଛତୁ ଉଠା କାଠ, ନିଶ ଉଠା ପାଠ, ମାନେ କାଠରେ ଛତୁ ଫୁଟିଗଲେ ତାହା କୌଣସି କାମରେ ଆସେ ନାହିଁ, ଆଉ ବୟସ ହୋଇଗଲା ପରେ ପାଠ ପଢ଼ିଲେ ତାହା କୌଣସି ଦିଗରୁ ସାହାଯ୍ୟ କରେନି।
2: କିନ୍ତୁ ସମୟର ପରିବର୍ତ୍ତନ ସହିତ ଏହି ପ୍ରବଚନଟି ମଧ୍ୟ ଯୁକ୍ତିଯୁକ୍ତ ହୋଇପାରିନି। ବିଦ୍ୟା ହେଉଛି ଜ୍ଞାନର ଏକ ଅସରନ୍ତି ଭଣ୍ଡାର, ଆଉ ଜ୍ଞାନ ଅର୍ଜନ ପାଇଁ ବୟସର କୌଣସି ସୀମା ନାହିଁ।
4: ପ୍ରକୃତରେ କହିବାକୁ ଗଲେ ଆମେ ସବୁ ଦେଖୁଛୁ, ଜାଣୁଛୁ, କିନ୍ତୁ ହୃଦୟଙ୍ଗମ କରିପାରୁନୁ। ଏହାରି ଫଳରେ ଭୁଲ ପରେ ଭୁଲ କରିଯାଉଛୁ। ଏହି ବିଷୟରେ ଜୀବନରେ ବହୁତ କିଛି ଅନୁଭୂତି ହୋଇଥିଲେ ମଧ୍ୟ ଆମ ମନରେ ଅନୁଶୋଚନା ଆସିନି।
2: ଏହାର କାରଣ ହେଲା ସମୟ ଓ ପରିସ୍ଥିତିକୁ ଆମେ ବିଶେଷ ଗୁରୁତ୍ୱ ଦେଉନା। ଯଦି ଭବିଷ୍ୟତ ପ୍ରତି ଟିକେ ଚିନ୍ତା କରାଯାଆନ୍ତା ତାହେଲେ ନିଜକୁ ସୁଧାରିବାକୁ ବେଶୀ ସମୟ ଲାଗନ୍ତାନି।
4: ଅପାଠୁଆ ହେବା ଦ୍ୱାରା ପାଠର ମୂଲ୍ୟ ତ ଆମେ ବୁଝିପାରିଲେନି, ଅନ୍ତତଃ ଆମର ଆଗାମୀ ବଂଶଧରମାନଙ୍କ ପାଇଁ ଏହାର ଯେପରି ପୁନରାବୃତ୍ତି ନ ହୁଏ।
1: ତମେ ତ ବୁଢା ହେଇଗଲଣି, କେତେ ବୟସ ହବ
5: ବେଶୀ
1: ବୟସ ହେଲାଣି ଜଣା ପଡୁଛି? ହଉ, ତମେ କଣ କୁମାର ମାନେ ଖାଲି ହାଣ୍ଡି ଫାଣ୍ଡି କରୁଛ ନା?
5: ମାଲକାନଗିରିରେ
1: ଘର?
5: ନାଇଁ,
1: ଆଜିକାଲି ଯୁଗରେ ହାଣ୍ଡି ବିକ୍ରି କଣ ହଉଛି କି?
5: ଟିକେ ଟିକେ ହଉଛି।
1: ହଉଛି, କୋଉଠି ନେଇକି ବିକୁଛ?
5: ପଟରା ହାଟରେ ନଉଛୁ। ଆହୁରି ଗ୍ରାମ ମାନକେ ଟିକେ, ଗାଁ ଗାଁ ଟିକେ ବୁଲେଇକିରି ଧାନ ମାନେ ଟିକେ ନେଇକିରି ଚଳୁଛୁ।
1: ତମେ ହାଣ୍ଡି ଦେଲେ ସେମାନେ ଧାନ ମାଣ୍ଡିଆ ଦଉଛନ୍ତି ନା ପଇସା ଦଉଛ?
5: ନାଇଁ, ଧାନ ଦେବେ ଆଜ୍ଞା, ପଇସା ଦେବେ।
1: ଗୋଟେ ହାଣ୍ଡି ବିକିଲେ କେତେ ଧାନ ମିଳୁଛି?
5: ମିଳୁଛି ଆଜ୍ଞା, 4 kg
1: ମିଳୁଛି। ତମ ଘରେ କେତେ ଲୋକ ଅଛନ୍ତି?
5: 4 ଜଣ ଅଛ।
1: ତମର ପିଲା ଛୁଆ ମିଶେଇକିରି? କେତେ ପୁଅ ଝିଅ? କେତେଟା
5: ପୁଅ? 2
1: ଆଉ ବୁଢା ବୁଢ଼ୀ 2 ଜଣ? 4 ଜଣ
5: ଅଛନ୍ତି।
1: ପୁଅ 2 ଯାକ ପାଠ ପଢୁଛନ୍ତି ନା ଚାଷବାସ
5: କରୁଛନ୍ତି? ନାଇଁ, ପାଠ ପଢୁଛନ୍ତି।
1: କଣ ସ୍କୁଲ ଅଛି?
5: ଜଣେ ପିଲା ତ କହିଲେ ଆସୁନାହାନ୍ତି।

0: ନାଇଁ ତମକୁ ଶ୍ରଦ୍ଧା ଲାଗୁଥିବ ନା ନ ପଢ଼ିଲେ ଭଲ ହେଲା ବୋଲିକିରି
1: ପାଠ ପଢ଼ିଲେ ନାଟା ସନ୍ତ ଘର ଅଛି ତ ଆର ଖାଲି ଭୁଲୁ ଭୁଲୁ ଥିଲେ ହେଇଥିବ କି
0: ଆରେ ସେ ବୁଲୁଛି ତାକୁ ଟିକେ ଧମକା ଧମକି କରି ଆଣି ସ୍କୁଲ ଛାଡ଼ୁ ନ
1: ଛାଡ଼ୁ ଶାନ୍ତି ପିଲା ସାଙ୍ଗସାଥି ପିଲା ସାଙ୍ଗେ ଛାଡ଼ୁ
0: କେତେ ଦିନ ହେଲା ସେ ଆସୁନି ସ୍କୁଲ
1: ହେଲା କେତେ ଦିନ ହେଲା
0: ଗଲା ବର୍ଷ ପଢ଼ୁଥିଲା
1: ହଁ ଗଲା ବର୍ଷ ଟିକେ ଟିକେ ପଢ଼ୁଥିଲା
0: ହଁ କ'ଣ ପଢ଼ୁଥିଲା କୋଉ ଶ୍ରେଣୀ ପଢ଼ୁଥିଲା
1: ଅ ଆ
0: ପଢ଼ୁଥିଲା ହେଲେ ତମ ପୁଅଟା ମୂର୍ଖ ହେଲେ ତମକୁ ଭଲ ଲାଗିବ ବୋଲିଆ
1: କୋଉଟା ଆଜ୍ଞା ମୂର୍ଖ ହେଲେ ଭଲ ଲାଗିବ ବାପା ମାନବ ନାଇଁ
0: ବାପା ମାନିବ ନାଇଁ କେଡ଼େ ବଡ଼ ପିଲାଟା ତମଠୁ ବଡ଼ କି ସିଏ
1: ଛୋଟ ପିଲା
0: ଛୋଟ ପିଲା ତ ଛୋଟ ପିଲା ତମେ କଥା ମାନୁନି ବୋଲି ତମେ କି ବାପା ହେ କିସ କଲେ ହବ କହିଲେ ମତେ ପିଲାଟା କେମିତି କଲେ ପାଠ ପଢିବ
1: କେମିତି କଲେ ହବ ଆଜ୍ଞା ତାକୁ ଟିକେ ଶାନ୍ତି ପିଲା ସାଙ୍ଗେ ପଠେଇବାର ଅଛି ସାଙ୍ଗସାଥି ପିଲା ସାଙ୍ଗେ
0: ଭଲ ଯୋଉ ପିଲାମାନେ ଭଲ ପାଠ ପଢୁଛନ୍ତି ତା ସାଙ୍ଗରେ ପଠେଇବାକୁ ପଡିବ ଏକ ଆଉ ସେ ଯଦି ସେମିତି କଲା ନାହିଁ ତାହେଲେ କେମିତି କରିବା
1: ତାକୁ ସାଙ୍ଗେ ଧରିକି ଆଣବାକୁ ପଡିବ
0: ସାଙ୍ଗେ ଧରିକି ଆଣିବାକୁ ପଡିବ ଠିକ କଥା ତମକୁ ଲୁଚି ବୁଲିବ ଯଦି
1: ତାକୁ ଖୋଜିବାର ଅଛି ଆଜ୍ଞା
0: ହଁ ଖୋଜିକି ତାକୁ ଧରି ଆଣିବାର
1: ଆଣିବାର ଅଛି
0: ହେଲେ ଏଇଟା କିଏ କରିବ
1: ବାପା କରିବ
0: ତାହେଲେ ତମେ ତ ବାପା ତମେ ତ କରୁନ
1: ମୁଁ ତ ଆଜ୍ଞା ଧାଇ ପାରିବି ନାହିଁ ଛୋଟ ଲଗା କେମିତି
0: ତମେ କାଇଁ ଛୋଟ ହେଇଗଲ କେମିତି ଛୋଟ ହେଇଗଲ
1: କିସ କର୍ମ
0: ନାଇଁ ଛୋଟ ହେଲେ ଦୁର୍ଘଟଣା କି ଛୋଟ ହେଇଗଲ କି ନହେଲେ କେମିତି କି ଛୋଟ ହେଇଗଲ
1: ପିଲା ବୋଲେ ସାପ ମାରିଲ
0: ଓ ସାପ ମାରିଦେଇଥିଲା ତାପରେ କେମିତି କଲ ଭଲ ହେଲ କେମିତି
1: ଔଷଧ ଦ୍ଵାରା
0: ତମର ବଡ଼ ପୁଅ କଣ କରୁଛୁ
1: ସେ ବଡ଼ ପୁଅ ବେଶୀ ବଡ଼ ହେଇ ନାହିଁ ସାତ ବର୍ଷ ଆଠ ବର୍ଷ ହେଇଛି
0: ସାତ ଆଠ ବର୍ଷ ପିଲା ତା ତଳକୁ ଆଉ ଗୋଟେ ପୁଅ ସେ କେତେ ବର୍ଷ
1: ସେ ପାଞ୍ଚ ବର୍ଷ ହେଇଛି
0: ପାଞ୍ଚ ବର୍ଷ ତାକୁ ଆଣିକି ସ୍କୁଲରେ ଛାଡ଼ୁଛ କି
1: ନାଇଁ
0: ପାଞ୍ଚ ବର୍ଷ ହେଇଗଲା ସ୍କୁଲରେ ପିଲାମାନେ ପାଞ୍ଚ ବର୍ଷ ଭିତରେ ପାଠ ପଢିବା କଥା
1: ପଢିବା କଥା
0: ଆଜି କ'ଣ କରିବ ତାକୁ ଆଉ
1: ଆଣବାର ପଡ଼ିବ ଆଜ୍ଞା
0: କେବେ ଆଣିବ
1: ଆଣବା ସାଥୀ ପିଲା ସାଙ୍ଗେ ସାଙ୍ଗ କରିକି
0: ତମେ ମାଟି ହାଣ୍ଡି ଗୋଡ଼ୁଛ କି ନାଇଁ ଗୋଡ଼ୁଛ ମାଟି ହାଣ୍ଡି ଗୋଡ଼ୁ ଗୋଡ଼ୁ ସେଟା ହାଣ୍ଡି ହେଇଯାଉଛି କି
1: କେଉଁଠି ଆଜ୍ଞା ତାକୁ ବାଡ଼ାଇବାର ଅଛି ତାକୁ ପିଟେଇବାର ଅଛି କେତେ ପ୍ରକାର ଜିନିଷ କଲେ ସେ ହାଣ୍ଡିଟା ହଉଛି
0: ହାଣ୍ଡି ତାକୁ ପୋଡ଼ାଇବାର ଅଛି
1: ପୋଡ଼ାଇବାର ଅଛି ତାକୁ ମାନନ ଲଗାଇବାର ଅଛି ତାପରେ ସିନା ହଉଛି
0: ହଁ ସେମିତିକା ପିଲା ମିଶା ପିଲା ମିଶା ମାଟି ହାଣ୍ଡି କଞ୍ଚା ହାଣ୍ଡି ନା
1: ହଁ କଞ୍ଚା ହାଣ୍ଡି
0: ନାଇଁ କି ତାକୁ କେତେ ଜାଗ୍ରତ କଲେ ସେ ଗୋଟେ ମଣିଷ ହବ
1: ମଣିଷ ହବ
0: ତମେ ଯେମିତି ହାଣ୍ଡି ଗୋଡ଼ ଜାଣିପାରୁନ କିଏ ତମର କଞ୍ଚା ହାଣ୍ଡିଟା ପୋଡ଼ିକି ପୋଡ଼େଇକି ବଜାରରେ ବିକିବାକୁ କେତେ କଷ୍ଟ ସେମିତିକା ପିଲା ଗୋଟେ କଞ୍ଚା ସେଟା ହାଣ୍ଡି ପେଟା ନା ତାକୁ ତମେ ଆଣିକି ଛାଡ଼ିବାର ଅଛି ନା ସ୍କୁଲରେ
1: ଛାଡ଼ୁ
0: ଆଚ୍ଛା ସ୍କୁଲରେ କଣ ସୁବିଧା ଅଛି ତମେ ଦେଖିଛ ନା ଏଠି
1: ଅଛି ଆଜ୍ଞା ସବୁ ସୁବିଧା ଅଛି
0: କଣ ସୁବିଧା ଅଛି କହିଲ
1: ଖାଇବାକୁ ଦେଉଛନ୍ତି ମାଷ୍ଟର ପାଠ ପଢ଼ୁଛନ୍ତି ସବୁ ଖେଳାଉଛନ୍ତି ସବୁ ସୁବିଧା ଅଛି
0: ତମେ ସୁବିଧା ଦେଖୁଛ ମାଷ୍ଟର ମାନେ ପାଠ ପଢ଼ାଉଛନ୍ତି ଦେଖୁଛ ହେଲେ ସେ ତମର ପିଲାକୁ ଛାଡ଼ିବାକୁ ତମକୁ ଶ୍ରଦ୍ଧା ନାହିଁ
1: ଜଣେ ପିଲା ହଉଛି ଆଜ୍ଞା ଶାନ୍ତି ପିଲା ତ ଯାଉ ନାହିଁ ଜଣେ ପିଲା ଆସିବାକୁ ସେ
0: ନାଇଁ ଏଠି ରହିବାର ସୁବିଧା ଅଛି
1: ଅଛି ତ ଆଜ୍ଞା
0: ତାକୁ ଏଠି ଛାଡ଼ିଦେଉ
1: ଛାଡ଼ିଦେବ
0: ତମେ ପାଠ ପଢୁ
1: ନାଇଁ ଆଜ୍ଞା
0: ଏବେ ଏଇଠି ଗୋଟେ ତ ରାତିରେ ପାଠ ପଢାଉଛନ୍ତି ପୁରା
1: ହଁ ପଢୁଛି ଆଜ୍ଞା
0: ହେଲେ ତମର ବି ପାଠ ପଢିବା ଟିକେ ଆଗ୍ରହ ହେଲାଣି ଏବେ ଆଉ ତମେ ପାଠ ପଢୁଛ ଗୋଟେ ତମ ପୁଅ ମୁଁ ସାଙ୍ଗରେ ଆଣି ସେଠି ବସଉନ
1: ବସୁଛି ଆଜ୍ଞା
0: ବସୁଛି ସେ ଶିଖୁଛି
1: ଟିକେ ଶିଖୁଛି
0: କିଏ ବଡ଼ ପୁଅ
1: ବଡ଼ଟା ବି ଛୋଟଟା ବି
0: ଆଚ୍ଛା ତାହେଲେ ସେମାନେ ମନରେ ଟିକେ ଟିକେ ଜାଣିବାର ଆଗ୍ରହ ହବ
1: ନାଇଁ
0: ହେଲେ ତମେ ତ ପଢୁଛ ବୋଲୁଛ ଭାଇ ଏଠି ଗୋଟେ ପୁସ୍ତକ ଅଛି କାଇଁ ହଁ ଏଇ ପୁସ୍ତକର ଗୋଟେ ଅକ୍ଷର ମତେ କହିଲ କିସ୍ଟା ଏଇଟା ମାନେ ହଁ ଏଇ ତଳରୁ ଏଇଟା ଏଇଟା
1: ଆ
2: ସ୍ୱାମୀ ବିବେକାନନ୍ଦ କହିଥିଲେ
3: ଦେଶର ଅଗଣିତ ଜନସାଧାରଣଙ୍କୁ ଉପେକ୍ଷା କରି ଯଦି କେବଳ ମୁଷ୍ଟିମେୟ ଲୋକ ଶିକ୍ଷିତ ହୁଅନ୍ତି ତାହା ଦେଶର କୌଣସି ହିତରେ ଲାଗିବନି ଯଦି ଦେଶକୁ ଆଗେଇ ନେବାକୁ ଚାହୁଁ ସମସ୍ତେ ଶିକ୍ଷିତ ହେବା ଦରକାର
4: ସ୍ୱାମୀଜୀ ଯାହା କହିଛନ୍ତି ଆମେ ହୃଦୟଙ୍ଗମ କରିବା କଥା ଆମେ ଯଦି ପାଠ ପଢ଼ିଛୁ ଆମ ପାଖ ପଡ଼ିଶାରେ ରହୁଥିବା ଭାଇ ଭଉଣୀମାନଙ୍କୁ କିଛି ଯଦି ଶିକ୍ଷା ଦେଇପାରିବା ତାହେଲେ ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷାର ଅବଦାନ ଭଳି ହୋଇପାରିବ
0: ଭଉଣୀ ତମ ନାଁ କଣ
5: ଶୋଭାରାଣୀ ସରକାର
0: ଏଇ ଯୋଉ ଗାଁଟି ଏଇଟା ଶିଖିପଲି ନା ତମେ ଏଠି କେତେ ବର୍ଷ ହେଲା ରହିଲଣି
5: ଗୋଟେ ବର୍ଷ ଦୁଇ ମାସ
0: ଆଗରୁ କୋଉଠି ଥିଲା
5: ସତର ନମ୍ବର
0: ଗାଁ ସତର ନମ୍ବର ଏଠୁ କେତେ ଦୂର
5: ଗୋଟେ କିଲୋମିଟର
0: କିଲୋମିଟର ମାନେ ଚାଲିକି ଆସିପାରୁଥିବ ଆଚ୍ଛା ଏଇଠି କଣ ପାଇଁ ଆସୁଛ ଏଠି
5: ଅଙ୍ଗନବାଡ଼ି କର୍ମୀ ହିସାବରେ କାମ କରିବା

ପ୍ରଚାର କଲୁ ତଥ୍ୟ ସମ୍ବଳିତ ରୂପକ ଜିଜ୍ଞାସା, ରଚନା ଏବଂ ପ୍ରଯୋଜନା କଲେ ଲକ୍ଷ୍ମୀଧର ସାହୁ, ବର୍ଣ୍ଣନା କରିଥିଲେ ଅମିତା ଦାସ ଏବଂ ଉଦୟ ଶଙ୍କର ଜାନି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

ପ୍ରଥମ ଗୀତଟି ଶୁଣୁଛନ୍ତି ଦୟାବାନ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ପଙ୍କଜ ଦାସ ଏବଂ ଅନୁରାଧା ପଡ଼ୱାଲ। ଗୀତିକାର ଆଜିଜ୍ କୁଏସି। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲା।

ଖୁଦଗର୍ଜ ବର୍ତ୍ତମାନ ଶୁଣିବା ଏହି ଚଳଚ୍ଚିତ୍ରର ଗୀତ। ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ସାଧନା ସରଗମ। ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତ ପରିଚାଳନା କରିଛନ୍ତି ରାଜେଶ ରୋଶନ।

ଚାନ୍ଦିନୀ ଚଳଚ୍ଚିତ୍ରରୁ ଗୀତଟି ଶୁଣିଛନ୍ତି ବାବଲା ମେହେତା ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରୁ। ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତରେ ସଜେଇଛନ୍ତି ଶ୍ରୀ ଭରୀ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
6: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
5: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
6: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
5: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
6: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
7: ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ପ୍ରେମ ବନ୍ଧନ ଚଳଚ୍ଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କୁ ଶୁଣୁଛନ୍ତି କାରୱାନ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତରେ ସଜେଇଛନ୍ତି ଆଡ଼ି ବର୍ମନ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12:30। ଆରମ୍ଭ କରୁଛୁ ସୌର ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ପୂର୍ଣ୍ଣ ସବର, କରମ ସେନ ସବର ଏବଂ ଅନ୍ୟମାନେ।

gente.

ସୌର ଭାଷାର କାର୍ଯ୍ୟକ୍ରମ ତାର୍ଭା ଶୁଣୁଥିଲେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ପୂର୍ଣ୍ଣ ସବର ଏବଂ କରମ ସେନ ସବର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତି ଗୀତ।

ଖୁସାଲି କୁମାର ଏବଂ ତୁଲସୀ କୁମାର ଗାଇଥିବା ଏହି ହିନ୍ଦୀ ହୁଜୁଗମା ସଙ୍ଗୀତ ଶୁଣୁଥିଲେ। ଗୀତିକାର ଥିଲେ କୁମାର। ପରବର୍ତ୍ତୀ କଣ୍ଠଶିଳ୍ପୀ ପଲକ ମୁଚଲ। ଗୀତିକାର ଅଜୟ ବାୱା।

0: ମାଳିନୀ ଏବଂ ବିଭିନ୍ନ ହାଇବ୍ରିଡ୍ କିସମର ବିହନ ବ୍ୟବହାର କଲେ ଅମଳ ବହୁତ ଭଲ ହୁଏ। କାକୁଡ଼ି ଲତା ଜାତୀୟ ଫସଲ ହୋଇଥିବାରୁ ଆଜିକାଲି ଚାଷୀମାନେ ପ୍ଲାଷ୍ଟିକ୍ ମଲ୍ଚିଂ ଏବଂ ବାଉଁଶ ସୂତାର ମଞ୍ଚା ବା ଟ୍ରେଲିସ୍ ପଦ୍ଧତି ଆପଣାଉଛନ୍ତି। ଲତାକୁ ଉପରକୁ ମାଡ଼ିବାକୁ ଦେଲେ ଫଳ ସିଧା ଓ ସୁସ୍ଥ ରହେ ଏବଂ ନଷ୍ଟ ହୁଏ ନାହିଁ। କାକୁଡ଼ି ଗଛରେ ପାଉଁଶିଆ ରୋଗ ଏବଂ ମାଛି ପକର ଭୟ ଥାଏ, ଏଥିପାଇଁ ଜମିରେ ଫରେମନ୍ ଜନ୍ତା ଲଗାଇବା ସହ ନିମ୍ବ ପ୍ରସ୍ତୁତ କୀଟନାଶକ ସ୍ପ୍ରେ କରିବା ଆବଶ୍ୟକ। ତେବେ ବଜାରରେ ଭଲ ଦାମ ପାଇବା ପାଇଁ ସଠିକ୍ କିସମର ଚୟନ ନିହାତି ଜରୁରୀ। ମାଳିନୀ ସେମିନିସ୍ କମ୍ପାନୀର ଏହି କିସମଟି ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହାର ଫଳ ଗାଢ଼ ସବୁଜ ହୁଏ ଏବଂ ରୋଗ ସହ୍ୟ କରିବାର ଶକ୍ତି ଅଧିକ ଥାଏ। ଖ୍ରୀସ୍ ଏହା ମଧ୍ୟ ଏକ ପ୍ରସିଦ୍ଧ ହାଇବ୍ରିଡ୍ କିସମ ଯାହା ଖରାଦିନେ ଭଲ ଫଳ ଦିଏ। ପାର୍ଥେନୋ କାର୍ପିକ କିସମ, ଯଦି ଆପଣ ପଲି ହାଉସ୍ ବା ନେଟ୍ ହାଉସ୍ ଭିତରେ ଚାଷ କରୁଛନ୍ତି ତେବେ ଏହି କିସମର ବ୍ୟବହାର କରାଯାଏ। ଏଥିରେ ପରାଗ ସଙ୍ଗମ ବି ନାହିଁ, ପ୍ରତି ଗଣ୍ଠିରେ କାକୁଡ଼ି ଫଳିଯାଏ। କାକୁଡ଼ି ଗଛର ମୁଖ୍ୟ ଲତାରେ ସାଧାରଣତଃ ଅଣ୍ଡିର ଫୁଲ ଅଧିକ ଆସେ ଯେଉଁଥିରେ ଫଳ ହୁଏ ନାହିଁ। ମାଇ ଫୁଲର ସଂଖ୍ୟା ବଢ଼ାଇବା ପାଇଁ 3G ପ୍ରଣାଳୀ ଆପଣାଇବାକୁ ପଡ଼େ। ଯେମିତି ମୁଖ୍ୟ ଲତାଟି ଯେତେବେଳେ 4-5 ଫୁଟ ଲମ୍ବ ହୋଇଯିବ ତା'ର ଅଗ୍ରଭାଗକୁ କାଟିଦେବା। ମୁଖ୍ୟ ଲତା କାଟିବା ପରେ ସେଥିରୁ ପାଖାପାଖି ନୂଆ ଶାଖା ବାହାରିବ। ସେହି ନୂଆ ଶାଖାଗୁଡ଼ିକୁ 2-3 ଫୁଟ ହେଲେ ସେଗୁଡ଼ିକର ଅଗକୁ ମଧ୍ୟ କାଟିଦେବା। ଏହାପରେ ଯେଉଁ ଉପଶାଖା ବାହାରିବ ସେଥିରେ 100% ମାଇ ଫୁଲ ଆସିବ ଏବଂ ପ୍ରତିଟି ଗଣ୍ଠିରେ କାକୁଡ଼ି ଫଳିବା ଆରମ୍ଭ ହେବ। ଏହାଦ୍ୱାରା ଅମଳ 3 ଗୁଣ ବଢ଼ିଯାଏ। ବ୍ୟବସାୟିକ ଭାବେ ବଡ଼ ଆକାରରେ ଚାଷ କଲେ କିଛିଟା ଆଧୁନିକ ପ୍ରଣାଳୀକୁ ଆପଣାଇବାକୁ ପଡ଼ିଥାଏ, ଯେମିତିକି ମଲ୍ଚିଂ ପେପର, ହିଡ଼ ବା ବେଡ୍ ପ୍ରସ୍ତୁତ କରିବା ଉପରେ 25 μ ପ୍ଲାଷ୍ଟିକ୍ ମଲ୍ଚିଂ ସିଟ୍ ବିଛାଯାଏ। ଏହାଦ୍ୱାରା ଜମିରେ ଘାସ ଉଠେ ନାହିଁ ଏବଂ ମାଟିର ଆର୍ଦ୍ରତା ବଜାୟ ରହେ। ବୁନ୍ଦା ଜଳସେଚନ, ଏହାଦ୍ୱାରା ଗଛ ମୂଳରେ ସିଧାସଳଖ ଟିପ୍ ଟିପ୍ ହୋଇ ପାଣି ପଡ଼େ। ପାଣି ସହିତ ସାର ମିଶାଇ ଦେବା ଦ୍ୱାରା ସାର ନଷ୍ଟ ହୁଏନି ଏବଂ ଗଛ ସୁସ୍ଥ ରହେ। ଗଛ ଛୋଟ ଥିବା ସମୟରେ ଏହି ଲାଲ ରଙ୍ଗର ପୋକ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି, ଏଥିପାଇଁ ଗଛ ଉପରେ ହାଲୁକା କାଠ ପାଉଁଶ ବୁଣି ଦିଅନ୍ତୁ, ନିମ୍ବ ଅର୍କ ସ୍ପ୍ରେ କରାନ୍ତୁ। ଡାଉନି ମିଲ୍ଡ୍ୟୁ, ବର୍ଷା ଦିନେ ପତ୍ର ଉପରେ କଣିଆ ହଳଦିଆ ଦାଗ ପଡ଼ି ପତ୍ର ଶୁଖିଯାଏ, ଏହାର ପ୍ରତିକାର ପାଇଁ ମାଟି ଓ ଗଛରେ ଅକ୍ସିକ୍ଲୋରାଇଡ୍ ବା ବ୍ଲାଇଟକ୍ ସ୍ପ୍ରେ କରିବା ନିହାତି ଆବଶ୍ୟକ। କାକୁଡ଼ିକୁ ସବୁବେଳେ ସକାଳ ସମୟରେ ତଳିବା ଉଚିତ। ଫଳ ଅଧିକ ବଡ଼ ବା ପାକଳ ହେବା ପୂର୍ବରୁ ନରମ ଓ ମଧ୍ୟମ ଆକାରରେ ଥିବାବେଳେ ହିଁ ତଳିବା। ତଳିବା ପରେ ଏହାକୁ ଗ୍ରେଡିଂ କରି କ୍ୟାରେଟ୍ରେ ଭର୍ତ୍ତି କରି ବଜାରକୁ ପଠାଇଲେ ବହୁତ ଭଲ ଦାମ୍ ମିଳିଥାଏ। ତେବେ କାକୁଡ଼ିରେ ବହୁ ପରିମାଣରେ ପାଣି ଅଂଶ ଥିବାରୁ ଏହାକୁ ଖରାଦିନେ ଅଧିକ ପରିମାଣରେ ଖାଇବାକୁ ପଡ଼େ। 1 ଏକର ଜମିରେ ଆଧୁନିକ ମଲ୍ଚିଂ ଏବଂ ମଞ୍ଚା ବା ଟ୍ରେଲିସ୍ ପଦ୍ଧତିରେ କାକୁଡ଼ି ଚାଷ କଲେ ପ୍ରାରମ୍ଭିକ ଖର୍ଚ୍ଚ ଟିକେ ଅଧିକ ହୁଏ, କିନ୍ତୁ ଅମଳ ବହୁତ ଭଲ ହୋଇଥିବାରୁ ଲାଭ ମଧ୍ୟ 2 ଗୁଣ ହୁଏ। ସାଧାରଣ ଚାଷ ତୁଳନାରେ ମଞ୍ଚା ଓ ମଲ୍ଚିଂ ପଦ୍ଧତିରେ କାକୁଡ଼ି ଖରାପ ହୁଏ ନାହିଁ। 1 ଏକରରୁ ପ୍ରାୟ 120-150 କ୍ୱିଣ୍ଟାଲ କାକୁଡ଼ି ଅମଳ ହୋଇଥାଏ। ସମୟ ଅନୁସାରେ କାକୁଡ଼ିର ହୋଲସେଲ୍ ଦର କିଲୋ ପ୍ରତି 15-30 ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଯଦି ଆମେ ହାରାହାରି କମ୍ରୁ କମ୍ 20 ଟଙ୍କା ପ୍ରତି କିଲୋ ହିସାବ କରିବା ତେବେ ବି ଆମେ ବହୁତ ପରିମାଣରେ ଲାଭ କମାଇ ପାରିବା। ଓଡ଼ିଶା ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ତରଫରୁ ଆଧୁନିକ ପଦ୍ଧତିରେ ଚାଷ କରିବା ପାଇଁ ମଲ୍ଚିଂ ପେପର ଏବଂ ବୁନ୍ଦା ଜଳସେଚନ ଉପରେ 50%-80% ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି। ଏହାର ଲାଭ ନେଲେ ଚାଷ ଖର୍ଚ୍ଚ ଆହୁରି କମିଯିବ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:20 ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଉଭରଣୀ।

0: ଜୀବନରେ ଆଗକୁ ବଢ଼ି ସଫଳତା ପାଇବାକୁ ହେଲେ ନିରନ୍ତର ପ୍ରୟାସ ଏବଂ ଅଗ୍ରଗତି ଆବଶ୍ୟକ। ଯାତ୍ରା ପଥରେ ଅନେକ ବାଧାବିଘ୍ନ ଖାଲଢିପ ଆସିପାରେ, କିନ୍ତୁ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିଲେ ଗନ୍ତବ୍ୟସ୍ଥଳରେ ନିଶ୍ଚୟ ପହଞ୍ଚି ହେବ।
1: ଏହି ସୁବିଚାର ସହ ଆଜିର ଘର ଘରଣୀର ଅଗଣାକୁ ସ୍ୱାଗତ କରୁଛୁ ଆମେ ଦୁହେଁ, ମୁଁ ବବିତା ପଣ୍ଡା
0: ଆଉ ମୁଁ କବିତା ମଞ୍ଜରୀ ପଲ୍ଲୀ।

0: ଅପା, କିଛି ସମୟ ଆଗରୁ ଆମେ କଥା ହେଉଥିଲେ ଜୀବନରେ ସବୁ ବାଧାବିଘ୍ନକୁ ସାହସର ସହ ଡେଇଁ ଆଗକୁ ବଢ଼ିଲେ ଆମେ ସଫଳତା ପାଇବା। ସେହି କଥାକୁ ଟିକେ ଚିନ୍ତା କରି ଅତୀତକୁ ଦେଖିଲେ ଆମ ପୂର୍ବଜମାନେ ଅନେକ କ୍ଷେତ୍ରରେ ସଫଳ ହୋଇପାରିଛନ୍ତି ନା
1: ନୁହେଁ ତ ଆଉ କ'ଣ କବିତା, ସେମାନଙ୍କର ପରିଶ୍ରମର ଫଳ, ନୂତନ ବୈଜ୍ଞାନିକ ଚିନ୍ତାଧାରା ଆଜି ଆମ ଜୀବନକୁ ସରଳ ଆଉ ସୁନ୍ଦର କରିଦେଇଛି।
0: ଏବେ ଆମେ ଅନେକ ଯାନବାହନ, ଗାଡ଼ି ମଟର ବ୍ୟବହାର କରୁଛେ, କିନ୍ତୁ ଆମ ଜେଜେ ଅଜାଙ୍କ ସମୟର କଥା, ସେମାନେ ସାଇକେଲରେ ବହୁତ ଦୂର ଯାଉଥିଲେ।
1: ମୁଁ ବି ଅନୁମାନ କରୁଛି କବିତା, ସେହି ସମୟରେ ପ୍ରାୟ ସମସ୍ତେ ସାଇକେଲ ବ୍ୟବହାର କରୁଥିଲେ, ଆଉ ଏବେ ମଧ୍ୟ ସାଇକେଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଯାନମାନଙ୍କ ମଧ୍ୟରେ ଗୋଟିଏ।
0: କିନ୍ତୁ ଏହାର ଇତିହାସ ବହୁତ ରୋଚକ। ତେବେ ଅପା, ଆଜି ଆମେ ସାଇକେଲର ଜନ୍ମ କାହାଣୀ ଆମ ଭଉଣୀମାନଙ୍କ ସହ କଥା ହେବା।
1: ହଁ ଶ୍ରୋତା ଭଉଣୀ, ସାଇକେଲର ଆବିଷ୍କାର ପ୍ରାୟ 2 ଶତାବ୍ଦୀ ପୂର୍ବରୁ ହୋଇଥିଲା। 1791 ମସିହାରେ ଫ୍ରାନ୍ସର ନାଗରିକ କମେଟ୍ ମେଡେଡି ସିଭାରାକ୍ ଏକ ଭିନ୍ନ ଧରଣର ସାଇକେଲ ନିର୍ମାଣ କରିଥିଲେ। ଏହାର ସିଟ୍ ବହୁତ ଉଚ୍ଚରେ ରହିଥିଲା ଏବଂ ଲୋକମାନେ ଏହାକୁ ଗୋଡ଼ରେ ଠେଲି ଠେଲି ଚଢ଼ାଉଥିଲେ।
0: 1817 ମସିହାରେ ଜର୍ମାନୀର ବେରନ୍ କାଲବାନ୍ ରେସ୍ ହ୍ୟାଣ୍ଡେଲ ରହିଥିବା ସାଇକେଲ ନିର୍ମାଣ କରିଥିଲେ। 2 ସମାନ ଆକାରର କାଠ ଚକା, ବସିବା ପାଇଁ ସିଟ୍ ସହ ହ୍ୟାଣ୍ଡେଲ ଥିଲା। ଗୋଡ଼ରେ ଠେଲି ଠେଲି ଚଲା ଯାଉଥିବା ଏବଂ ପୂରାପୁରି ଭାବେ କାଠରେ ତିଆରି ହୋଇଥିବାରୁ ଏହାକୁ କାଠ ଘୋଡ଼ା ମଧ୍ୟ କୁହାଯାଉଥିଲା।
1: ହଁ କବିତା, ସମୟ ସହିତ ସାଇକେଲର ଅନେକ ଉନ୍ନତି ହେଲା। ଜଣେ ଇରିଶ ନାଗରିକ ଡୁନଲପ୍ ପ୍ରଥମେ ବାୟୁଚାଳିତ ଟାୟାର ସାଇକେଲରେ ଲଗେଇଥିଲେ। 1990 ମସିହାର ପରବର୍ତ୍ତୀ ସମୟରେ ବ୍ରେକ୍, ଗିୟର ଆଉ ହାତରେ ନିୟନ୍ତ୍ରଣ କରିବା ପାଇଁ ବ୍ରେକ୍ କେବୁଲ ଆଦି ନିର୍ମିତ ହେଲା।
0: ତେବେ ଶ୍ରୋତା ଭଉଣୀ, ଆଜି ସାଇକେଲ ଯେ କେବଳ ଯାତାୟାତର ମାଧ୍ୟମ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ।

0: ସାଇକେଲ ଆମକୁ ସୁସ୍ଥ ଶରୀର ଦିଏ ଏବଂ ପରିବେଶକୁ ସୁରକ୍ଷା ଦିଏ। ସେହିପରି ପାକଶାଳା ବଗିଚା ଆମକୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ସହ ପରିବେଶକୁ ସବୁଜ ରଖିବାରେ ସହାୟକ ହୁଏ।
1: ଆମେ ସମସ୍ତେ ନିଜ ଘରେ ବା ବିଦ୍ୟାଳୟରେ ପାକଶାଳା ବଗିଚା ସୃଷ୍ଟି କରି ଏକ ସୁସ୍ଥ ସବୁଜ ଓ ସୁନ୍ଦର ଭବିଷ୍ୟତ ଗଢ଼ିବା। ତେବେ ଏହି ପାକଶାଳା ବଗିଚା କେମିତି କରିବା ସେ ସମ୍ପର୍କରେ ଜଣେ ଭଉଣୀଙ୍କ ସହିତ ଆଜି ଆମେ କଥାବାର୍ତ୍ତା କରିଛୁ। ତେବେ ସେ କ'ଣ କୁହନ୍ତି, ଚାଲନ୍ତୁ ଶୁଣିବା। ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
2: ମୋ ନାଁ ନିରୁପମା ସାହା, ମୋ ଅବସର ପ୍ରାପ୍ତ ଜଣେ ବନ କର୍ମଚାରୀ।
1: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ମ୍ୟାଡମ୍, ଯେ ପାକଶାଳା ବଗିଚା ପ୍ରସ୍ତୁତ କରିବା କେମିତି। ଏ ସମ୍ପର୍କରେ ଯେତେବେଳେ ଆମେ କଥାବାର୍ତ୍ତା କରିବା, ପ୍ରଥମେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ବୁଝେଇ ଦିଅନ୍ତୁ ଯେ ପାକଶାଳା ବଗିଚା କହିଲେ ଆମେ କ'ଣ ବୁଝିବା।

ଖୋଲା ବଗିଚା କହିଲେ ଆମେ ଆମର ରୋଷେଇ ଘର ନିକଟରେ କୌଣସି ଜାଗା ଟିକେ ଥିବ, ଖାଲି ଜାଗା, ସେଠି ଯଦି ବଗିଚା ବନେଇବା ସେଇଟା ହଉଛି ମାନେ ରୋଷେଇ ଘରର ଆବଶ୍ୟକତା ଯାହା ଦରକାର ହୁଏ ସେଇଟା ଆମେ ତୁରନ୍ତ ପାଇପାରିବୁ। ଯୋଉଟା କି ରୋଷେଇ ଘର ପାଖରେ ଜାଗା ଟିକେ ଥିବ, ସେଇଠି ଛୋଟ ଛୋଟ ଆମର ଯୋଉ ନିଜେ ଯୋଉଟା କି ବ୍ୟବହାର କରୁଥିବା ପନିପରିବା, କଲରା ହଉ କି ଜହ୍ନି ହଉ, ଅଲଗା ମଞ୍ଜି କିଣିବା କିଛି ଦରକାର ହୁଏନି। ସେଇ ଯୋଉ ମଞ୍ଜିଟା ଆମେ ବ୍ୟବହାର କରିଥାନ୍ତୁ, ଲଙ୍କା ମରିଚ ହଉ କିମ୍ବା ଅମୃତଭଣ୍ଡା ମଞ୍ଜି ହଉ, ଏଇଟା ଆମେ ଯଦି ସେଇ ଖାଇବା ମଞ୍ଜିରୁ ହିଁ ଆମେ ଯଦି ମାନେ ରୋଷେଇ ଘର ପାଖରେ ଯୋଉ ଜାଗା ଥିବ ତାକୁ ଟିକେ କୋଡା ଖସା କରିକି ଟିକେ ଗାତ ଖୋଳିକି

0: ସେଇ ଜିନିଷ ଆମର ବ୍ୟବହାର ହୁଏ।
1: ପାକଶାଳା ବଗିଚା ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନ ଠିକ୍ ସମୟ କି?
0: ହଁ, ଏବେ ଜୁନ ମାସର ଦ୍ୱିତୀୟ ସପ୍ତାହରେ ତ ପ୍ରାୟତଃ ବର୍ଷା ପଳି ଆସେ। ଏବେ ଠୁଣୁ ଆମେ କୋଡ଼ା ଖସା ଟିକେ କରିକି ଗାତ କରିକି ମଞ୍ଜି ଲଗେଇଥିବା, ଟିକେ ଟିକେ ପାଣି ଦେଇକି ତାକୁ ବଢେଇଥିବା, ସିଏ ସେ ବର୍ଷା ପାଣି ପାଇଲେ ଉର୍ବର ହେଇଯାଏ ଏବଂ ଟିକେ ସାର ଦେଲେ ଆମେ ତାଠୁ ବ୍ୟବହାର କରିଥିବା ସବୁ ଜିନିଷ ଫଳମୂଳ ମଧ୍ୟ ସେ ଅତି ଶୀଘ୍ର ହେବାରେ ସାହାଯ୍ୟ କରିଥାଏ। ଆମେ ବର୍ଷା ବେଳକୁ ଲଗେଇଲା ବେଳକୁ ସେ ଗଛ ଟିକେ ଡେରି ହବ ହେବା ପାଇଁ।
1: ତ ପାକଶାଳା ବଗିଚା ପ୍ରସ୍ତୁତ କରିବା ଆମେ କେମିତି?
0: ପାକଶାଳା ବଗିଚା ପ୍ରସ୍ତୁତ କରିବା ପାଇଁ ଆମକୁ ବିଶେଷ କିଛି ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ଆମେ ଏଇ ଯୋଉ ଆଣୁଛୁ କଲରା, ପ୍ରତିଦିନ ରାନ୍ଧିବା ପାଇଁ କଲରା ଆଣୁଛୁ, ତାଠୁ ମଞ୍ଜି ବାହାରୁଛି, ଲଙ୍କା ମରିଚର ମଞ୍ଜି ବାହାରୁଛି, ଅମୃତଭଣ୍ଡା, ଏସବୁ କଣ କିଛି ଆମକୁ ପରିଶ୍ରମ କରିବାକୁ ପଡିବ ନାହିଁ। ସେଇ ମଞ୍ଜି କି ଆମେ ଯଦି ଟିକେ ଲଗେଇ ଦେବା, ସେ ଆମର ଯୋଉ ପାଖରେ ଥିବ ଘାସ ଫାସ ଟିକେ ସଫା କରିକି, ସାର ମଧ୍ୟ କିଣିବା କିଛି ଦରକାର ନାହିଁ, ଯୋଉଠି ଗୋବର ଖତ ଟିକେ, ପିଆଜ ଚୋପା, ନହେଲେ ଆମେ ଯୋଉ ଚା କରିବା ତାର ପତି ଗୁଣ୍ଡ, ଏସବୁ ଗଛ ବହୁତ ବଢିଆ ସାର ପାଇବ, ତାଠୁ ବି ସେ ଉନ୍ନତ ଧରଣର ଆମକୁ ମଧ୍ୟ ଫଳ ପ୍ରଦାନ କରିବ।
1: ବାଡି ବଗିଚାରେ କି କି ଗଛ ସବୁ ଲଗେଇ ପାରିବା?
0: ଆଜିକାଲି ତ ସବୁ ପନିପରିବାର ଦରଦାମ ବହୁତ ବୃଦ୍ଧି ପାଇଛି, ଆହୁରି ତଟକା ପନିପରିବା ବିଶେଷତଃ ମିଳିବାଟା ହଉଛି ଭାରି ମୁସ୍କିଲ ଜିନିଷ। ସବୁ ବାହାରେ ରାସାୟନିକ ସାରର ପଦାର୍ଥ ଆମେ ସବୁ ଖାଉଛେ, କିନ୍ତୁ ଆମେ ଯଦି ଏଇ ପାକଶାଳା ବଗିଚାରେ ଆମେ ନିତ୍ୟ ବ୍ୟବହାର ପାଇଁ ଯୋଉ ପନିପରିବା ପାଇବା, ତାହା ଶୁଦ୍ଧ ପୁରା ଭଲ ପରିବା ଆମେ ପାଇପାରିବା, ମାନେ କୌଣସି ରାସାୟନିକ ସାର ନାହିଁ। ବହୁତ କରି ଦେଖିବେ ଅମୃତଭଣ୍ଡା ଗଛ, ଅମୃତଭଣ୍ଡା ଗଛ ଯଦି ଆମେ ଲଗେଇ ଦେବା ତାର ଆମେ କିଛି ପରିଶ୍ରମ କରିବାକୁ ପଡିବନି, ସିଏ ଯଦି ବଞ୍ଚିଗଲା ମାନେ ସିଏ ଅଟୋମେଟିକ ଫଳ ଆମକୁ ପ୍ରଦାନ କରିବ। ନିଜେ ଖାଇକି ମଧ୍ୟ ଆମେ ବାହାରେ ବିକ୍ରି କରିବା ପାଇଁ ବି ପାଇପାରିବା ତାଠୁ। ଲଙ୍କା ମରିଚ ମଧ୍ୟ, ଲଙ୍କା ମରିଚଟା ଯଦି ଲଗେଇ ଦେବା ତା ପାଇଁ ମଧ୍ୟ ଆମକୁ କିଛି ପରିଶ୍ରମ କରିବାକୁ ପଡିବନି, ସେ ତାର ସେ ଗଛ ହେଇଯିବ। ଟିକେ ପାଣି କେତେବେଳେ କେମିତି ଟିକେ ସାର ଦେଇଦେଲେ ସେ ଆମକୁ ଲଙ୍କା ମଧ୍ୟ ମିଳିବ। କଲରା ମଧ୍ୟ ମଞ୍ଜି ହେଇଯିବ, ସେ ମଞ୍ଜିକି ଲଗେଇଦେବା, ଥରେ ସେ ଯଦି ବଢିଯିବ ଘର ଉପରେ ଲଗେଇଦେବା, ସିଏ ତାର ସେ ଉପରେ ଉପରେ ହେଇକିନା ଫଳ ଦବ। କୁନ୍ଦୁରି ବି ତାର ଯଦି ଟିକେ ଆମେ ଲଗେଇ ଦବା, ଗଛଟା ବଞ୍ଚିଗଲା ଘର ଉପରେ ବି ତାକୁ ମଡେଇ ଦବା, ଯଦି ସେ ଉପରେ ଉପରେ ହେଇକି ସିଏ ବି ବହୁତ ଫଳ ଦବ। ତାପରେ ଶାଗ ମଞ୍ଜି, ଶାଗ ମଞ୍ଜି ଅଳ୍ପ ଟିକେ ବୁଣି ଦେଲେ କାଟୁଥିଲେ ଗଛ ବଢୁଥିବ। ସଜନା ଶାଗ ଗଛଟା ସିଏ ମଧ୍ୟ ଲଗେଇ ଦେଲେ ମାନେ ଏଇ ଯୋଉ ବିପି ସୁଗର ଏଇଟା ପାଇଁ ବି ସିଏ ଗୋଟେ ଔଷଧୀୟ ଗୁଣ, ଓ ସଜନା ଶାଗରୁ ଆମେ ତାର ଛାଲିରୁ ପ୍ରସ୍ତୁତ କଲେ ବିପି ପାଇଁ ମଧ୍ୟ ସେ ବହୁତ ଗୁଣକାରକ ଅଟେ। ତାପରେ ଆମେ ତାର ଛୁଇଁ ମଧ୍ୟ ଖାଇପାରିବା, ତାର ଶାଗଟା ବି ବହୁତ ମାନେ ଔଷଧୀୟ ଗୁଣ ଦିଏ, ଥରେ ଲଗେଇ ଦେଲେ ସେଇଟା ବି କିଛି ପାରିଶ୍ରମିକ ସେତେ ପଡେ ନାହିଁ। ଯଦି ଜାଗା ଥିବ ବୋଲି କହିଲେ ଆମେ ତ ବାଇଗଣ ଲଗେଇ ପାରିବା, ଭେଣ୍ଡି ଲଗେଇ ପାରିବା, ଜହ୍ନି ଲଗେଇ ପାରିବା, ଏସବୁ ପରିବା କରିପାରିବା, ବୋଇତାଳ ବି ଲଗେଇ ପାରିବା, କିନ୍ତୁ ତା ପ୍ରତି ଟିକେ ଆମକୁ ପାରିଶ୍ରମିକ ଦବାକୁ ପଡିବ। କାହିଁକି ନା ସେଠି ସବୁବେଳେ ବେଶୀ ବେଶୀ ଗଛ ଲଗା ହବ, ତା ଘାସ ବଛା ହବ, ତାକୁ ଟିକେ ସାର ଦିଆ ହବ, ଏସବୁ କରିବା ପାଇଁ ପଡିବ। ଜାଗା ସେତେ ବିଶେଷ କିଛି ଦରକାର ନୁହେଁ ପାକଶାଳା ପାଇଁ। ଯୋଉ ଭଉଣୀ ମାନଙ୍କର ମାନେ ଖାଲି ଛାତ ଘର ଅଛି, ତାଙ୍କର କିଛି ବି ଜାଗା ନାହିଁ, ସେ ଛାତ ଉପରେ ବି ସେମାନେ ଯଦି ଚାହିଁବେ କୁଣ୍ଡ ଯାକ ରଖିକି ବି ବହୁତ ଭେରାଇଟିର ଏଇ ସବୁ ଜହ୍ନି ଲଙ୍କା ଏସବୁ ଚାଷ ମଧ୍ୟ ଆମର କରାଯାଇପାରୁଛି। କୁଣ୍ଡରେ ତାର ସେ ଯୋଉ ଲୁହା ଷ୍ଟାଣ୍ଡ ଭଳିଆ ଅଛି, ସେ ଷ୍ଟାଣ୍ଡ ଉପରେ ରଖିକିନା ଚାରି ପାଞ୍ଚଟା କୁଣ୍ଡ ରଖିଦେବେ, ସେ କୁଣ୍ଡରେ ଇଏ ରଖିକି ଉପରେ ଏମିତି ୱାୟାର ଦେଇକିରି କରିଦେଲେ ବି ତାର ବି ଆମେ ପାକଶାଳାର ଜିନିଷ ବି ଆମେ ପାଇପାରିବା। ଭେଣ୍ଡି, ଜହ୍ନି, କୁନ୍ଦୁରି ଏସବୁ ଗଛ ଆମେ ଛାତ ଉପରୁ ଆରାମସେ ପାଇପାରିବା। ଆମେ ସନ୍ଧ୍ୟା ଭ୍ରମଣ କରିବା ସମୟରେ ଯଦି ଛାତ ଉପରକୁ ଯାଉଛେ, ସେଇ ସମୟରେ ଟିକେ ଘାସ ବାଦ ଦବା କି ସେଇ ସମୟରେ ଟିକେ ପାଣି ଦେଇଦବା, ଦେଇକି କୋଉ ଗଛରେ ପୋକ ଲାଗିଲା କଣ, ଟିକେ ଆମେ ଯଦି ବୁଲୁଛେ ସେଇ ଛାତ ଉପରେ, ସେଇ ବୁଲିବା ସମୟରେ ଆମେ ସେତିକି କରିକି ମଧ୍ୟ ଆମେ ତାଙ୍କଠୁ ଜିନିଷ ପାଇପାରିବା ସେଇ ଗଛରୁ। ତେଣୁ ଆମକୁ ଜାଗାର କୌଣସି ଆବଶ୍ୟକ ନାହିଁ, ନିଜର ମନ ହଉଛି ସବୁଠୁ ବଡ କଥା। ମନ ଚାହିଁଲେ ଆପଣ ଛାତ ଉପରେ ହଉ କିମ୍ବା ବାଡି ବଗିଚାରେ ହଉ, ଆମର ବ୍ୟବହାର ତାର ଗୋଟେ ମାନେ ନିଜ ଗଛରୁ ଗୋଟେ ତୋଳିକି ଆଣିବା ପାଇଁ ତାର ଗୋଟେ ଅଲଗା ଟାଇପର ଇଏ ଥାଏ, ଯାହା ମୋ ଗଛରେ ଆଜି ମୁଁ ଏଇଟା କରିଛି, ଏଇ ଜିନିଷଟା ମୁଁ ପାଇଛି, ସେଟା ଗୋଟେ ଖୁସି ବହୁତ ଆନନ୍ଦ ଦିଏ ମନକୁ। ଏବେ ଆପଣ କିଣିକି ଆଣିବେ ଯେତିକି ଖୁସି ଲାଗେନି, କିନ୍ତୁ ବାଡି ବଗିଚାରେ ଯୋଉ ଜିନିଷଟା କରିଥିବେ, ନିଜେ କରିଥିବେ, ନିଜେ ତୋଳିକି ଆଣିବେ, ସେଟା ବହୁତ ଖୁସି ଲାଗେ,
1: ମାନେ ପାଟିକି ଅଧିକ ସୁଆଦିଆ ବି ଲାଗିଥାଏ।
0: ନା ଏଟା ମୋ ବାଡିର ଜିନିଷଟା ଅଛି।
1: ତ ମ୍ୟାଡମ, ଗଛ ବଢିବା ସମୟରେ ଆମେ କିଭଳି ତାର ଯତ୍ନ ନବା?
0: ବଢିବା ସମୟରେ ଯତ୍ନ ଖାଲି ନିୟମିତ ଆମେ ଟିକେ ପାଣି ଦବା, ଟିକେ ଟିକେ ମାନେ ସାର ଗୋବର ଖତ, ରାସାୟନିକ ସାର କିଛି ଦବା ଦରକାର ନାହିଁ, ଖାଲି ଗୋବର ଖତ ନାହିଁ ବୋଲେ ଜିଆ ଖତ, ଜିଆ ଖତ ବି

0: ଆଜିକାଲି ପ୍ରାୟ ମିଳିଯାଉଛି ଗୋଟେ ପକେଟରେ, ସେ ପକେଟ ଆଣିକି ରଖିଥିଲେ ବି ଜିଆ ଖତ ଟିକେ ଟିକେ ଏଇଟା ଦେଇଦେଲେ ଆମର ସେତିକି ସଫିସିଏଣ୍ଟ, ଆଉ ସାର ବିଶେଷ କିଛି ଦବା ଦରକାର ନାହିଁ। ସପ୍ତାହକୁ ଥରେ ସେଟା ଟିକେ କୋଡ଼ା ଖସା କରିଦେବେ, ସେଇଟା ଟିକେ ପକେଇଦେବେ, ଆଉ ନିୟମିତ ଟିକେ ପାଣି ଟିକେ ଖାଲି ଯାହା ଦବାକୁ ପଡିବ, ଆଉ ବିଶେଷ କିଛି ପରିଶ୍ରମିକ ପଡିବ ନାହିଁ। କୋଡ଼ି ପୋକ ଲାଗିଲା କି କୋଡ଼ି ଘାସ ଗୋଟେ ହେଇଯାଇଛି କି କଣ, ଟିକେ ଖାଲି ଦେଖିକି ପାଣି ଟିକେ ଦେଇଦେବା କଥା। ପାଣି ଦେଇଦେଲା ପରେ ସେ ଅଟୋମେଟିକ ଆମକୁ ଫଳ ପ୍ରଦାନ ହେଇଯିବ, ଆଉ ଆମକୁ ତୋଳିବା ପାଇଁ ଏତେ ଖୁସି ଲାଗିବ ତାର ସୀମା ନାହିଁ। କେତେ ଆପଣ କେଜି କେଜି କିଣିକି ବାହାରୁ ଆଣ ଖୁସି ଲାଗିବନି, କିନ୍ତୁ ଯଦି ବାଡି ବଗିଚାରେ ନିଜେ କରିଛନ୍ତି ଗୋଟେ କିଛିଟା ପରିବା ତୋଳିଦେବେ, ମାନେ ଏତେ ସୁଆଦିଆ ଆଉ କୁହନ୍ତୁନି।
1: କିଛି ପାକଶାଳା ବଗିଚା ଘରେ କରିଛନ୍ତି କି?
0: ହଁ ହଁ ହଁ, ପାକଶାଳା ବଗିଚା ଆମର ବନା ହେଇଛି, ଶାଗ ଲଗା ହେଇଛି, ଲେମ୍ବୁ ଗଛ ଲଗା ହେଇଛି, ପିଜୁଳି ଗଛ, ଲିଚୁ ଗଛ, ଆମ୍ବ ଗଛ, ବହୁତ ଗୁଡେ ଆମ୍ବ ବି ହେଇଥିଲା, 20-25 ଖଣ୍ଡେ ଫୁଲ ଗଛ ସବୁ।
1: ଆପଣ କେମିତି କଣ ଯତ୍ନ ନିଅନ୍ତି ଟିକେ କହିବେ କି?
0: ପ୍ରାୟ ସପ୍ତାହକୁ ଥରେ ଜିଆ ଖତ ଟିକେ ଦିଏ, ଆଉ ପାଣି ଟିକେ ପ୍ରତିଦିନ ସନ୍ଧ୍ୟାବେଳେ ଟିକେ ଦିଏ, ଆଉ ପାଣି ଦେଇକି ତାପରେ କୋଉଠି କଣ ଟିକେ ପୋକ ଲାଗିଲେ ଟିକେ ବୁଝିକିନା ତା ଟିକେ ସ୍ପ୍ରେ କରେ। କିନ୍ତୁ ଫୁଲଟା ପ୍ରତିଦିନ ଆମେ ମାନେ ସକାଳୁ ଯୋଉ ଠାକୁର ପୂଜା କରିବା ପାଇଁ ସେଇଟା ଗୋଟେ ସମସ୍ୟା ଥାଏ ସମସ୍ତଙ୍କର, ସକାଳୁ ଫୁଲ କୋଉଠି ଆସିବ, କିନ୍ତୁ ଆମର ପୂଜା କରିବା ପାଇଁ ସକାଳୁ ଆଗ ଫୁଲ ତୋଳାଟା ହେଇଯାଏ, ତାପରେ ଯାହା ଯୋଉଠି କଣ ହେଇଥିବ ଦେଖିକିନା। ଅମୃତଭଣ୍ଡା ଗୋଟେ ଗଛ ଲଗା ହେଇଥିଲା, ଆମେ ବହୁତ ପରିମାଣରେ ତାଠୁ ଆମେ ଫଳ ପାଇଥିଲୁ।
1: ମାନେ ଆପଣ କହିବା ହିସାବରେ କିଛି ଫୁଲ ଗଛ ଲଗେଇଲେ ବି ଆମେ ତା ଠାରୁ ବି ଉପକାର ପାଇପାରିବା, ମାନେ ପ୍ରତିଦିନ ଆମେ ଯୋଉ ଠାକୁରଙ୍କ ପୂଜା କରୁଛେ ଯଦି ଫୁଲ ଗଛଟିଏ ଲଗେଇବା ତାହେଲେ ଆମକୁ ଆଉ ଖୋଜେ ପଡିବନି।
0: ନା ସକାଳୁ ପ୍ରତିଦିନ ପ୍ରଥମ କାମ ଆମର ଫୁଲ ଠାକୁରଙ୍କ ପାଇଁ, ସେଇଟା ଯଦି ଆମ ବାଡିରୁ ଆମେ ଦିଟା ପାଇଦେଲୁ ଆଉ ଆମର ଦିନ ଯାକର କିଛି ସମସ୍ୟା ନଥିବ।
1: ବହୁତ ଭଲ କଥାଟି ଆପଣ ଆଜି କହିଛନ୍ତି। ଶେଷରେ ଆମର ଯୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭଉଣୀ ମାନେ, ସେମାନଙ୍କୁ ଆପଣ କଣ କହିବାକୁ ଚାହୁଁଛନ୍ତି ପାକଶାଳା ବଗିଚାକୁ ନେଇକି ଟିକେ କହିବେ କି?
0: ସମସ୍ତ ଗୃହିଣୀ ଟିକେ ସଚେତନ ହବା ଦରକାର, ଆଜିକାଲି ଦରଦାମ ତ ଯାହା, ପୁଣି ଏଇ ଯୋଉ ରାସାୟନିକ ସାରର ଖାଦ୍ୟ ଯୋଉ ଆମେ ପାଉଛେ, ଯେତିକି ଆମ ହାତରେ ହେଇପାରିବ ସନ୍ଧ୍ୟା ସମୟ ମାନେ ଅଯଥା ସମୟ ନଷ୍ଟ ନ କରିକି ଯେତିକି ଆମ ଦ୍ଵାରା ସମ୍ଭବ, ସବୁ କାମ ତ ଆମ ଦ୍ଵାରା ସମ୍ଭବ ହବ ବୋଲି ମାନେ ନାହିଁ, ଆମ ବାଡି ବଗିଚା କେତିକି ଜାଗା ଅଛି, କେତିକି କଲେ ହେଇପାରିବ, ନିଜେ କେତିକି କରିପାରିବେ, ଯଦି ଜାଗା ନାହିଁ ତାହେଲେ ଆମର ଛାତ ଉପରେ କେତିକି କଣ କରିପାରିବା, ନିଜେ ତା ଉପରେ ମାନେ ସଚେତନ ହେଲେ ତାର ଅଟୋମେଟିକ ମାନେ ଲାଭଟା ପାଇପାରିବେ, ନିଜକୁ ବି ଖୁସି ବି ଅନୁଭବ କରିପାରେ। ଯାହା ମୋର ସମୟ କିଛି ବାହାରେ ଯାଉଥିଲା, ମୁଁ ନିଜେ କଲି, ଏଇ ଜିନିଷ ପାଇଲି, ଲୋକ ଆସିଲେ ବି ଦେଖିଲେ, ନିଜେ ହିଁ ତାର ଖୁସିର ଅନୁଭବଟା ଜାଣିପାରିବେ।
1: ଧନ୍ୟବାଦ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ସମୟ ଦେଲେ, ଆଉ ପାକଶାଳା ବଗିଚା ପ୍ରସ୍ତୁତ କରିବା କେମିତି ସେ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବେ ଦେଇଛନ୍ତି, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ପାକଶାଳା ବଗିଚା ଆମକୁ ଶିଖାଏ ଯେ ଉପଯୁକ୍ତ ଯତ୍ନ ଏବଂ ସୁଯୋଗ ମିଳିଲେ ଏକ ଛୋଟ ମଞ୍ଜି ମଧ୍ୟ ବିଶାଳ ଗଛରେ ପରିଣତ ହୋଇପାରିବ। ସେହିପରି ଆମ ସମାଜରେ ଦିବ୍ୟାଙ୍ଗ ମହିଳାମାନେ ମଧ୍ୟ ଯଦି ଉପଯୁକ୍ତ ସହଯୋଗ ଏବଂ ସୁବିଧା ପାଆନ୍ତି, ତେବେ ସେମାନେ ନିଜ ପ୍ରତିଭାର ବିକାଶ କରି ସମାଜର ଅଗ୍ରଗତିରେ ନିଜକୁ ସାମିଲ କରିପାରିବେ।
1: ସେଇଥିପାଇଁ ତ ଅପା ଦିବ୍ୟାଙ୍ଗ ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ଏବଂ ସ୍ୱାବଲମ୍ବୀ କରିବାକୁ ସରକାର ଅନେକ ସୁବିଧା ସୁଯୋଗ ଦେଇଛନ୍ତି। ତେବେ ଶ୍ରଦ୍ଧା ଭଉଣୀ, ଆସନ୍ତୁ ଶୁଣିବା ସେମାନଙ୍କ ପାଇଁ କ'ଣ ସବୁ ସରକାରୀ ସୁବିଧା ରହିଛି ଏହି ସାକ୍ଷାତକାର ମାଧ୍ୟମରେ।
2: ସାର୍ ନମସ୍କାର, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୁଁ ହେଉଛି ଜଗନ୍ନାଥ ବେହେରା, ପ୍ରିନ୍ସିପାଲ ଆଶା କିରଣ ଇନଷ୍ଟିଚ୍ୟୁଟ ଫର ମେଣ୍ଟାଲ ହ୍ୟାଣ୍ଡିକ୍ୟାପ୍ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷ ନବରଙ୍ଗପୁର।
2: ଆମର ଆଲୋଚନାର ବିଷୟବସ୍ତୁ ରହିଛି ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ସରକାରୀ ସୁବିଧା କ'ଣ ସବୁ ରହିଛି।
3: ଦେଖନ୍ତୁ, ଦିବ୍ୟାଙ୍ଗ ମହିଳା କେବଳ କହିଲେ ମାନେ ଆମେ ଦିବ୍ୟାଙ୍ଗ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଅନେକ ସୁବିଧା କରିଛନ୍ତି। ଆପଣ ଯେମିତି କହିଲେ ତାଙ୍କ ପାଇଁ ପେନ୍ସନ୍, ତାଙ୍କ ପାଇଁ ମ୍ୟାରେଜ୍ ଇନିସିଏଟିଭ୍, ତାଙ୍କ ପାଇଁ ହ୍ୱିଲ୍ ଚେୟାର, ତାଙ୍କ ପାଇଁ ଗାଡି ଘୋଡ଼ା ଏବଂ ଲୋନ୍ ବିଜନେସ୍ ପାଇଁ, ଏବଂ ସେମାନେ ଯଦି ଚାହିଁବେ ସ୍ୱୟଂ ସେଲ୍ଫ ହେଲ୍ପ ଗ୍ରୁପ୍ ବି କରିପାରିବେ।
2: ତେବେ ଜଣେ ଦିବ୍ୟାଙ୍ଗ ମହିଳା

0: ବା ଝିଅ ହୁଅନ୍ତୁ, ଭତ୍ତା ପାଇବା ପାଇଁ କ'ଣ କ'ଣ ସବୁ ଯୋଗ୍ୟତା ତାଙ୍କର ଥିବା ଦରକାର?
1: ଯେକୌଣସି ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ମିନିମମ୍ 40% ରୁ ଏଭବ୍ ଯଦି ତାଙ୍କର ଡିଜାବିଲିଟି ଥିବ, ମେଡିକାଲ ଦ୍ୱାରା ସେମାନେ ସାର୍ଟିଫିକେଟ୍ ପାଇଥିବେ, ତାହେଲେ ସେମାନେ ପେନ୍ସନ୍ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।
0: ଜଣେ ଦିବ୍ୟାଙ୍ଗ ମହିଳା ହିସାବରେ ଜାଣିବା ପରେ ସେମାନେ କେମିତି କ'ଣ ଭତ୍ତା ପାଇଁ ଆବେଦନ କରିପାରିବେ?
1: ଦେଖନ୍ତୁ, ଆମେ ଯଦି ଆଇଡେଣ୍ଟିଫାଇ କରିବାରେ 2 ବର୍ଷର ଜନ୍ମର 2 ବର୍ଷ ପରେ ବି ଯଦି ସେ ଆଇଡେଣ୍ଟିଫାଇ ହୁଏ ମେଡିକାଲ ଚେକଅପ୍ ଦ୍ୱାରା ଜଣେ ଭିନ୍ନକ୍ଷମ ବୋଲି, ତାହେଲେ 2 ବର୍ଷରୁ ବି ସେ ପେନ୍ସନ୍ ପାଇପାରିବେ। ଏବଂ ମୋର ଯୋଉ ଭଉଣୀ ମାନେ ଅଛନ୍ତି ଦିବ୍ୟାଙ୍ଗ ଭାବରେ, ସେମାନେ ମଧୁବ ପେନ୍ସନ୍ ଯୋଜନାରେ ଆପ୍ଲାଏ କରିପାରିବେ, କିମ୍ବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ପେନ୍ସନ୍ ଯୋଜନାରେ ଆପ୍ଲାଏ କରିପାରିବେ। ଏବଂ ଏଇ ଆପ୍ଲାଏଟା ସେମାନେ ଏନ୍ଇ ଯୋଉଠି ଆମ କମ୍ପ୍ୟୁଟର ସେଣ୍ଟର ଅଛି ସେଠି ବି ଯାଇ କରିପାରିବେ, ନଚେତ୍ ବ୍ଲକ ହେଡକ୍ୱାର୍ଟରରେ ଯୋଉ ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ବା ଗୋଷ୍ଠୀ ସାମାଜିକ ଅଧିକାରୀ ଅଛନ୍ତି, ତାଙ୍କ ପାଖକୁ ଗଲେ ସେମାନେ ଡାଇରେକ୍ଟ ଆପ୍ଲାଏ କରିଦେଇପାରିବେ।
0: ଜଣେ ଦିବ୍ୟାଙ୍ଗ ବୋଲି ଆମେ କେମିତି ଜାଣିବା?
1: ଦେଖନ୍ତୁ, ବର୍ତ୍ତମାନ ତ ଦିବ୍ୟାଙ୍ଗ ଭାରତ ସରକାରଙ୍କ ଦ୍ୱାରା ବା ଆର୍ପିଡବ୍ଲ୍ୟୁ ଆକ୍ଟ 2016 ମସିହା ଅନୁସାରେ 21 ପ୍ରକାର ଦିବ୍ୟାଙ୍ଗ ଆମେ ଦେଖିବାକୁ ପାଉଛୁ। ଜଣେ ସ୍ୱଳ୍ପ ଦୃଷ୍ଟିର ଦିବ୍ୟାଙ୍ଗ ହୋଇପାରନ୍ତି, କିମ୍ବା ଟୋଟାଲ ବ୍ଲାଇଣ୍ଡ ହେଲେ ଦିବ୍ୟାଙ୍ଗ ହୋଇପାରନ୍ତି, ଯଦି ଶୁଭୁନି ତାକୁ ବି ସେ ଆମେ କହିବା ହିୟରିଂ ଇମ୍ପେୟାରମେଣ୍ଟ, ସେ ବି ଦିବ୍ୟାଙ୍ଗ। ଯଦି ଜଣେ ଚାଲି ବୁଲି ପାରୁନି ତାକୁ କହିବା ଆମେ ଲୋକମୋଟର ଦିବ୍ୟାଙ୍ଗ ବା ଲୋକମୋଟର ହ୍ୟାଣ୍ଡିକ୍ୟାପ୍ଟ। ଏବଂ ଯାହାର ମାନସିକ ଅନଗ୍ରସର, ବୌଦ୍ଧିକ ଅନଗ୍ରସର ଏବଂ ଲର୍ଣ୍ଣିଂ ଡିସାବିଲିଟି, ଏହି ପ୍ରକାର ଭାବରେ ଆମେ ଦେଖିଲେ 21 ପ୍ରକାର ଆମେ ବର୍ତ୍ତମାନ ସରକାର ଡିଭାଇଡ୍ କରିଛନ୍ତି। ଯେକୌଣସି ପିଲାର ଯଦି ସାଧାରଣ ପିଲାଠାରୁ ଟିକେ ସାମାନ୍ୟ ଊଣା ହୁଏ, ତାକୁ ଆମେ ଭାବିବା ଯେ ତାଙ୍କର କିଛି ପ୍ରୋବ୍ଲେମ୍ ଅଛି ଏବଂ ତାଙ୍କୁ ଆମେ ଡିଜାବଲ୍ ସାର୍ଟିଫିକେଟ୍ ପାଇଁ ଆପ୍ଲାଏ କରିପାରିବା।
0: ସାର୍, ଆପଣ ଯେମିତି କହିଲେ ଏବେ 21 ପ୍ରକାର ଦିବ୍ୟାଙ୍ଗ ସରକାର ବର୍ତ୍ତମାନ ଚିହ୍ନଟ କରୁଛନ୍ତି ବା 21 ପ୍ରକାର ବିଭାଗରେ ଭାଗ କରୁଛନ୍ତି, ତେବେ ସେମାନଙ୍କର ଯାହା ବି ଆମେ ଆବେଦନ କରିପାରିବା, ଭତ୍ତା ହଉ ବା ଶିକ୍ଷା କ୍ଷେତ୍ରରେ, ସେମାନଙ୍କର ସମସ୍ତଙ୍କ ମଧ୍ୟରେ ସମାନ ସୁବିଧା ସୁଯୋଗ ରହୁଛି ନା ଅଲଗା ଅଲଗା ପାଇଁ ଅଲଗା ଅଲଗା ରହୁଛି?
1: ନାଇଁ, ସମସ୍ତଙ୍କ ପାଇଁ ସମାନ ସୁବିଧା। ଯେକୌଣସି ଦିବ୍ୟାଙ୍ଗ ହେଲେ ଆମେ ଯଦି ପେନ୍ସନ୍ କହିବା, ତାହେଲେ ଯଦି 80%ରୁ ଅଧିକ ଦିବ୍ୟାଙ୍ଗ ଥାଏ, ତାର ଦିବ୍ୟାଙ୍ଗ ନାର୍ସି ଅର୍ଥ ଯଦି ଅଧିକ ଭିନ୍ନକ୍ଷମ ଥାଏ, ତାକୁ ଆମେ ବର୍ତ୍ତମାନ ସରକାର 3,500 ଟଙ୍କା ଦଉଛନ୍ତି। ଏବଂ ଯେଉଁମାନଙ୍କର 80%ରୁ କମ୍ ସାର୍ଟିଫିକେଟ୍ ଥାଏ ପରସେଣ୍ଟ, ସେମାନଙ୍କୁ ଆମର 1200 ଟଙ୍କା ଦିଆଯାଉଛି। ସେହି ଅନୁସାରେ ଦେଖିଲେ ଆପଣଙ୍କର ମହିଳା ହଉ କିମ୍ବା ପୁରୁଷ ହୁଅନ୍ତୁ, ପିଲା ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ, ସେହି ଅନୁପାତରେ ଆମେ ଡିଜାବଲ ସାର୍ଟିଫିକେଟ୍ ଦେଖିଲା ପରେ ହିଁ ତାଙ୍କୁ ପେନ୍ସନ୍ ଦେଇପାରୁଛୁ।
0: ତେବେ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ କ'ଣ କ'ଣ ସବୁ ସୁବିଧା ରହିଛି?
1: ଦେଖନ୍ତୁ, ଜଣେ ଝିଅ ଯଦି ଆମର ମେଟ୍ରିକ ପ୍ରି ମେଟ୍ରିକ ପଢୁଛି, ପୋଷ୍ଟ ମେଟ୍ରିକ ପଢୁଛି, ତାହେଲେ ସେଠି ଗୋଟେ ସ୍କଲାରସିପ୍ ଦିଆଯାଉଛି ମିନିମମ୍ 2 କ୍ଲାସ୍ ଠାରୁ। ଆପଣ ଯେବେଠାରୁ ଛୁଆଟି ଜଏନ୍ ହବ, 1 କ୍ଲାସ୍, 2 କ୍ଲାସ୍, 10 କ୍ଲାସ୍, 4 କ୍ଲାସ୍, ପ୍ରି ମେଟ୍ରିକ, ଆପଣ ମେଟ୍ରିକ ତଳ ପର୍ଯ୍ୟନ୍ତ ଗୋଟେ ସ୍କଲାରସିପ୍ ଦିଆହଉଛି, ଯେ ସେମାନେ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦ୍ୱାରା ସେଇ ସ୍କୁଲର ଟିଚରଙ୍କ ଦ୍ୱାରା ସେମାନେ ଆପ୍ଲାଏ କରିବେ। ଆପ୍ଲାଏ କଲେ ଆମକୁ ସେମାନଙ୍କୁ ଏକ୍ସଟ୍ରା 3,500 ବର୍ଷକୁ ଦିଆଯାଉଛି ଏବଂ ପୋଷ୍ଟ ମେଟ୍ରିକ ଅଧିକ ପଇସା ଦିଆଯାଉଛି। ତେଣୁକରି ଏଜୁକେସନରେ ସେହି ସିଷ୍ଟମ୍ ଅଛି। ତା ସହିତ ସେମାନେ ଯଦି ଚାହିଁବେ ଲୋନ୍ ବି ନେଇପାରିବେ ଏଜୁକେସନ ପାଇଁ, ଯାହା 1% ଇଣ୍ଟରେଷ୍ଟରେ ନେଇପାରିବେ ବାର୍ଷିକ।
0: ଅନ୍ୟମାନଙ୍କ ମାନେ ଜଣେ ସାଧାରଣ ଲୋକଙ୍କ ଅପେକ୍ଷା ଏମାନଙ୍କର ଲୋନ୍ ଟିକେ କମ୍ ରହୁଛି।
1: ଆଜ୍ଞା,
0: ଏଇ ଯୋଉ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଚାକିରି କ୍ଷେତ୍ରରେ କେତେ ଆରକ୍ଷଣ ଦେଇଛନ୍ତି ସରକାର?
1: ସରକାର ତ ସମସ୍ତ ଭିନ୍ନକ୍ଷମ ମାନଙ୍କ ପାଇଁ ମିନିମମ୍ 4% ଆରକ୍ଷଣ ରଖିଛନ୍ତି। ଯେକୌଣସି ପୋଷ୍ଟ ଯେତିକି ଯୋଉଠି ବା ବାହାରୁଛି, ତା ଭିତରୁ 4% ଡିଜାବଲ ପାଇଁ ସ୍ଥାୟୀତ୍ୱ ଭାବରେ ରଖାଯାଇଛି ଏବଂ ଭିନ୍ନକ୍ଷମ ହିଁ ସେଇ 4% କୋଟା ଦ୍ୱାରା ପାଇପାରିବେ, ଅନ୍ୟମାନଙ୍କୁ ତା ଭିତରେ ଦିଆଯିବ ନାହିଁ। ଏଇଟା ସରକାର ଷ୍ଟ୍ରିକ୍ଟ ଭାବରେ ମନା କରିଛନ୍ତି ଏବଂ ଆଇନରେ ପରିଣତ କରିଛନ୍ତି।
0: ଏଟା ତ ଗଲା ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ, ଚିକିତ୍ସା କ୍ଷେତ୍ରରେ କ'ଣ ସବୁ ମାଗଣା ସୁବିଧା ରହିଛି ଆମ ଦିବ୍ୟାଙ୍ଗ ମହିଳାମାନଙ୍କ ପାଇଁ?
1: ଚିକିତ୍ସା କ୍ଷେତ୍ରରେ ତ ବର୍ତ୍ତମାନ ସରକାର ସମସ୍ତ ଜନସାଧାରଣ ପାଇଁ, ପରିଣତ ଭିନ୍ନକ୍ଷମ ହଉ ଏବଂ ଜଣେ ସାଧାରଣ ବ୍ୟକ୍ତି ହୁଅନ୍ତୁ, ସମସ୍ତଙ୍କ ପାଇଁ ତ ଫ୍ରି କରିଦେଇଛି ଫ୍ରି ଅଫ୍ କଷ୍ଟ। ସେହି ଅନୁସାରେ ଆମର ଦିବ୍ୟାଙ୍ଗ ଭଉଣୀମାନେ ଯାହା କିଛି ତାଙ୍କର ମେଡିକାଲ ଚେକଅପ୍ ଲାଗିବ ସେମାନେ ଫ୍ରିରେ ପାଇପାରିବେ।
0: ଯେମିତି ଆପଣ ପୂର୍ବରୁ କହିଲେ ଯେ ସେମାନେ ସ୍ୱୟଂ ରୋଜଗାର ଆମର ଯୋଉ ଚାଲିଛି ସେଲ୍ଫ ହେଲ୍ପ ଗ୍ରୁପ କରୁଛନ୍ତି, ସେଇ ଯୋଜନାରେ କ'ଣ ସବୁ ସୁବିଧା ଅଛି ମହିଳାଙ୍କ ପାଇଁ?
1: ଦେଖନ୍ତୁ, ଆମର ଜଣେ ମହିଳା ସାଧାରଣ ସେଲ୍ଫ ହେଲ୍ପ ଗ୍ରୁପ ଯାହା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି, ସାଧାରଣ ବ୍ୟକ୍ତିଙ୍କ ପାଇଁ ବା ସାଧାରଣ ମହିଳା ପାଇଁ ସେଇଟା 10 ଜଣରୁ ଅଧିକ ହେଲେ ଗ୍ରୁପ କରିପାରିବେ। କିନ୍ତୁ ଆମର ଭିନ୍ନକ୍ଷମ କ୍ଷେତ୍ରରେ ଟିକିଏ ଅଲଗା, ମିନିମମ୍

0: ପାଞ୍ଚ ଜଣ ଗୋଟେ ପଞ୍ଚାୟତ ଭିତରେ, ଗୋଟେ ଗାଁ ବି ନୁହଁ, ଗୋଟେ ପଞ୍ଚାୟତ ଭିତରେ ପାଞ୍ଚ ଜଣ ଭିନ୍ନକ୍ଷମ ଯଦି ବାହାରନ୍ତି 18 ବର୍ଷରୁ ଅଧିକ, ଏବଂ ସେମାନେ ମିଶନ କ୍ଷମତା ନାମରେ ଏକ ସ୍ୱୟଂ ସହାୟକ ଦଳ ଗଠନ କରିବେ, ସେଠି ସରକାର ଫ୍ରିରେ ଗ୍ରୁପର ଷ୍ଟ୍ରେଙ୍ଗଥେନ୍ ପାଇଁ ମାନେ ଷ୍ଟ୍ରେଙ୍ଗଥ୍ କରିବା ପାଇଁ 50,000 ଫ୍ରିରେ ବି ତାଙ୍କୁ ଦିଆଯାଉଛି। ତା ସହିତ ସେମାନେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ନେଇପାରିବେ, ସେଟା ହେଉଛି ସ୍ୱୟଂ ସହାୟକ ଦଳ ପାଇଁ, ଆମର ଭିନ୍ନକ୍ଷମ ମାନଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଭାବରେ ରଖାଯାଇଛି, ଯାହାକୁ କୁହାଯାଏ ମିଶନ କ୍ଷମତା।
1: ସେଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଯଦି ସେମାନେ ଲୋନ୍ ଆଣନ୍ତି, ସେମାନଙ୍କର କେତେ ପରସେଣ୍ଟ ଇଣ୍ଟରେଷ୍ଟ ସେଥିରେ ଯାଏ ନା ସେମିତି କିଛି ସୁବିଧା ଅଛି?
0: ସେମିତି କିଛି ନାହିଁ, ସେମାନେ ସାଧାରଣ ସେଟାକୁ ଡିଲେ କରିକି ସୁଝି ପାରିବେ। ଆଉ ଯଦି ସେମାନଙ୍କର ପର୍ସନାଲ ଲୋନ୍ ନେବେ, ଜଣେ କୌଣସି ଦୋକାନ କରିବା ପାଇଁ, ଆମେ ଯାହାକୁ DRI ଲୋନ୍ କହୁ, ବା ସେଇ ଲୋନ୍ଟା ଯଦି ପର୍ସନାଲ ନେବେ, ସେମାନେ 1% ଇଣ୍ଟରେଷ୍ଟରେ ବାର୍ଷିକ ଦେବେ, ଏବଂ ସେମାନେ ଦୋକାନ କରିକି ନିଜର ପଇସା ସେ ବ୍ୟାଙ୍କକୁ ସୁଝିବେ।
1: ଯେମିତି ଆମର ଛାତ୍ର ମାନଙ୍କୁ ହଉ ବା ସିନିୟର ସିଟିଜେନ ମାନଙ୍କୁ ଯାତାୟାତରେ ସୁବିଧା ରହୁଛି ବା ସହାୟତା ରହୁଛି ସରକାରଙ୍କ ତରଫରୁ, ତେବେ ଦିବ୍ୟାଙ୍ଗ ମହିଳାଙ୍କୁ ସେମିତି କଣ ଘର ବା ଯାତାୟାତରେ କଣ ସହାୟତା ମିଳୁଛି?
0: ନିଶ୍ଚୟ ନିଶ୍ଚୟ, ଦିବ୍ୟାଙ୍ଗ ମାନଙ୍କ ପାଇଁ ଯଦି ଗୃହ ଯୋଜନା ଦେଖିବେ, ଆପଣଙ୍କ ପାଇଁ 5% ଗୃହ ରଖାଯାଇଛି, ଭିନ୍ନକ୍ଷମ ମାନେ ପାଇପାରିବେ। ଭିନ୍ନକ୍ଷମ ମାନେ ଯେଉଁମାନେ 18 ବର୍ଷରୁ ଏବଭ୍ ହୋଇଥିବେ, ସେମାନେ ଯଦି ଆପ୍ଲାଏ କରିବେ ସେମାନେ ଘର ପାଇପାରିବେ। ଏବଂ ଯୋଉ ଯାତାୟାତ କଥା କହିଲେ, ଯାତାୟାତ କଥା କହିଲେ ଆମେ ଯୋଉ ଯାହାକୁ ଟ୍ରେନ ହଉ କି ଆପଣଙ୍କର ଏରି ହଉ, ଟ୍ରାଭେଲ ଏଜେନ୍ସି ଯାହା କହିଲେ, ଆପଣଙ୍କର ରେଲ ହଉ ଏରି ହଉ, ସେଠି ବି କନସେସନ ଦିଆଯାଉଛି। ଆପଣଙ୍କ ଲୋକମୋଟର ଡିଜାବଲ ହେଇଥିବେ କିମ୍ବା ଆପଣଙ୍କର ହିୟରିଙ୍ଗ ଇମ୍ପ୍ରୁଭମେଣ୍ଟ ହେଇଥିବେ କି ଯେକୌଣସି ଡିଜାବଲ ହଉ, ସେମାନଙ୍କୁ କନସେସନ ଦିଆଯାଉଛି।
1: ତେବେ ଦିବ୍ୟାଙ୍ଗ ମହିଳାଙ୍କ ସୁରକ୍ଷା ଆଉ ସଶକ୍ତିକରଣ ପାଇଁ ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
0: ଦେଖନ୍ତୁ, ମହିଳାର ସୁରକ୍ଷା ଆଉ ସଶକ୍ତିକରଣ ପାଇଁ, ଯେମିତି ସଶକ୍ତିକରଣରେ ଆପଣଙ୍କ ସେଲ୍ଫ ହେଲ୍ପ ଗ୍ରୁପ କରାଯାଇଛି, ଏବଂ ଆହୁରି ଗୋଟେ ଭଲ କଥା କରିଛନ୍ତି, ଯଦି ଜଣେ ଡିଜାବଲ ମହିଳା 18 ବର୍ଷରେ ଏଭବ ହେଇଥିବ, ଯଦି ଜଣେ ସାଧାରଣ ପୁଅ ସହିତ ବିବାହ କରନ୍ତି, ତେବେ ସରକାର 3,50,000 ସେମାନଙ୍କର ଦମ୍ପତି ନାଁରେ ଫିକ୍ସ ଡିପୋଜିଟ୍ କରିଦିଅନ୍ତି 5 ବର୍ଷ ପାଇଁ। ତ ସରକାର 3,50,000 ସେମାନଙ୍କୁ ଫ୍ରି ଅଫ୍ କଷ୍ଟରେ, କୌଣସି ସୁଝିବାକୁ ପଡିବ ନାହିଁ। କିନ୍ତୁ ଗୋଟେ ଡିଜାବଲ ଲେଡିସ ବା ମହିଳା ଜଣେ ଜେନେରାଲ ସହିତ ବିବାହ କରିବାର ଅଛି, ମାନେ ସାଧାରଣ ପୁରୁଷ ସହିତ ବିବାହ କରିବାର ଅଛି, ତାହେଲେ ସରକାର ସେଇଟା ପାଇଁ ଆମ 3,50,000 ଦଉଛନ୍ତି, ସେ ଯୋଉଥିରେ କି ଆପଣଙ୍କର ନିଜେ ରୋଜଗାରକ୍ଷମ ହେଇପାରିବ। ଏବଂ ତା ସହିତ କହିଲେ, ସୁରକ୍ଷା ପାଇଁ ତ ସରକାର ସମସ୍ତ ପଦକ୍ଷେପ ନାରୀ ସୁରକ୍ଷା ଭିତରେ ନେଇଛନ୍ତି, ତ ଭିନ୍ନକ୍ଷମ ପାଇଁ ଆହୁରି ସୁରକ୍ଷା ଦିଆଯାଉଛି। ଏବଂ ଯେଉଁଠି ଯେତେବେଳେ ଯୋଉ କମ୍ପ୍ଲେନ୍ ଆସିବ, ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ରହିଛି, ସେ ଆଇନ ବଳରେ ସେମାନେ ଅଧିକ ଫ୍ୟାସିଲିଟି ପାଇପାରନ୍ତି।
1: ସେମାନଙ୍କ ପାଇଁ ନ୍ୟାୟ କ୍ଷେତ୍ରରେ ମଧ୍ୟ ଅଲଗା ସୁବିଧା ସୁଯୋଗ ରହିଛି। ଯେହେତୁ ଆପଣ ଗୋଟେ ଅନୁଷ୍ଠାନ ଚଳାଉଛନ୍ତି, ତ ଆପଣଙ୍କୁ ସେ ଅନୁଷ୍ଠାନ ଚଳାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି, ଆଉ ଆପଣ କେତେ ସାଟିସ୍ଫାଏ ଅଛନ୍ତି ସେ ଅନୁଷ୍ଠାନରେ?
0: ଦେଖନ୍ତୁ, ସେଇଟା କୁହାଯାଇଛି, ଯଦି ସର୍ଭିସ ଟୁ ମ୍ୟାନକାଇଣ୍ଡ ସର୍ଭିସ ଟୁ ଗଡ୍, ଯଦି ମଣିଷର ସେବା କରିବା ହିଁ ଭଗବାନଙ୍କର ସେବା, ଯଦି ଜଣେ ଭିନ୍ନକ୍ଷମର ସେବା ମୁଁ ପାଇଛି, ହୁଏତ ମୋର ଏଇଟା ପୂର୍ବ ଜନ୍ମର କର୍ମ କିମ୍ବା ଏଇ ଜନ୍ମର ମୋର ଏକ ପୁଣ୍ୟ କାମ ଥିଲା, ମୁଁ ସେମାନଙ୍କର ସେବାରେ ଲାଗିଛି। ଏବଂ ସେମାନଙ୍କୁ ମେନ୍ ଷ୍ଟ୍ରମ୍ ଆଣିବା ପାଇଁ, ଯେମିତି ସାଧାରଣ ଜୀବନଯାପନ କରିପାରିବେ ଏବଂ ତାଙ୍କ ଭବିଷ୍ୟତରେ ଯେମିତି ସର୍ବସାଧାରଣ ସହିତ ଚଳିପାରିବେ, ବାପା ମା ମାନଙ୍କ ଉପରେ ବୋଝ ନ ହୋଇ ଚଳିପାରିବେ, ଏହା ପାଇଁ ଆମର ଚେଷ୍ଟା ଜାରି ରହିଛି। ଏବଂ ଅନେକ କ୍ଷେତ୍ରରେ ଆମେ ଦେଖିଛୁ, ବହୁତ ପିଲା ଏବେ ବି ଆପଣ ଦେଖିଥିବେ, ଏଇ ଗତ 3 ଦିନ ତଳେ ଓଏସ୍ ବାହାରିଛି ରିଜଲ୍ଟ, ସେଥିରେ ବି ଆମର ଜଣେ ଭିନ୍ନକ୍ଷମ ଦୃଷ୍ଟିବାଧିତ ପିଲା ଜଣେ ଓଏସ୍ ବି ପାଇଛନ୍ତି। ତେଣୁକରି ସେହି ପରିପ୍ରେକ୍ଷୀରେ ଆମେ ବହୁତ ସାଟିସ୍ଫାକ୍ସନ୍ ଅଛୁ ନିଜ ଜବ୍ ଉପରେ, ବା ଆମେ ଯୋଉ ସର୍ଭିସ୍ ଦଉଛୁ, ହୁଏତ ଭଗବାନଙ୍କର ଆମ ଉପରେ ଆଶୀର୍ବାଦ ଅଛି, ଏବଂ ସେମାନଙ୍କ ସେବା କରିବା ପାଇଁ ଆମକୁ ସେ ନିମିତ୍ତରେ ପଠେଇଛନ୍ତି, ସେଥିପାଇଁ ଆମେ ବହୁତ ଖୁସି ଅଛୁ।
1: ଯାହା ହଉ ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମକୁ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ କଣ ସବୁ ସରକାରୀ ସୁବିଧା ସୁଯୋଗ ରହିଛି ସେ ବିଷୟରେ କହିଲେ। ଆପଣ ଏତେ ବଡ ପୁଣ୍ୟ କାମଟେ କରୁଛନ୍ତି, ଆଉ ନିଜକୁ ଖୁସି ମଧ୍ୟ ଅନୁଭବ କରୁଛନ୍ତି ସେ କାମରେ, ଏମିତି ଆପଣଙ୍କ କାମ ଜାରି ରହୁ। ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଏବଂ ଆମ କାର୍ଯ୍ୟକ୍ରମ ଘର ଘରଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

0: ଗଛ ଲଗାଇବା ହେଉ କି ମନୁଷ୍ୟ ଜୀବନରେ ଆଶାର ବିହନ ବୁଣିବା, ଉଭୟର ଲକ୍ଷ୍ୟ ହେଉଛି ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା।
1: ଆଜି ତ ସମୟ ସରି ଆସିଲାଣି, ତେବେ ଆପଣମାନଙ୍କୁ କହି ରଖୁଛୁ ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ଦିନ ଫୋନ୍ ମାଧ୍ୟମରେ ଅନୁରୋଧର ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ହେଲୋ ଘର ଅଘରଣୀ ପ୍ରସାରିତ ହେଉଛି। ଆଉ ଏହାର ରେକର୍ଡିଂ ପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ଆପଣମାନେ ଆମକୁ ଫୋନ୍ କରିପାରିବେ ଆମ ଆକାଶବାଣୀ କେନ୍ଦ୍ରର ଲ୍ୟାଣ୍ଡଲାଇନ୍ ନମ୍ଘରକୁ।
0: ଆମ କାର୍ଯ୍ୟକ୍ରମ ହ୍ୟାଲୋ ଘର ଘରଣୀକୁ କଲ୍ କରିବାକୁ ଆମ ଫୋନ୍ ନମ୍ଘରଟି ହେଉଛି 06854230690। ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ଆପଣମାନେ ମତାମତ ପଠାଇ ପାରିବେ। ଆପଣ ଆମକୁ ଭଏସ୍ ମେସେଜ୍ ମାଧ୍ୟମରେ, ହ୍ୱାଟ୍ସଆପ୍ ମାଧ୍ୟମରେ ବା ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ଆପଣଙ୍କ ମତାମତ ଆମକୁ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568।
1: ପୁଣି ଥରେ ନମ୍ବରଟି କହି ରଖୁଛୁ ଭଉଣୀ, 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ ଜୟପୁର ସମୟ ଦିନ 1:50 ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
2: ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେ ଉନ୍ ତକ ଏକ ବ୍ରଡ ମେପ୍ ବନାନା ଚାହିଏ। ଆପ କୌନସି ଗାଁ କୋ କଭର କିଆ କୌନସି କୌନସି ପପୁଲେସନ କେତେ ଟ୍ରାଇବାଲ କେତେ ଲୋକ ହେ କାହା ତକ ହମ ପହଞ୍ଚ ପାଏ କାହା ତକ ନହିଁ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାଣତେ ହେ ଲେକିନ ଓ ଖୁଲତେ ନାହିଁ। ଲେକିନ ଉନକୋ ଖୁଲନା ପଡ଼େଗା ସାମିଲ ହୋନା ପଡ଼େଗା ଦେଶ କେ ବିକାଶ କେ ଲିଏ ସମାଜ କେ ବିକାଶ କେ ଲିଏ ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ।

0: ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନ ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: ସାଇକ୍ଲିଙ୍ଗକୁ ଆପଣ ଜୀବନ କା ହିସ୍ସା ବନାଇ ସାଇକ୍ଲିଙ୍ଗ କେବଳ ଏକ ବ୍ୟାୟାମ ୟା ଏକ ଦିନ କି ହୋବି ନାହିଁ ବଲକି ସ୍ୱସ୍ଥ ଓ ସଶକ୍ତ ଜୀବନଶୈଳୀ କି ପହଚାନ ହେ। ये हमारे स्वास्थ्य के साथ साथ पर्यावरण को सुरक्षित रखने का सबसे सस्ता, सुंदर और टिकाऊ माध्यम।
0: ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. 21 people killed in a massive fire at a hotel in Delhi's Malviya Nagar. Prime Minister Narendra Modi expresses grief, announces an ex gratia of 2 lakh rupees to next of kin of each deceased. Trinamool Congress faces turmoil as expelled MLA Ritobrata Banerjee claims support of nearly 60 MLAs in West Bengal Assembly. Supreme Court forms high-powered expert panel to re-examine Aravali definition. Senior Congress leader D.K. Shivakumar to be sworn in as Chief Minister of Karnataka this afternoon. India becomes world's second largest solar growth market, surpasses USA in annual solar capacity additions. And in Indonesia Open Badminton, H.S. Pranoy and Ayush Shetty to play in men's singles this afternoon. And now the news in detail. 21 people lost their lives and 40 others were rescued after a fire broke out at a hotel in Malviya Nagar in Delhi this morning. DCP of South Delhi, Anant Mittal, said the fire has been successfully extinguished with the assistance of 8 fire tenders. Prime Minister Narendra Modi has expressed grief over the loss of lives in the fire incident. In a social media post, the Prime Minister said that authorities are providing all possible assistance to those affected. He also wished a speedy recovery to the injured. Mr. Modi also announced an ex gratia of 2 lakh rupees from the Prime Minister's National

ଙ୍କୁ ଶୁଣୁଥିଲେ ଦାଗ ଚଳଚ୍ଚିତ୍ରରୁ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତରେ ସଜେଇଥିଲେ ରାଜେଶ ରୋଶନ।

0: ପ୍ରଚାରକଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ସମୟ ଦିନ 2:30 ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ କିଛି ସମୟ ପରେ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ପହଞ୍ଚନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6ଟି ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାଯାଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ ସ୍ଥିତ କ୍ରୁଟ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରୀଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋହାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରୀଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3ଟି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5ଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25,00,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି।

0: ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କଟକରେ ଆଜି ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ଇସିଏଲ୍ଜିଏସ୍ 5.0 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକ ପାଇଁ ସ୍ୱଚ୍ଚକାଳୀନ ଆର୍ଥିକ ଆହ୍ୱାନଗୁଡ଼ିକୁ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ। ଏହା ଜରିଆରେ ପୁଞ୍ଜିର ବୃଦ୍ଧି ସହ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନର ଆର୍ଥିକ ଆହ୍ୱାନ ବର୍ଦ୍ଧିତ ଖର୍ଚ୍ଚ ଏବଂ ବଜାରର ଅନିଶ୍ଚିତତା ଦୂର କରିବାରେ ସହାୟକ ହେବେ। ଏହା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବାରେ ସହାୟକ ହେବା ସହ ରାଜ୍ୟର ଶିଳ୍ପ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକ ଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଁଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯିବ। ମହାପ୍ରଭୁଙ୍କର ଏହି ନୀତି ଦ୍ୱାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚଳାଇବା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଏବଂ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ଭଦ୍ରଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। 16 ଜାତୀୟ ରାଜପଥ ନଳାଙ୍ଗ ଆଦମପୁରରୁ ଯୁବ ସାଇକେଲ ଆରୋହୀମାନେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇକେଲ ଚଳାଇଲେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବାର ବାର୍ତ୍ତା ନେଇ ସାଇକେଲ ଆରୋହୀମାନେ ସହର ପରିକ୍ରମା କରିଥିଲେ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଣଧାନ ଜମିର ପଞ୍ଜୀକରଣରେ ସମ୍ପୃକ୍ତ ଲ୍ୟାମ୍ପସ୍ଗୁଡ଼ିକ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ କିଣା ସମୟରେ ଯଦି କୌଣସି ଚାଷୀ ଅସାଧୁ ଉପାୟରେ ଧାନ ମଣ୍ଡିକୁ ଆଣନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରୁ ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିଆ ଗ୍ରାମ ପଞ୍ଚାୟତରେ ସାଲିଆ ସେବାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ଘର 1500 ଜାତୀୟ ଆଇନ ସେବା ପ୍ରାଧିକରଣ ପୋର୍ଟାଲରେ ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଲ୍ନିନୋର ପ୍ରଭାବରେ ମୌସୁମୀଜନିତ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ସମସ୍ତ ଯେତିକି ବର୍ଷା ହୋଇଥାଏ ଭାରତ ବର୍ଷରେ ତାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ କାଟେଗୋରି କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର।

ସରକାର ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସାନ୍ଧ୍ୟ ଅଧିବେଶନର ରାତି 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏଥିରେ ଶୁଣିବେ ଏକକ ହିନ୍ଦୀ ଚଳଚ୍ଚିତ୍ର ତେରେ ନାମର କେତୋଟି ଗୀତ। ରାତି 10:00 ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ରହିଛି ରାତି 9:30। ଗାଇଛନ୍ତି ଶିଳ୍ପୀ ତଲା ତାଜିଜ, ଅଶୋକ ଖୋସଲା, ରାମ ଶଙ୍କର, ମିତାଲି ସିଂ ଏବଂ ସୋନାଲି ରାଥୋଡ। ସ୍ପଟଲାଇଟ୍ ଶୁଣିବେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:15। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ମୂର୍ଚ୍ଛନାର କଣ୍ଠଶିଳ୍ପୀମାନେ ହେଲେ ବୀରେନ ରାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି ଗୌର ପଟ୍ଟନାୟକ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଚିର ସବୁଜ ପ୍ରଚାରିତ ହେବ ରାତି 8:00। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଶୁଣିବେ ଖରିଫ ଚାଷ ପାଇଁ ପ୍ରସ୍ତୁତି। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7:00। 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ଏହି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:10 ପ୍ରଚାର

0: କରିବ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ହ୍ୟାଲୋ ସର୍ଦ୍ଦାର ଅକବର ଗୀତ ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30 ଏବଂ 5:00 ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ସାକ୍ଷାତକାର ଇନ୍ଧନ ସଞ୍ଚୟରେ ସାଇକେଲର ଅବଦାନ। ଶ୍ରୋତାବନ୍ଧୁ, ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 2:47:53। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।
1: ଲତା ମଙ୍ଗେସ୍କର କି ଆବାଜ ହେ ମଜରୁ ସୁଲତାନପୁରୀ କେ ବୋଲ ହେ ନୌସାଦ କା ହେ ସଙ୍ଗୀତ।

0: ମନେ ପଡ଼େ ସାଙ୍ଗସାଥୀଙ୍କ ସହ ହସି ଖେଳି ସେ ସ୍କୁଲ ଯିବା କଥା। ମନେ ପଡ଼େ ପିଲାଦିନର ସେ ଖଟା ମିଠା ଅଭୁଲା ସ୍ମୃତି। ବର୍ଷା ଦିନେ ଭିଜି ଭିଜି ଘରକୁ ଫେରିବା କଥା ଆଉ ଡିବିରି ଆଲୁଅରେ ବସି ପାଠ ପଢ଼ିବା କଥା।
1: ହଁ, ପ୍ରକୃତରେ ସମୟ ବଦଳି ଯାଇଛି। ଡିବିରି ବିଜୁଳିରେ, ସାଇକେଲ ବାଇକ୍ରେ, ସାଙ୍ଗସାଥୀଙ୍କ ସହ ହସ ଖେଳ ମୋବାଇଲ ଚାଟିଂରେ କେତେବେଳେ ବନ୍ଦ ହେଇଗଲା ଜଣା ପଡ଼ିଲାଣି।
0: ଆଉ ଶେଷରେ ରହିଗଲା ସ୍ମୃତି। ତେବେ ସାଥୀ, ସେହିପରି କିଛି ପୁରୁଣା ସ୍ମୃତି ସହିତ ଚାଲନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ତେବେ ସବୁଦିନ ସନ୍ଧ୍ୟା ପରି ଆଜିର ମଧ୍ୟ ଏ ସମ୍ଭାର ଅଗଣାରେ ଆପଣମାନଙ୍କ ଗହଣରେ ଆସି ଆମେ ଉପସ୍ଥିତ ହୋଇଯାଇଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
1: ଆଉ ମୁଁ ନରେନ୍ଦ୍ର ହରିଜନ।
0: ନମସ୍କାର।

0: ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ଅଭିମାନ ଏହା କାହାକୁ ଉପରକୁ ଉଠିବାକୁ ଦିଏନି, ଆଉ ସ୍ୱାଭିମାନ କାହାକୁ ତଳେ ପଡ଼ିବାକୁ ଦିଏନି। ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ଆଜି ଦିନର ବିଶେଷତ୍ୱ। ଆଜି ୱାର୍ଲ୍ଡ ବାଇସାଇକେଲ୍ ଡେ।
0: ହଁ ସାଥୀ, ପ୍ରତିବର୍ଷ ଜୁନ୍ 3 ତାରିଖକୁ ବିଶ୍ୱ ସାଇକେଲ୍ ଦିବସ ଭାବରେ ପାଳନ କରାଯାଏ। 2018 ମସିହାରେ ଜାତିସଂଘ

0: ଦିନକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଥିଲା। ବର୍ତ୍ତମାନ ସମୟରେ ଯାନବାହନର ଅତ୍ୟଧିକ ବ୍ୟବହାର ଫଳରେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ଇନ୍ଧନର ଅପଚୟ ବଢ଼ି ଚାଲିଛି। ଏହାର ସମାଧାନ ପାଇଁ ସାଇକେଲ ଏକ ଉତ୍ତମ ବିକଳ୍ପ। ସାଇକେଲ ଚଲାଇବା ଦ୍ୱାରା ଶାରୀରିକ ବ୍ୟାୟାମ ମଧ୍ୟ ହୁଏ, ଶରୀର ଶକ୍ତ ଓ ସକ୍ରିୟ ରୁହେ। ତେବେ ଚାଲନ୍ତୁ ଏ ସମ୍ପର୍କରେ ଶୁଣିନେବା ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ଇନ୍ଧନ ସଞ୍ଚୟରେ ସାଇକେଲର ଅବଦାନ।
1: ନମସ୍କାର।
2: ନମସ୍କାର,
1: ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ ଜୟବାଣୀକୁ।
2: ଧନ୍ୟବାଦ ତରୁଣ ଭାଇ।
1: ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
2: ହଁ, ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ମଧ୍ୟ ବହୁତ ଭଲରେ ଅଛି। ବର୍ତ୍ତମାନ କୁହନ୍ତୁ ଆପଣଙ୍କ ନାଁ ଆଉ କଣ କରନ୍ତି?
2: ମୁଁ ହଉଛି ଆକୃତି ମହାପାତ୍ର, ମୁଁ ଭୁବନେଶ୍ୱରରେ କମ୍ପିଟିଟିଭ ପାଇଁ ପ୍ରିପେୟାର କରେ।
1: ବହୁତ ବଢିଆ। ଆପଣ ସାଇକେଲ ପ୍ରତି କେତେ ଭଲ ପାଇବା ରଖିଛନ୍ତି?
2: ମୁଁ ସୁଯୋଗ ମିଳିଲେ ସାଇକେଲ ଚଲାଇବାକୁ ପସନ୍ଦ କରେ, ମତେ ଭଲ ଲାଗେ ସାଇକେଲ ଚଲାଇବାକୁ। ଆଜିକାଲି ତ ସମସ୍ତେ ମୋଟର ସାଇକେଲ, କାର୍ ଏସବୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି, କିନ୍ତୁ ନିହାତି ଭାବରେ ଯଦି ସ୍ୱାସ୍ଥ୍ୟ କଥା ଦେଖିବେ ତାହେଲେ ମତେ ପର୍ସନାଲି ସାଇକେଲ ଚଲାଇବାକୁ ବହୁତ ଭାବରେ ଭଲ ଲାଗେ।
1: ଆଜି କଣ ଜାଣିଛନ୍ତି?
2: ଆଜି ହଉଛି ବିଶ୍ୱ ସାଇକେଲ ଦିବସ ନାରାୟଣ ଭାଇ।
1: ହଁ, ତ ଆଜିର ଆମ କାର୍ଯ୍ୟକ୍ରମର ବିଷୟବସ୍ତୁ ରହୁଛି ଇନ୍ଧନ ସଞ୍ଚୟରେ ସାଇକେଲର ଅବଦାନ।
2: ଆଚ୍ଛା,
1: ପ୍ରଥମେ ପଚାରିବି ଏଇ ଇନ୍ଧନ କଣ?
2: ଇନ୍ଧନ ହଉଛି ଯୋଉ ପଦାର୍ଥର ଶକ୍ତି ଉତ୍ପନ୍ନ ହେଇଥାଏ ଆଉ ଯାନବାହନ କିମ୍ବା ଯନ୍ତ୍ର ଚାଲିଥାଏ ତାକୁ ଆମେ ଇନ୍ଧନ କହିଥାଉ, ଯେମିତିକି ପେଟ୍ରୋଲ, ଡିଜେଲ, ଗ୍ୟାସ, ଏସବୁ ହଉଛି ଇନ୍ଧନର ଉଦାହରଣ।
1: ତାହେଲେ ଏଇ ଇନ୍ଧନ ସଞ୍ଚୟ କାହିଁକି ଆବଶ୍ୟକ କହିଲେ?
2: କାରଣ ଇନ୍ଧନ ହଉଛି ଗୋଟେ ସୀମିତ ପ୍ରାକୃତିକ ସମ୍ପଦ। ସୀମିତର ଅର୍ଥ ହଉଛି ଏଇଟା କି ଯୋଉଟାକି ଲିମିଟେଡ ବା ସରିଯିବ, ତ ଯେତେବେଳେ ଆମେ ତାକୁ ଅଧିକ ବ୍ୟବହାର କରିବା ସେଇଟା ତା ସହିତ ପରିବେଶ ପାଇଁ ମଧ୍ୟ ଗୋଟେ ଖରାପ ପ୍ରଭାବ ପକେଇଥାଏ। ତ ଭବିଷ୍ୟତ ପିଢି ପାଇଁକା ଇନ୍ଧନ ସଞ୍ଚୟ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ ଭାଇ।
1: ସାଇକେଲ ବ୍ୟବହାର କଲେ ଇନ୍ଧନ ସଞ୍ଚୟ ହଉଛି?
2: ହଁ, ନିହାତି ଭାବରେ ସାଇକେଲ ବ୍ୟବହାର କଲେ ଆମକୁ ପେଟ୍ରୋଲ, ଡିଜେଲ ପରେ କୌଣସି ଜୀବାଶ୍ମ ଇନ୍ଧନର ସଞ୍ଚୟ ହୋଇଥାଏ। ତ ଯଦି ଛୋଟ ଦୂରତା ପାଇଁ ଆମେ ସାଇକେଲ ବ୍ୟବହାର କରିବା ତାହେଲେ ଅନେକ ପରିମାଣରେ ଆମେ ଇନ୍ଧନ ବଞ୍ଚାଇ ପାରିବା।
1: ତାହେଲେ ଆମର ସାଇକେଲ ବ୍ୟବହାର କରିବା ପରିବେଶ ପାଇଁ କେମିତି ଉପକାର ହଉଛି?
2: କାରଣ ସାଇକେଲରୁ କୌଣସି ଧୂଆଁ ବା କ୍ଷତିକାରକ ଗ୍ୟାସ ବାହାରେନି, ତ ଏହା ବାୟୁ ପ୍ରଦୂଷଣ କମାଇବା ପାଇଁ ସହାୟ କରିଥାଏ। ତା ସହିତ ପରିବେଶକୁ ସୁସ୍ଥ ମଧ୍ୟ ରଖେ ଆଉ ସ୍ୱଚ୍ଛ ମଧ୍ୟ ରଖେ। ତ ସାଇକେଲର ଭୂମିକା ତ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ ଭାଇ।
1: ହେଲେ ଛୋଟ ଛୋଟ ଦୂରତା ପାଇଁ ସାଇକେଲ କାହିଁକି ଆମକୁ ଉତ୍ତମ?
2: କମ ଦୂରତା ପାଇଁ ସାଇକେଲ ସହଜ ହୁଏ, ସୁଲଭ ହୁଏ ଆଉ ତା ସହିତ ଟ୍ରାଫିକ ସମସ୍ୟା ମଧ୍ୟ କମ ହୁଏ। ଆ ଛଡା ମତେ ଲାଗେ କି ଆ ପାଇଁ କିଛି ଅନାବଶ୍ୟକ ଇନ୍ଧନ ମଧ୍ୟ ଖର୍ଚ୍ଚ ହୁଏ ନାହିଁ। ଛୋଟ ଦୂରତା ପାଇଁ ସାଇକେଲ ନିହାତି ଭାବରେ ବହୁତ ଉପକାରୀ।
1: ଯେମିତି କହିଲେ ଆମର ଦେହ ସୁସ୍ଥ ରହିବ, କି କି ପ୍ରକାର ଦେହରେ ଆମକୁ ସୁସ୍ଥତା ଆସି?
2: ମତେ ଲାଗେ ସାଇକେଲ ଚଲାଇବାଟା ହଉଛି ସବୁଠୁ ଭଲ ଗୋଟେ ଏକ୍ସରସାଇଜ, କାହିଁକି ନା ଏହା ଆମର ହାର୍ଟକୁ ସୁସ୍ଥ ରଖିଥାଏ, ଶରୀରରେ ଥିବା ସହନ ଶକ୍ତିକୁ ବଢାଇଥାଏ ଆଉ ଦୈନନ୍ଦିନ ଜୀବନରେ ଆମକୁ ଆକ୍ଟିଭ ରଖିଥାଏ ସାଇକେଲ ଚଲାଇବା।
1: ହେଲେ ସାଇକେଲ ଆଉ ମୋଟର ଗାଡି ଏମାନଙ୍କ ମଧ୍ୟରେ ପାର୍ଥକ୍ୟ କଣ?
2: ସାଇକେଲ ଯେତେବେଳେ ମାନବ ଶକ୍ତିରେ ଚାଲୁଛି, ମୋଟର ଗାଡି ଇନ୍ଧନ ଉପରେ ନିର୍ଭରଶୀଳ। ମୁଁ ଯେମିତି କହିଲି କି ପେଟ୍ରୋଲ, ଡିଜେଲ, ଗ୍ୟାସ ଏସବୁ ଉପରେ ମୋଟର ଗାଡି ଚାଲିଛି, ତ ସାଇକେଲ ଯେତେବେଳେ ଏନଭାୟରମେଣ୍ଟାଲ ଫ୍ରେଣ୍ଡଲି, ଖର୍ଚ୍ଚ ମଧ୍ୟ କମ, କିନ୍ତୁ ମୋଟର ଗାଡି ଯଦିଓ ସୁବିଧା କିନ୍ତୁ ପ୍ରଦୂଷଣ ସୃଷ୍ଟି କରିଥାଏ।
1: ତାହେଲେ ଅଧିକ ସାଇକେଲ ବ୍ୟବହାର କରିବା ଦ୍ୱାରା ଇନ୍ଧନ ଚାହିଦା କେମିତି କମିପାରେ?
2: ଯଦି ଆମେ ଇନ୍ଧନ ସଞ୍ଚୟ ବ୍ୟତୀତ ସାଇକେଲ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିଥାଏ, ବ୍ୟାୟାମ କରିବାକୁ ସୁଯୋଗ ଦେଇଥାଏ ଆଉ ପ୍ରଦୂଷଣ ମଧ୍ୟ କମାଏ, ତା ସହିତ ମାନସିକ ସଚେତନତା ମଧ୍ୟ ବଢାଇଥାଏ ଭାଇ।
1: ଆଗ ଭଳିଆ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇକେଲ ବ୍ୟବହାର ସଂଖ୍ୟା କମୁଛି ନା ବଢୁଛି?
2: ମତେ ତ ଲାଗୁଛି କମିଯାଉଛି, କାରଣ ଆମେ ବର୍ତ୍ତମାନ ଟାଇମରେ ଟିକେ ଅଧିକ ସୁବିଧା ଦେଇଯାଇଛେ, ତା ସହିତ ଆମେ ଟାଇମ କନସେଣ୍ଟ୍ରେଟ ହେଇଯାଇଛେ, ତ ଆମକୁ କମ ଟାଇମ ପାଇଁ ଦୂର ଜାଗାକୁ ହଉ କି ପାଖ ଜାଗାକୁ ହଉ ଆମକୁ ମୋଟର ଯାନ ଉପରେ ହିଁ ଆମେ ଅଧିକ ନିର୍ଭରଶୀଳ ରହିଯାଉଛେ। ଛାତ୍ରଛାତ୍ରୀଙ୍କ ଭିତରେ ଆଗ ଭଳିଆ ଆଉ ସେ ସାଇକେଲ ପ୍ରତି ଭଲ ପାଇବା ଆଉ ନାହିଁ ମତେ ଯାହା ଲାଗୁଛି।
1: ସମସ୍ତେ ଜଲ୍ଦି ହିଁ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି।
2: ହଁ,
1: ତାହେଲେ ଆମର ସାଇକେଲ ବ୍ୟବହାର କରିବା ଦ୍ୱାରା ଆମର ଆର୍ଥିକ ଲାଭ କଣ ହଉଛି?
2: ସାଇକେଲ ପାଇଁ ଇନ୍ଧନ ଖର୍ଚ୍ଚ ହୁଏନି ଆଉ ତା ସହିତ ତାର ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ କମ ଥାଏ, ଯେମିତିକି ଗାଡି ପାଇଁ ଆମକୁ ପେଟ୍ରୋଲ ଦରକାର କି ଡିଜେଲ ଦରକାର, ତା ସହିତ ତାକୁ ସଜାଡ଼ିବା ଥାଏ, ଗ୍ୟାରେଜ କାମ ଥାଏ, ଦୁନିଆ ଜିନିଷ, କିନ୍ତୁ ଆମକୁ ସାଇକେଲ ପାଇଁ ତାର କିଛି ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ ଥାଏ, ଆର୍ଥିକ ଭାବରେ ମଧ୍ୟ ଏହା ପକେଟକୁ ଶାନ୍ତ ରଖିଥାଏ।
1: ତେବେ ସରକାର ସାଇକେଲ ବ୍ୟବହାରକୁ କେମିତି ପ୍ରୋତ୍ସାହନ କରୁଛନ୍ତି, କେମିତି ଲୋକମାନଙ୍କୁ ଆଗ୍ରହ ବଢ଼ାଉଛନ୍ତି?
2: ବହୁତ ବଢିଆ, ସରକାର ସାଇକେଲ ପାଇଁ ଟ୍ରାକ ନିର୍ମାଣ କରିପାରିବେ, ସଚେତନତା କାର୍ଯ୍ୟକ୍ରମ କରିପାରିବେ, ତା ସହିତ ସାଇକେଲ କିଣିବା ପାଇଁ ମଧ୍ୟ କିଛି ସହାୟତା ପାଇଁ ପ୍ରୋତ୍ସାହନ ଦେଇପାରିବେ। ତା ବ୍ୟତୀତ ସବୁଠୁ ଭଲ ଉଦାହରଣ ହଉଛି ଯେମିତିକି ଆଜି ଆକାଶବାଣୀ ତରଫରୁ ଆମେ ଯୋଉ ବିଶ୍ୱ ସାଇକେଲ ଦିବସ ପାଇଁ ସମସ୍ତଙ୍କୁ ସଚେତନ କରୁଛେ, ସେଟା ତ ସବୁଠୁ ବହୁତ ଭଲ ଷ୍ଟେପ ହିଁ, ତ ସରକାର ଏଇଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ତିଆରି କରିପାରିବେ।
1: ସ୍କୁଲରେ ପିଲାମାନଙ୍କୁ ମଧ୍ୟ ସାଇକେଲ ମଧ୍ୟ ବଣ୍ଟନ କରାଯାଉଛି?
2: ହଁ ହଁ, ସେଇଟା ମଧ୍ୟ ଯେମିତିକି ଆମେ ପଢିଲା ବେଳେ ମଧ୍ୟ ଆମ ସ୍କୁଲ ଗୁଡାକରେ ସବସିଡି ମିଳୁଥିଲା ସାଇକେଲ କିଣିବା ପାଇଁ।

0: କମ rate ରେ ମଧ୍ୟ ପ୍ରୋତ୍ସାହନ ଦିଆଯାଇପାରୁଥିଲା। ସରକାର ସେଇଭଳିଆ ପଦକ୍ଷେପ ନେଇକି ପରିବେଶ, ଯେହେତୁ ଆମେ ସାଇକେଲ ବ୍ୟବହାର କଲେ ଆମ ପରିବେଶ ପାଇଁ ମଧ୍ୟ ଭଲ, ଏ ଯୋଉ ସ୍ୱାସ୍ଥ୍ୟ ପାଇଁ ଭଲ, କିଛି କୌଣସି ଖରାପ ଜିନିଷ ନାହିଁ ସାଇକେଲ ଚଲେଇବାରେ। ତ ତାର ପଜିଟିଭ ଦେଖେଇକି ଲୋକମାନଙ୍କୁ ଆମେ ସଚେତନତା କରିପାରିବା, ଆଉ ସେଇ ତା ପାଇଁ ସରକାର ନିହାତି ଭାବରେ ଷ୍ଟେପ ନଉଛନ୍ତି ଆଉ ଆଗକୁ ନେବେ ମଧ୍ୟ।
1: ତେବେ ଆପଣ ନିୟମିତ ଭାବରେ ସାଇକେଲ ବ୍ୟବହାର କରୁଛନ୍ତି କି?
0: ହଁ, ମୁଁ ସୁଯୋଗ ମିଳିଲେ ସାଇକେଲ ତ ବ୍ୟବହାର କରୁଛି। ବେଶୀ କି ଯଦି ଆମକୁ କମ ଡିଷ୍ଟାନ୍ସ ରେ ଯିବାର ଅଛି, ଛୋଟ ଦୂର ଥାଏ ଧର ଛକ ପାଖରେ କି କୌଣସି କଲେଜ ଯିବା ପାଇଁ ମଧ୍ୟ, ତ ମୁଁ ସାଇକେଲ ବ୍ୟବହାର କରେ। ମତେ ଭଲ ଲାଗେ, କାରଣ ମତେ ଲାଗେ କି ଏଇଟା ବହୁତ ସୁବିଧା ଆଉ ସ୍ୱାସ୍ଥ୍ୟକର ପାଇଁ ମଧ୍ୟ ଠିକ। ଯଦିଓ ଆଗ ଭଳିଆ ମୁଁ ସାଇକେଲ ବର୍ତ୍ତମାନ ଚଲେଇ ପାରୁନି, କିନ୍ତୁ ଯେହେତୁ ମୁଁ କହିଲି ମୁଁ ଭୁବନେଶ୍ୱର ଅଛି, ଏଠି ଅଧିକ ଟ୍ରାଫିକ, ତ ମୁଁ ରୁମ୍ରୁ ମୋ ଲାଇବ୍ରେରୀକୁ ଯିବା ପାଇଁ ମୁଁ ତ ନିହାତି ଭାବରେ ସାଇକେଲ ବ୍ୟବହାର କରୁଛି। ମୁଁ ଅନ୍ୟମାନଙ୍କୁ ମଧ୍ୟ ଏଇଟା ସଜେଷ୍ଟ କରେ କି ସାଇକେଲ ପ୍ରତି ଡିପେଣ୍ଡେଣ୍ଟ ହବା ପାଇଁକା, ରାଦର ଦେନ୍ ଆମର ମୋଟର ସାଇକେଲ କି ମୋଟର ଯାନ।
1: ବହୁତ ବଢିଆ। ତେବେ ସପ୍ତାହ ପରେ ଆପଣ କେତେ ଦିନ ଖଣ୍ଡେ ସାଇକେଲ ଚଲାଉଥିବେ?
0: ସାଧାରଣତଃ ସପ୍ତାହରେ ମୁଁ 5-6 ଦିନ ସାଇକେଲ ଚଲେଇବାକୁ ଚେଷ୍ଟା କରେ। ଡିପେଣ୍ଡ କରୁଛି କି ମତେ ମନେକର ମୁଁ ଲେଟ୍ ହେଇଯାଉଛି କି ଅଧିକ ଲେଟ୍ ହେଇଯାଉଛି କି କୌଣସି କାମରେ, ସେଇଟା ନିର୍ଭର କରୁଛି କି ମୋର କାମ ଉପରେ ଆଉ ସମୟ ଉପରେ, କିନ୍ତୁ ମୁଁ ଯଥାସମ୍ଭବ ଚେଷ୍ଟା କରେ କି ସାଇକେଲ ଉପରେ ନିର୍ଭର କରିବାକୁ, ସାଇକେଲ ଚଲେଇବାକୁ।
1: ସାଇକେଲ ବ୍ୟବହାରର ମୁଖ୍ୟ କାରଣ କଣ ହେଇପାରିବ କହିଲେ?
0: ମୋ ପାଇଁ ତ ସାଇକେଲ ବ୍ୟବହାର ମୁଖ୍ୟ କାରଣ ହଉଛି କି ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଆଉ ଇନ୍ଧନ ସଞ୍ଚୟ, ତା ସହିତ ଖର୍ଚ୍ଚ ମଧ୍ୟ କମାଉଛି। ସ୍ୱାସ୍ଥ୍ୟ କଥା କଣ ହେଲା, ମୁଁ ଯେମିତି କହିଲା ଆମେ ଫିଜିକାଲି ଫିଟ୍ ରହିପାରିବା, ପରିବେଶ ସୁରକ୍ଷା କଣ ହେଲା, ଆଉ ଇନ୍ଧନ କମାଇ କଣ, ଇନ୍ଧନର ସଞ୍ଚୟ କେମିତି ହେଲା, ପରିବେଶ ପାଇଁ ମଧ୍ୟ ଆମର ଦୁନିଆ ବାୟୁ ପ୍ରଦୂଷଣ ହବାର ନାହିଁ ସାଇକେଲ ଚଲେଇବା ଯଦି, ଆଉ ତା ସହିତ ଇନ୍ଧନ ମଧ୍ୟ ସଞ୍ଚୟ କରିବ, ପେଟ୍ରୋଲ ଡିଜେଲ ଏସବୁ ମଧ୍ୟ ଆମେ ଅଧିକା ଖର୍ଚ୍ଚ କରିବା ନାହିଁ, ଆଉ ତା ସହିତ ଏସବୁ ମାନେ ଆମକୁ ପକେଟ୍ ଫ୍ରେଣ୍ଡଲି ମଧ୍ୟ ରହିଯିବ, ଆମକୁ ଖର୍ଚ୍ଚ ମଧ୍ୟ କମ୍ ପଡିବ।
1: ବହୁତ ବଢିଆ। ତେବେ ଆପଣଙ୍କ ଅଞ୍ଚଳରେ ସାଇକେଲ ଚଲାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ସେମିତି କିଛି ଅଛି କି?
0: ହଁ, ମୋ ଅଞ୍ଚଳରେ ସାଇକେଲ ଚଲେଇବା ପାଇଁ କିଛି ସୁବିଧା ତ ଅଛି, ଯେମିତିକି ଭଲ ରାସ୍ତା ଅଛି କି ଛୋଟ ଦୂରତାକୁ ଯିବା ପାଇଁ ଯାତାୟତ କରିବା ପାଇଁ ସୁଯୋଗ ଅଛି, କିନ୍ତୁ ମୁଁ ଭାବେ କି ସାଇକେଲ ପାଇଁ ଗୋଟେ ସ୍ପେଶିଆଲ ବା ସ୍ୱତନ୍ତ୍ର ଟ୍ରାକ୍ ବ୍ୟବସ୍ଥା କରିବା ଦରକାର, ଆଉ ସୁରକ୍ଷିତ ବ୍ୟବସ୍ଥା ବଢ଼ାଇବା ଦରକାର। ଯଦି ଏଭଳିଆ ଅଧିକ ସୁବିଧା ହବ, ତେବେ ଯେମିତି ଆମେ କଥା ହଉଥିଲେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଆଗ ଭଳି ଆଉ ସାଇକେଲ ପ୍ରତି ମନୋବଳ ଦେଉନାହାନ୍ତି, ତ ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକମାନେ ମଧ୍ୟ ଅଧିକ ସଂଖ୍ୟାରେ ସାଇକେଲ ବ୍ୟବହାର କରିବାକୁ ଉତ୍ସାହିତ ହେବେ, ଯଦି ଆମେ ଠିକ୍ ଭାବରେ ସ୍ୱତନ୍ତ୍ର ଟ୍ରାକ୍ ବ୍ୟବସ୍ଥା କରିବା କି ଅଲଗା କିଛି ସୁରକ୍ଷିତ ବ୍ୟବସ୍ଥା କରିପାରିବା। ତାହେଲେ ଅଞ୍ଚଳରେ ମଧ୍ୟ ସାଇକେଲ ଚଲାଇବା ପାଇଁ ବ୍ୟବସ୍ଥା ରହିଛି।
1: ଆମେ ଯେକୌଣସି ଯାନ ଚଲାଇଲା ବେଳେ ଅନେକ ପ୍ରକାର ସମସ୍ୟା ଦେଖାଯାଏ, ସେମିତି ଆମେ ସାଇକେଲ ଚଲାଇବା ସମୟରେ କେଉଁ କେଉଁ ସବୁ ସମସ୍ୟା ଦେଖାଯାଏ କହିଲେ?
0: ମୋ ମତରେ ସାଇକେଲ ବ୍ୟବହାର କଲାବେଳେ କିଛିଟା ସମସ୍ୟା ରହିଛି ଯୋଉଟାକି ଲୋକଙ୍କୁ ସାମ୍ନା କରିବାକୁ ପଡେ, ଯେମିତିକି ବ୍ୟସ୍ତ ରାସ୍ତାରେ ବିଜି ଟ୍ରାଫିକ ଅଛି, ତ ସାଇକେଲ ପାଇଁ ଅଲଗା ଲେନ୍ ନଥିବାରୁ ଆମକୁ ସୁରକ୍ଷାକୁ ନେଇକି ଚିନ୍ତା କରିବାକୁ ପଡେ। ତା ସହିତ ବର୍ଷା ଋତୁ ହେଲା କି ଅତ୍ୟଧିକ ଖରାରେ ସାଇକେଲ ଚଲାଇବା ମଧ୍ୟ କଷ୍ଟକର ହୋଇପାରେ, ତଥାପି ଏଇ ସୁବିଧା ଗୁଡାକ ସତ୍ତ୍ୱେ ଆମକୁ ସାଇକେଲର ଉପକାରିତା ଅଧିକା ବୋଲି ମତେ ଫିଲ୍ ହୁଏ। ଅଛି ତ କିଛିଟା ସମସ୍ୟା ଅଛି ଯୋଉଟାକି ଇଗ୍ନୋର କରାଯାଇ ପାରିବ, ଯଦି ଆମେ ସାଇକେଲ ପାଇଁ ଅଲଗା ଲେନ୍ର ବ୍ୟବସ୍ଥା କରିଦେବା ତାହେଲେ
1: ନିହାତି। ତେବେ ସାଇକେଲ ବ୍ୟବହାର କରିବା ଦ୍ୱାରା ଆମର ଇନ୍ଧନ ସଞ୍ଚୟ ଛଡା ଆଉ କଣ କଣ ଆମକୁ ଲାଭ ମିଳୁଛି?
0: ହଁ, ନିଶ୍ଚିତ ଭାବରେ ଇନ୍ଧନ ସଞ୍ଚୟ ଛଡା ସାଇକେଲ ଆମ ଦେହ ପାଇଁ ଭଲ, ଆମ ସ୍ୱାସ୍ଥ୍ୟକୁ ଭଲ ରଖିବ, ଶରୀରକୁ ଆକ୍ଟିଭ ରଖିବ, ସକ୍ରିୟ ରଖିବ, ତା ସହିତ ମାନସିକ ଚାପ ମଧ୍ୟ କମାଏ, ତା ସହିତ ଯାତାୟାତ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ। ଯେମିତିକି ଆମେ ଜିମ୍ ଯାଉଛେ, ସେଇଠି ସାଇକେଲିଂ କରୁଛେ, ବାଇକିଂ କରୁଛେ, ତ ସେଇଠି ଆମର ଅଧିକା ଖର୍ଚ୍ଚ ହଉଛି କି ଆମେ ସେଇଠି ନ ଯାଇକି ପୁରା ନ୍ୟାଚୁରାଲ ସ୍ପିଡ୍ ଯୋଉ ପାଇକି ଆମେ ଯଦି ରାସ୍ତାଘାଟରେ କି କୋଉଠି ପାଖ ଜାଗାକୁ ମଧ୍ୟ ଆମେ ସାଇକେଲ ବ୍ୟବହାର କରିପାରିବା, ତାହେଲେ ଏଇସବୁ ତାର ଉପଯୋଗିତା ଆମେ ପାଇପାରିବା ସାଇକେଲ ଚଲେଇବାର।
1: ବହୁତ ବଢିଆ। ବର୍ତ୍ତମାନର ଯୁବପିଢ଼ିଙ୍କୁ ଆପଣ କଣ ଉପଦେଶ ଦେବେ ଯେ ଅଧିକ ମୋଟର ଗାଡି ନ ଚଲାଇବା ଏବଂ ସାଇକେଲ ପ୍ରତି ଅଧିକ ଆକର୍ଷିତ ହେବା ପାଇଁ କଣ ଉପଦେଶ ଦେବେ?
0: ହଁ, ନିହାତି ଭାବରେ, କାହିଁକି ନା ଯେହେତୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲେ କି ସାଇକେଲ ଚଲେଇବାର ବହୁତ ସାରା ଉପଯୋଗିତା ଅଛି, ଯେହେତୁ ଆମେ କହୁଛେ କଣ ହେଲ୍ଥ ଇଜ୍ ୱେଲ୍, ତ ଦେହ ପାଇଁ ମଧ୍ୟ ମୋଟର ଯାନ ଅପେକ୍ଷା ସାଇକେଲଟା ବହୁତ ଉପଯୋଗୀ, ତ ଆଟଲିଷ୍ଟ ନିଜ ଦେହକୁ ଦେଖିବା କଥା, ତା ସହିତ ପରିବେଶକୁ ଦେଖିବା କଥା, ତ ଯୁବପିଢ଼ି ହିଁ ତ ପରିବେଶକୁ ସୁସ୍ଥ ରଖିପାରିବେ ନା, ତାଙ୍କର ସବୁଠୁ ବଡ ଦାୟିତ୍ୱ କି ଆମ ପରିବେଶକୁ କିଭଳି ଭାବରେ ସ୍ୱଚ୍ଛ ରଖିବେ, ସୁସ୍ଥ ରଖିବେ, ଆଉ ଇନ୍ଧନ କେମିତି ଭାବରେ ତାର ସଠିକ୍ ଉପଯୋଗଟା କରିପାରିବେ। ତ ମୁଁ ନିହାତି ଭାବରେ ଯୁବପିଢ଼ିଙ୍କୁ, ମୋ ଭଳିଆ ଯୁବପିଢ଼ିଙ୍କୁ ଅନୁରୋଧ କରିବି, ତା ସହିତ କହିବି କି ସେମାନେ ଯଥେଷ୍ଟ ପରିମାଣର ସାଇକେଲ ବ୍ୟବହାର କରିବେ, ସହିତ ତାର ଉପଯୋଗୀ ଗୁଡାକ ମଧ୍ୟ ଆଭେଲ କରିପାରିବେ।
1: ତେବେ ଆମର ଏ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱ ସାଇକେଲ ଦିବସ ଏବଂ ସାଇକେଲ ଚଲାଇବା, ମୋଟର ଗାଡି କମ୍ ବ୍ୟବହାର କରିବା ଏବଂ କେମିତି ଇନ୍ଧନ ସଞ୍ଚୟ କରିବା ସେ ସମ୍ପର୍କରେ ବହୁତ ସୁନ୍ଦର ଆଲୋଚନା କଲେ,
0: ଧନ୍ୟବାଦ ଭାଇ।
1: ଏଥିପାଇଁ ମୋ ତରଫରୁ ଏବଂ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ମତେ ବି ଆପଣଙ୍କ ଆକାଶବାଣୀକୁ ଡାକିଥିବାରୁ। ନରେନ୍ ଭାଇ, ମୁଁ ଆଉ ସମସ୍ତେ ବିଶ୍ୱ ସାଇକେଲ ଦିବସରେ ଏତିକି ଗୋଟେ ପ୍ରତିଜ୍ଞା କରିବା କି ଯଥା ସମ୍ଭବ ଆମେ ସାଇକେଲ ଚଲେଇବା, ସାଇକେଲ ପ୍ରତି ସେ ଯୋଉ ପୁରୁଣା ମନୋଭାବଟା ନେଇ ଆସିବା, ଆଉ ନିଜେ ମଧ୍ୟ ସୁସ୍ଥ ରହିବା, ପରିବେଶକୁ ବି ସୁସ୍ଥ ରଖିବା।
1: ହଁ, ଆଉ ସାଇକେଲ ଚଲାଇବା ସହିତ ସେଇ ପୁରୁଣା ଦିନକୁ ମନେ ପକେଇବା
0: ନିହାତି।
1: ଧନ୍ୟବାଦ।
0: ଆଜ୍ଞା ଭାଇ।

ସାଥେ ଶୁଣୁଥିଲେ ସାକ୍ଷାତକାର। ଆଶା କରୁଛୁ ସାକ୍ଷାତକାରଟି ଆପଣମାନଙ୍କ ପାଇଁ ନିହାତି ଭାବରେ ଶିକ୍ଷଣୀୟ ହୋଇଥିବ। ତେବେ ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମର ପରବର୍ତ୍ତୀ ସୋପାନକୁ ଯିବା, ଯେଉଁଥିରେ ଆପଣମାନଙ୍କ ପାଇଁ ରହିଛି କଥାରେ ଗୀତରେ, ଯେଉଁଥିରେ ଆମେ ଜାଣିବା ଉଦିତ ନାରାୟଣଙ୍କ ସମ୍ପର୍କରେ। ଉଦିତ ନାରାୟଣ ଭାରତୀୟ ସିନେମା ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ଲୋକପ୍ରିୟ ଓ ପ୍ରତିଷ୍ଠିତ ପାର୍ଶ୍ୱଗାୟକ। ନିଜର ମଧୁର କଣ୍ଠସ୍ୱର, ଭାବପୂର୍ଣ୍ଣ ଗାୟନ ଓ ଅସାଧାରଣ ପ୍ରତିଭା ବଳରେ ସେ କୋଟି କୋଟି ସଙ୍ଗୀତ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ତାଙ୍କ ଜନ୍ମ 1 ଡିସେମ୍ବର 1955 ମସିହାରେ ନେପାଳର ସପ୍ତରୀ ଜିଲ୍ଲାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ହରେକୃଷ୍ଣ ଝା ଓ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ। ଛୋଟବେଳୁ ହିଁ ସେ ସଙ୍ଗୀତ ପ୍ରତି ବହୁତ ଆଗ୍ରହୀ ଥିଲେ।

ନେପାଳରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ ପରେ ସେ ସଙ୍ଗୀତ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଭାରତ ଆସିଥିଲେ। ସେ ନିଜ କ୍ୟାରିୟର ଆରମ୍ଭ ନେପାଳ ରେଡିଓରେ ଗାୟକ ଭାବେ କରିଥିଲେ। ପରେ ମୁମ୍ବାଇ ଯାଇ ସଙ୍ଗୀତ ଜଗତରେ ସଂଘର୍ଷ ଆରମ୍ଭ କରିଥିଲେ। ଆରମ୍ଭରେ ତାଙ୍କୁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ତାଙ୍କର ପରିଶ୍ରମ ଓ ନିଷ୍ଠା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା।

ଆଉ 1998 ମସିହାରେ ମୁକ୍ତିଲାଭ କରିଥିବା କୟାମତ୍ ସେ କୟାମତ୍ ତକ୍ ଏହି ଚଳଚ୍ଚିତ୍ରରେ ପାପା କେହେତେ ହେ ଗୀତଟି ତ ଆପଣମାନେ ନିଶ୍ଚୟ ଶୁଣିଥିବେ, ଯେଉଁଟାକି ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଆଉ ଏହି ଗୀତ ପାଇଁ ସେ ପ୍ରଥମ ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ। ତାପରେ ସେ ପେହଲା ନଶା ଜାଦୁ ତେରି ନଜର ମିତୱା ଚାନ୍ଦ ଛୁପା ବାଦଲ ମେ ଏମିତି ବହୁତ ସୁପରହିଟ୍ ଗୀତ ସେ ଗାଇଥିଲେ।

ଉଦିତ ନାରାୟଣ କେବଳ ହିନ୍ଦୀ ନୁହେଁ, ବରଂ ଓଡ଼ିଆ, ଭୋଜପୁରୀ, ନେପାଳୀ, ବଙ୍ଗଳା, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଓ ଅନ୍ୟାନ୍ୟ ଭାଷାରେ ମଧ୍ୟ ହଜାର ହଜାର ଗୀତ ଗାଇଛନ୍ତି। ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ସେ ଚାରୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ଓ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଭାରତ ସରକାର ତାଙ୍କୁ 2009 ପଦ୍ମଶ୍ରୀ ଓ 2016 ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି।

0: ହଁ ସାର୍, ସେ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତକୁ ସମୃଦ୍ଧ କରିବାରେ ଅମୂଲ୍ୟ ଅବଦାନ ତୁଲାଇଛନ୍ତି। 1980 ଆଉ 1990 ଦଶକରେ ତାଙ୍କ ଗୀତ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ପ୍ରେମ, ବିରହ, ଆନନ୍ଦ ଓ ଭକ୍ତିଭାବପୂର୍ଣ୍ଣ ଗୀତଗୁଡ଼ିକୁ ସେ ନିଜର ମଧୁର କଣ୍ଠରେ ଜୀବନ୍ତ କରିଛନ୍ତି।
1: ସେ ଭାରତୀୟ ସିନେମାର ଅନେକ ପ୍ରସିଦ୍ଧ ଅଭିନେତାଙ୍କ ପାଇଁ କଣ୍ଠଦାନ କରିଛନ୍ତି, ବିଶେଷ କରି ଆମିର ଖାନ, ଶାହରୁଖ ଖାନ, ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଉପରେ ଚିତ୍ରିତ କରି ଅନେକ ଗୀତକୁ ନିଜ ସ୍ୱରରେ ଅମର କରିଛନ୍ତି।

0: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ତାଙ୍କର ଅବଦାନ ପାଇଁ ବହୁତ ସମ୍ମାନିତ ହୋଇଛନ୍ତି। ସେ ପାଇଥିବା ପୁରସ୍କାରଗୁଡ଼ିକ କେବଳ ତାଙ୍କର ସଫଳତାର ପ୍ରତୀକ ନୁହେଁ, ବରଂ ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅସାଧାରଣ ଅବଦାନ। କେବଳ ସେତିକି ନୁହଁ ସାଥୀ, ଓଡ଼ିଆ ଭାଷା ପ୍ରତି ତାଙ୍କ ସମ୍ମାନ ଓ ଆଗ୍ରହ ତାଙ୍କୁ ଓଡ଼ିଶାରେ ମଧ୍ୟ ଲୋକପ୍ରିୟ କରାଇଛି। ଓଡ଼ିଆ ସଙ୍ଗୀତ ଜଗତରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରକୃତରେ ସଙ୍ଗୀତ ଜଗତରେ ତାଙ୍କର ଅବଦାନ ଅତୁଳନୀୟ।
1: ତାଙ୍କ ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଭାବନା, ପ୍ରେମ ଓ ସଂସ୍କୃତର ଏକ ସୁନ୍ଦର ପରିପ୍ରକାଶ।

0: ତେବେ ସାଥୀ, ଶୁଣୁଥିଲେ ତ କଥାରେ ଗୀତରେ? ତେବେ ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ।
1: ସାଥୀ, ଆସନ୍ତାକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ତେବେ ସାଥୀ, ସମୟ ତ ହୋଇସାରିଛି, କାର୍ଯ୍ୟକ୍ରମର ବିଦାୟ ନେବାକୁ ପଡ଼ିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ଆପଣମାନଙ୍କ ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ତେବେ ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି
0: 9438268568
1: ଓ ଆମର ଇମେଲ ଆଇଡିଟି ହେଉଛି
0: airjaipur@gmail.com।

0: ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସମ୍ଭାର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନ ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
1: ଆଉ ମୁଁ ନରେନ୍ଦ୍ର ହରିଜନ।
0: ନମସ୍କାର।

ଶୁଣିଲେ ଯୁବବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜନ କ୍ରମରେ ହ୍ୟାଲୋ ସାରଦାଲାଖୁଆ ଗୀତ। ଉପସ୍ଥାପନା କରୁଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ରାଜୁ ପ୍ରଧାନୀ।

0: ଆଲେ ରେଡିଓ ଶୁଣିତେରବା, ଆଜି ଆମର ଶାରଦା ଲାଗବା ଗୀତ ଶୁଣିତେରବା ଭାଇ ବନି ମନକେ ମୁଇଁ ଡମାଇ ଜୁଆର କରିଦେଲିନି ମେଟା
1: ଖେଟଲି କି କାଇଟା ପା ତକେ ଆରି ନ କନି ଲାଗା ଲାଗି ହେବା କେ ମନ କରିଥିଲା ଯେ ଆର ତ ନ କହିନି ଆଜି କାହିଁକି ନତି କହିଲୁ ମୋ ସାଇକେଲ ଆ ବୋଲି କହତ
0: ଇଏ ଦେଖିନି ସେଟା କା ଯେ କି ଏ ଦେ ଜାଲ ପୁଟଲାନି କଣ୍ଡେ ଏ ଦେ ବସ କାଇ ଏ ଦେ ପଚିଓ
1: ବସ ଭିତର
0: ଇଏ ଲେ ଜାଲ ପୁଟଲେ ବୋଲ କି ନାଇଁ କହ
1: ଜାଲ ପୁଟଲେ ତ ନି କସେ ଆପା
0: କାଇ ବୋଲେ ଗାଗଡଟା ସେ ସବୁ ମଇଲ ପରାଟା ବାହାରି ଯାଇସି ଆର ବୋଲ କି ଗାଗଡ କି ନାଇଁ କହ
1: ଲକ୍ଷ୍ମୀ ବସ ଚାଲିଲା
0: ମାତ୍ର ଏବେ ତୋର ସାଇକେଲ ଲଗେ ଆଇଲୁସ କି ନାଇଁ ସେଟା ଗୋଟେ କେମିତି ସାଇକେଲ ଚଲେଇଲେ କାଇ ଆମର ଗାଗଡ କେ ନିକୋ ଆଏ
1: ହପା ମାତ୍ର ଫୁର୍ତ୍ତି ଲାଗଲା ଫୁର୍ତ୍ତି ଲାଗଲା ବୋଲେ ଗାଗଡ ଖଣ୍ଡେ
0: ଲାଗଲା କି ନାଇଁ କହନି ଆଗ ତୁ ଚଲାଇଲୁସ କି ନାଇଁ ଏବେ ସିନା ଆମର ଲୋକ ମନ ଖାଇଟା ବୋଲେ ଖାଇ ବସ୍ ଚେଗଲୁନି ବଟବଟି ଚେଗଲୁନି ଅଟୋ ଚେଗଲୁନି ଡାବୁ ହେଲା ଖଣ୍ଡେ ବୋଲିକିରି ମାତ୍ର ଖାଇଟା ବୋଲେ ମେଟା ଇଏ ସାଇକେଲ ମନ ଚଲାଇଲେ ପୁଣି ଆମର ଗାଗଡ କେ ସେ ନିକ ଆଜି ହେଲାନି ଆମର ସାଇକେଲ ଡେ ପୁଣି
1: ସାଇକେଲ ଦିବସ ସେଟା କି ମୋ ଡାକିଲୁ ସ୍ନିକି ସାଇକେଲ ଏବେ ଆଗ ତୁ ସାଇକେଲ ଚଲାଇବା ଲୋକ ମାନେ କେଡ଼େ ଘାଟ ରହିଲେ ଦେଖିନି ଏବେ ତ ସବୁ ବ୍ରଏଲର କୁକୁଡ଼ା ପରା ଆମେ
0: ଏବେ ନିମାନ କାତା କହିଲୁ କାଇଟା ବୋଲେ ବ୍ରଏଲର କୁକୁଡ଼ା ପରା ହେଇଗଲା ଦେଶୀ ଗାଞ୍ଜା ପରା ଦେଶୀ କୁକୁଡ଼ା ପରା ଆଣିବାର ଅଛି କି
1: ନାଇଁ ନାଇଁ ଏବେ ବୈଠକ ଯେବେ ଆଇବି ଆପା ସାଇକେଲ ଲଗା ଧରି କରି ଆଇବି
0: ଓଇ କାଇ ସେଟା ଆମର ଗାଗଡ କେ ବୋଲ ଆର କାଇଟା ବୋଲେ ଆମର ବନି ଜନ ଗାଗଡେ ଆଛେ ସେଟା ପୁଣି ବୋଲ କରି ସଞ୍ଚାଳନ ହେଇସି ତଲ ଟାନ ଉପର ଯାକ ଜନ ହେଇସି କି ନାଇଁ ବନି ସେଟା ଆହୁରି ନୂଆ ବନି ବନସି ଗାଗଡ ମିଶା ଆଣ୍ଟ ରହିସି ତ ଆମର ଘରର ପିଲା ଟୋକି ମନ ଡକରା ଡକରି ମନ ମିଶା ଓଜନ କଲାଇନି ସେଟା ଗୋଟେ ବ୍ୟାୟାମ ବୋଲବାଇ ସାଇକେଲ ଚଲାଇଲେ ସିନା ଏକ୍ସରସାଇଜ ବ୍ୟାୟାମ ପରାଟା ହେଇସି ପୁଣି ଗାଗଡ ବୋଲ ରହିସି
1: ଓଇ ସତକା ଆପା ଆରି ଆମର ରେଡିଓ ଶୁଣିତେ ଭାଇ ବନି ମନ ମିଶା ଏଇଟା ଭୁକୁଆ ନାଇଁ ନାଇଁ ସେମନ ତ ସେମନ ମିଶା ଚାଲେଗି କି ନାଇଁ ଜାଣିଲା ସବୁ କଥା
0: ସବୁ ତ ଚଲାଓ ତ
1: ଆମେ ଅବକା ମନେ ପାଖାଇ ଦେଲା ପରା କଥା ମନକେ କହିଲୁନି ଆମେ ତାର ସେ ଦୁଇ ଲୋକ ବସିକରି କଥାବାର୍ତ୍ତା ହଉ କି ଆଜି ସେବାଟେ ଦେଖନି ଫୋନ ଫାନ ମନ କେଡେ ମାଡାଇଲା
0: ଆମେ ଆରି ଆଜି କଥା ହେଲେ ଜବର ନା ହେ କାଇ କାଜି ବୋଲେ ଭାଇ ବନି ମନକେ ଗୀତ ଶୁଣେଇବାର ଅଛି ଆରି ତାଙ୍କର ଖାଇ ସାରଦା ଲାଗବା ଗୀତ ମନ
1: ଆଜି ହଁ ଆମେ ଶୁଣୁ ଆଲେ ଫୋନ ଉଠାଉ ବାପା
0: ଆଲେ ହ୍ୟାଲୋ ସାରଦା ଲାଗବା ଗୀତ ଜୁହାର ଜୁହାର କିଏ କହିଲା ସିନି ବାବୁ
2: ନୀଳାଞ୍ଚଳ
1: ବାବୁ ତମର କଥା ମୁଇଁ ଶୁଣିଲି ନିତି ବସି କରିକି
2: ଜୁହାର ଲାଗୁ ମାମା
1: ଜୁହାର ଜୁହାର ନିକ ଅଛସ୍ କାହିଁକି
2: ପୁରା ନିକ ଅଛେ ଆପଣ ମାନେ କେନ୍ତା ଅଛନ୍
1: ଆମେ ତ ବଡ ଡୌଲ ଅଛୁ
2: ଖରା କେନ୍ତା ହଉଛେ
1: ଖରାରେ ନ କୁହନି ଜବର ଆର ତମର ବାଟେ ବି କେନ୍ତା ଖରା
2: ଟିକେ କମିଛି ଯେନ୍ତା ଗଲେ ବି ଟିକେ 40-45 ଡିଗ୍ରୀ ଖରା ତା ମାତ୍ର ଆଗ 45 ଡିଗ୍ରୀ ରହୁଥିଲା ଏଇଟା

0: ହ୍ୟାଲୋ ଶାରଦା ଲାଗବା ଗୀତ। ହଁ ଜୁହାର ଜୁହାର ବାବୁ, କେ କହିଲାସ ନି କନ୍ତିଆନି କହିଲାସ ନି ନା ଗାଁ ଲୋକ କହିଦିଆସ?
1: ମୁଇଁ ଜୟପୁର କୁମ୍ଭାର ସେ ଛାଡ଼ୁ କହିଲେନି ନବୀନ ନବୀନ କୁମ୍ଭାର।
0: ଆଲେ ନବୀନ ବାବୁ, ତମକେ ଜବର ଦିନ ପଛେ କାତା ଆଇଲେନି। ଆଦେ ମୋର ସଙ୍ଗେ ତମର ଆତା ମିଶା ବସଲା ଅଛ, ତାଙ୍କ ସଙ୍ଗେ ଲୋକ କାତା ହୁଆ।
2: ଆଲେ ନବୀନ ବାବୁ, ଜୁହାର ଲାଗ।
1: ବୋଲେ
2: ହେଲା ତେବେ ଆମେ କଥା ହେଇଗଲୁ ଆଜି ଆରି। କାଇ ଗୀତ ଶୁଣବାସ ଆଜି ଶାରଦା ଲାଗବା ଗୀତ ଭିତରେ ହେଲେ କହି ଦିଆ।
0: ଯଦି
2: ନବୀନ ବାବୁ ଗୀତ ଆଛେ ବୋଲେ ଶୁଣାଇ ଦବୁ, ନାଇ ବୋଲେ ଆର କାଇଟା ଅଲଗା ଗୀତ ଶୁଣବାସ ତାକି। ଖୋଜି ଦେଖବୁ ରେଲେ ତ ସାଇକି ଶୁଣାଇ ଦବୁ,
0: ନହେଲେ ଆମ ତମକେ ନିକ ଗାଲା ପାରା ଗୀତ ଗୋଟେ ବାଛିକରି ଶୁଣାଇବୁ ଆରି।
2: ଏମିତି ସେ ଫୋନ କରତେ ରୁଆ, ତମେ ଚେଷ୍ଟା କର ଲାଗସି ଏକା ଫୋନ। ଆମକେ ମିଶା ଶାରଦା ଲାଗଲା କାଇ, ଏମିତି ସେ ଫୋନ କରତେ ରୁହା ଆରି କାର୍ଯ୍ୟକ୍ରମ ଶୁନା, ତମର ଗୀତ ମିଶା ଶୁନା। ଏ ରହିଲୁନି ତେବେ, ଜୁହାର ଲାଗ।
0: ଜୁହାର ଜୁହାର
1: ଜୁହାର।

0: ହ୍ୟାଲୋ ଶାରଦା ଲାଗବା ଗୀତ
1: ହ୍ୟାଲୋ ଶୁଭସନ୍ଧ୍ୟା ନାନୀ ଜୁହାର
0: ଜୁହାର ଜୁହାର କେ କହିଲା ସ୍ନେ
1: ମୁନା ପଣ୍ଡା କୁଟିଲ କନପୁର ଜଗତସିଂହପୁରରୁ କହୁଥିଲି।
0: ହେଲେ ମୁନା ବାବୁ ଭଲ ଅଛ?
1: ପୁରା ବିନ୍ଦାସ ରହୁଛି। ଆଶା ଅଛି ନାନୀ ପୁରା ବିନ୍ଦାସ ଥାନ୍ତୁ, ଖୁସି ଥାନ୍ତୁ, ସୁସ୍ଥ ଥାନ୍ତୁ, ମା ଶାଳା ନାନୀ ଅଣ୍ଟ ଗୋଟେ ରଖିଥାନ୍ତୁ।
0: ଧନ୍ୟବାଦ ଲାଗ ତମ ମିଶା ମାପୃ ଧର୍ମେ ଭଲ ସେ ରୁଆ
1: ପୁରା ଭଲ ଅଛୁ। ଆପଣ ସବୁବେଳେ ଭଲ ରହିଲେ ଆମେ ତ ସବୁବେଳେ ବିନ୍ଦାସ ଥାଉ।
2: ମୁନା ବାବୁ ତମର ନାନୀ ଖାଇ ଖାଇ ବାଟେ କାଗଡ଼ ଏଡ଼ଗିଟା ହେଇଗଲା ଅଛେ 100 କେଜି ପାରା। ଆରେ ମୁନା ବାବୁ ଡୋଲା ଚାଷ
1: ବହୁତ ଭଲ ଲାଗୁଛି, କାହିଁକି ଚଇତି ଜନ କହିଲ ଏତେ ସୁନ୍ଦର ଲାଗୁଛି। ସୋମବାର ରବିବାର 5:30 ଯୋଉ ସବୁ ପ୍ରଚାର ଅଛି ମୁଁ ସବୁଦିନ ଶୁଣେ ପ୍ରୋଗ୍ରାମ, ବହୁତ ବଢିଆ ଲାଗେ।
2: ଯାହା ହଉ ଆମକେ ମିଶା ଶାରଦା ଲାଗଲା, ଆଜି ଶାରଦା ଲାଗବା ଗୀତ ଦିନ ତମେ ଏଡ଼େ ସୁନ୍ଦର କଥା କହିଲା, ଆମକେ ମିଶା ଶାରଦା ଲାଗଲା, ତମେ ମିଶା ଶାରଦା
1: ଦାଦା। ଦେଖନ୍ତୁ ଆମେ ଚଇତି ଜନ ପ୍ରୋଗ୍ରାମ ଅବଶ୍ୟ ଆମେ ଦେଶିଆ ଭାଷାରେ କଥାବାର୍ତ୍ତା ମୁଁ ଟିକେ କରିପାରେନି, କିନ୍ତୁ ଭାଷା ସବୁ ଆସ୍ତେ ଆସ୍ତେ ସବୁ ବୁଝିଗଲାଣି। ଆଉ ବହୁତ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ଏତେ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ତା ଚଇତି ଜନ ଜମା ଛାଡିବାନି, ଏତେ ସୁନ୍ଦର ଲାଗୁଛି ପ୍ରୋଗ୍ରାମ।
0: ନହେଲେ ଏମିତି କହିକିରି ତ ଆମକେ ଶ୍ରଦ୍ଧା କରିଦେଲା ସାରି କାଇଟା ବୋଲେ, ଆରେ ଖାଦି ଖାଇବାକେ ଲୋଡ଼ା ନାଇଁ ନି, ଆଜି ପେଟ ସେହନ ପୁରି ଗଲା। ମୁନା ବାବୁ
1: ପେଟ ଯିବ କେମିତି, ହଁ ମିଠା କଥା ମନଟା ଭଲ ମିଠା ଲାଗେ ପୁରିବନି ନା
0: ନାଇଁ ସେମିତି ସେ ଲାଗିଗଲା। କାଇକାଜି ବୋଲେ ଆମର କାର୍ଯ୍ୟକ୍ରମ କରଲୁନି, ତମକେ ଯଦି ଭଲ ଲାଗଲାନି ତମେ ମାନେ ଭାଷା ନ ବୁଝି ପାରିକିରି ମିଶା
1: ବହୁତ ପରିଶ୍ରମ କରି ବହୁତ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି ଆମ ମାନ ପାଇଁ। ଆପଣ ଆମେ ଯୋଉ ପରିଶ୍ରମ ଫଳ ନିଶ୍ଚିନ୍ତ ଆପଣ ଶ୍ରୋତା ମାନଙ୍କ ଜରିଆରେ ଆପଣ ପାଉଛନ୍ତି, ବହୁତ ଭଲ ଲାଗୁଛି। ଆଉ ଆଶା କରୁଛି ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରନ୍ତୁ, ସବୁ ଶ୍ରୋତାଙ୍କ ଉଦୟରେ ସମସ୍ତେ ରାଜ କରନ୍ତୁ, ଏଠି ମାଙ୍କ ଆଗେ ପ୍ରାର୍ଥନା କରୁଛି।
2: ମୁନା ବାବୁ ଆଜି କାଇ କିଛି ବାଛିଲା ଅଛ, କାଇ କିଛି ଶୁଣସା?
1: ଆଜି ଗୋଟେ ଗୀତ ତିନି ଆଙ୍ଗୁଠିରେ ମାରନା ସିଟି, ଆଉ ଏ ଗୀତଟା ଦେଢେର କରେ ପଙ୍କଜ ମିଶ୍ର, ଜଳଗଣ୍ଟ ସ୍ମିତା ମଞ୍ଜରୀ, ଭାସ୍କର ମହାନ୍ତି, ସୁଶାନ୍ତ ଖିଲାର, ମୋହନ ଆଚାରୀ, ତାପରେ ରଘୁ ପ୍ରଧାନୀ, ରାଜୁ ପ୍ରଧାନୀ, ସ୍ୱପ୍ନାଥ ସ୍ୱାଇଁ ଏବଂ ଶିକେଶ ନାଗପାତ୍ର, ନୀଳାଞ୍ଚଳ ଭୋଇ, ଚିତ୍ରରଞ୍ଜନ ସାହୁ, ମନୋଜ ପଟେଲ, କ୍ଷମା ସାଗର ସାହୁ, ବୃଷଭ ଭୋଇ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ, ବିଶେଷ କରି ଲକ୍ଷ୍ମୀ ନାରାୟଣ ବାଗ, ମୋର ନାନୀ ଆଉ ଦାଦାଙ୍କ ସ୍ୱତନ୍ତ୍ର ଗୀତଟା ଦେଢ଼ିଆରୁ କହୁଛି, କାରଣ ତିନି ଆଙ୍ଗୁଠିରେ ସିଟି ମାରେ ନା, ଆଉ ନାନୀ ଯଦି ଟିକେ ସିଟି ମାରିଦେଲେ ଆହୁରି ବଢିଆ ହୁଅନ୍ତା।
0: ଗୀତ ଆଚେ କି ନାଇଁ କେଲୁ ମୁଁ ନା ଜାନି, ମାତ୍ର ଆଚେ ବୋଲେ ଶୁଣାଇ ଦେବୁ ଆରି।
1: ହଁ ଗୀତଟା ଆସିବ, ବହୁତ ଭଲ ଲାଗେ ଗୀତଟା, ରହୁଛି ନାନୀ ଜୁହାର
0: ଜୁହାର
2: ଜୁହାର ଜୁହାର। ହ୍ୟାଲୋ ଶାରଦା ଲାଗବା ଗୀତ।
3: ହ୍ୟାଲୋ ଜୁହାର ଲାଗବା।
2: ଜୁହାର ଜୁହାର କେ କହିଲାସନି ବାବୁ, କଣ୍ଟି ଅନି କହିଲାସନି?
3: କଳାହାଣ୍ଡି ଜିଲ୍ଲା ପାଗେଲପଡା ଗାଁ ନୁ କ୍ଷମା ସାଗର ସାହୁ କହିଲାସନି।
2: ଜବର ଦିନ କେ ତମର ସଙ୍ଗେ ଖାତା ହେଲୁନି କ୍ଷମା ସାଗର ବାବୁ।
3: ହଏ ବଡ଼ା ମଜା ନେ ତ ତିଆରେ ସମ୍ପର୍କ ରହୁଛେ ବୋଲେ ଚୋପ ଚୋପ ଲାଗୁଛେ କଥା ହଉଛୁ ଆରୁ।
2: କାକା ଲପାସର ଲାସନି କାଇକି ମାମା କାସେ ଖାତା ହେଲାସନି?
3: ସବର ତ ଦେଲେ ଢୁକେଇ ମକେ ଦିଅ ଟିକେ ଲଗେଇ ଦିଅ ବୋଲବା କେଟା ଲଗେଇ ଦିଛେ ଆରୁ।
2: ଆଲେ ବଢିଆ କଥା ବଢିଆ କଥା।
3: ଜୁହାର
0: ଜୁହାର ଜୁହାର କ୍ଷମା ସାଗର ବାବୁ।
3: ହଁ
0: ଭଲ ଅଛ କି?
3: ହଁ ଭଲ ଅଛେ ନାନୀ, ମୁଇଁ ୟାର କେନ୍ତା ତମର ଆଡେ ଖରା ପୁରୀକି ବର୍ଷା ବର୍ଷି ଟିକେ।
0: ହଁ ମିଶା ମିଶି ହେଲାନି କାଇ, ଖରା ମିଶା ହେଲାନି ଆରି, ଉପରଲି ବୋଲେ ଖଣ୍ଡେ ପାନି ପବନ ମିଶା ହେଲାନି।
3: ହଁ ଆମର ଆଡେ ବି ହେନ୍ତା ଟିକେ ଟିକେ ଚାଲିଛେ, ଯାହା ହେଲେ ବି ଟିକେ କିଛି ଗୁଣରେ କମିଛେ ଗରମ ଟିକେ।
0: ହେଲେ ଆଜି ଖାଇ ଗୀତ ଶୁଣବା ସେଲେ କହି ଦିଆ।
3: ଆଜି ଦିଦେବେ ଲୁଚି ଲୁଚି ମତେ ନାଇଁ ଦେଖା ମାମାର ବେଟା, ଏଟା ଚିତ୍ରସେନ ସବର, ମନୋଜ ପୁଟେଲ, ମୁନା ପଣ୍ଡା, ପଙ୍କଜ ମିଶ୍ର, ନାଗୁ ପାତ୍ର, ଇମାମ ସବର, ପରମ ସାନି ସାହୁ, ସୁବଲ ସାହୁ, ଇମନକେ ଟିକେ ଡେଡିକେଟ ବର୍କସ ନେ ଟିକେ କରବେ ନେ ନାନୀ।
0: ଆଲେ ଏବେ ତ ତମ ତ କହିଦେଲା ସାର, ସବୁ ଶୁଣିଲେ ନି ଆର, ଗୀତ ଶୁଣିକରି ତ ଜବର ଶ୍ରଦ୍ଧା ହେଇଯିବା ଆରି।
3: ହଁ ଜବର ପୁରା ଶ୍ରଦ୍ଧା ହେବେ, ଯେନ୍ତା ଏନ୍ତା ଶ୍ରୋତା ମାନେ ପୁରା ଖୁସି ନେ ରହିଥିମୁ ଆର ତମର ସଙ୍ଗେ ବଡ଼ା ତିଆରି ଏନ୍ତା କଥା ହଉଥିମୁ।
0: ଆଲେ ଆଲେ
2: ଆଲେ ଆମକେ ଫୋନ କରିଦେଲାସ ବାବୁ, ଆମକେ ଶାରଦା କଲାସ, ତମ ମିଶା ଶାରଦା ହେଲା ବେଳେ ଆମେ ମିଶା ଗୋଟେ ଗୀତ ଆଜି ଲଗାଇ ଦେଲୁନି, ତମର ଜଣଟା କହିଲାସ ସେଟା ଶୁନା ତେବେ।
3: ହଁ ଠିକ ଅଛେ, ରହୁଛେ ଦୁଇ ଜଣକେ ମୋର। ଜୁହାର
2: ଜୁହାର ଜୁହାର ଜୁହାର।

ଜୁବେ ତେବେ ଗାଲୁନି ଭାଇ ବନିମନ ଜୋର ଜୋର।

ସନ୍ଧ୍ୟା 6:20। ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 7:25। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିବେ ରାତି 7:30। ଏଥିରେ ଆଲୋଚନାରେ ଶୁଣିବେ ଉନ୍ନତ ପ୍ରଣାଳୀରେ ଅଳସି ଚାଷ ପରେ ପରେ ଆଜିର ଚାଷୀକ୍ରମରେ ଶୁଣିବେ ଧାନ ଚାଷ ସହ ମୁଗ ବିରି ଚାଷ ସମ୍ପର୍କରେ ଅନନ୍ତ କୁମାର ପାତ୍ରଙ୍କ ସହିତ ଏକ ସାକ୍ଷାତକାର। ସଜମୌଜ ଶୁଣିବେ ରାତି 9:45। ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତ 2026 ଶୁଣିବେ ରାତି 10:00। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିବେ ବିଜୟ କୁମାର ସାମନ୍ତରାୟ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

ଶୁଣୁଛନ୍ତି ମୌସମ କଥା ଚିତ୍ରରୁ ଏହି ଗୀତଟି କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଭୂପିନ୍ଦର ସିଂ। ଗୁଲଜାନଙ୍କ ଗୀତ ସଙ୍ଗୀତ ମଦନ ମୋହନ।

ବର୍ତ୍ତମାନ ଶୁଣିବା ଗୀତ ଗାତା ଚାଲ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ହେଲେ ଯଶପାଲ ସିଂ ଏବଂ ସାଥୀ। ଗୀତ ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଭାଗ।

ମୈତ୍ରେୟ ମୁନି ବିଦୁରଙ୍କୁ ସତୀଙ୍କର ଯଜ୍ଞ ଦେଖିବାକୁ ଯିବା ବିଷୟରେ କହୁଛନ୍ତି। ଶିବ ଜାଣନ୍ତି ଯେ ସତୀ ପିତାଙ୍କ ଘରକୁ ଗଲେ ସ୍ୱାମୀ ନିନ୍ଦା ସହି ନପାରି ଜୀବନ ହରାଇଦେବେ। ଶିବଙ୍କ ବାରଣ ସତ୍ତ୍ୱେ ସତୀ ଯଜ୍ଞ ଦେଖିବାକୁ ଗଲେ। ସେଠାରେ ଶିବଙ୍କର ଯଜ୍ଞ ଭାଗ ନ ଦେଖି ଓ ପିତାଙ୍କର ସ୍ୱାମୀ ନିନ୍ଦା ଶୁଣି କ୍ରୋଧରେ ଅସ୍ଥିର ହୋଇ ଯଜ୍ଞାନଳରେ ନିଜକୁ ବିସର୍ଜନ ଦେଇଦେଲେ। ନାରଦଙ୍କଠାରୁ ପତ୍ନୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିବ କ୍ରୋଧରେ ପ୍ରଜ୍ୱଳିତ ହୋଇ ଜଟା ଛିଣ୍ଡାଇ ପକାଇ ଦିଅନ୍ତେ। ସେଥିରୁ ଜନ୍ମ ନେଲେ ବୀରଭଦ୍ର।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକଶହତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ

ପହଞ୍ଚୁଛନ୍ତି। ମୋବାଇଲ ଫୋନର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଶୁଣିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଶୁଣିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ।

ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ୍ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓଦାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହେବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ୍ ସ୍ୱେରେଜ୍ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ୍ ଗାର୍ବେଜ୍ ସେପଟେ ରାସ୍ତା ଅବରୋଧ କରିଦେବ, ପାର୍କ ତାକୁ ବି ସେ ନଷ୍ଟ କରିଦେବ, ଯାଇପାରିବନି, ବ୍ଲକେଜ୍ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ୍ କ୍ଲିନ୍ନେସ୍ କିମ୍ବା ବେନିଫିଟ୍ ଆମେ ଦେଖିବା, ଯଦି ପଲ୍ୟୁସନ୍ ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ୍ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହେଉଛି, ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟରେ ପରିଣତ କରିବା, ଯୋଉ ଗାର୍ବେଜ୍ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଆମେ ଦେଖିବା, ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୁଇ ତିନିଟା ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହେବ, ଏବଂ ହାଜାର୍ଡସ୍ କାଟାଗୋରି, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ ଯୋଉଟାକି କ୍ଷତି ପହଞ୍ଚେଇବ ସବୁ ଅଲଗା ଅଲଗା କରିଦେବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ୟୁନିଟ୍ ଘର ଅଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଢିଆ ଉଠେଇବ ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହେବ, ଯୋଉ ଗାର୍ବେଜ୍ ଗୁଡା ଆମେ କମ୍ପୋଷ୍ଟରେ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜ୍କୁ ପ୍ରକ୍ରିୟାକରଣ କରାଯିବ, ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜ୍କୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ୍ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି, ଆମେ କହିପାରିବା ଯେ ରିନ୍ୟୁଏବୁଲ୍ ଏନର୍ଜି ଜେନେରେସନ୍ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କ ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ୍ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ପୁରା କହିପାରିବା ଯେ ସ୍ୱଚ୍ଛତା ଯଦି ସହରରେ ବଜାୟ ରହିବ, ବର୍ଜ୍ୟବସ୍ତୁ ପରିଚାଳନା ଯଦି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବରେ ହବ, ତେଣୁ ଆମେ ରୋଗ ସଂକ୍ରମଣ ରକ୍ଷା ପାଇବା, ଦୁର୍ଗନ୍ଧ ନିୟନ୍ତ୍ରଣକୁ ଆଣିପାରିବା, ସ୍ଥାନୀୟ ପ୍ରଦୂଷଣ ରଖିପାରିବା, ରାସ୍ତାଘାଟ ମୁକ୍ତ, ୱାଟର ବ୍ଲକିଂ ରଖିପାରିବା, ବାୟୁର ମାନ ମଧ୍ୟ ଆମେ ବୃଦ୍ଧି କରିପାରିବା। ତେବେ ଆ ପାଇଁ ଦରକାର କଣ, ଲୋକମାନଙ୍କର ପବ୍ଲିକ ଆୱାରନେସ୍, ବହୁତ ଲୋକ ଜାଣନ୍ତିନି, ଯାଉଛନ୍ତି ଯୋଉଠି ଇଚ୍ଛା ସେଠି ପକେଇ ଦଉଛନ୍ତି, ଯୋଉଠି ଇଚ୍ଛା ସେଇଠି ସେମାନେ କିଛି ଶୃଙ୍ଖଳିତ ଭାବରେ ନ ଭାବିକିରି ତାଙ୍କ ହିସାବରେ ତାଙ୍କ ସୁବିଧାରେ ସେମାନେ କାମ କରୁଛନ୍ତି, ଯୋଉଟାକି ପବ୍ଲିକ ସଚେତନତା ଗୋଟେ ବଡ ଜିନିଷ, ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ହଉ କି କମ୍ୟୁନିଟି ତରଫରୁ ହଉ, ଆମେ ତାକୁ ଭଲଣ୍ଟିୟରଲି ଏଜୁକେଟ ଶିକ୍ଷା ଦେଲେ ସେମାନଙ୍କୁ ବତେଇବା, ଏଇଟା କଲେ ଏଇଟା ଠିକ ହବନି, ଏଇଟା ଏମିତି କରନ୍ତୁ, ତାଦ୍ୱାରା ସେମାନେ ହୁଏତ ସଚେତନ ହେବେ ଏବଂ ସେମାନେ ଏଗେନ୍ ଏଗେନ୍ ସେଇ ଭୁଲଟାକୁ ଆଉ କରିବେନି। ତେବେ ଆମେ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶକୁ ସୁରକ୍ଷିତ ରଖିବ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ରହିଲେ ଅର୍ଥନୀତି ପ୍ରଗତିରେ ମଧ୍ୟ ସାହାଯ୍ୟ କରିବ। ତେଣୁ ମୁଁ କହିବି ଯେ ସବୁ ହିତାଧିକାରୀ ଖାଲି ଯେ ଗଭର୍ଣ୍ଣମେଣ୍ଟ କରିବ କି ମ୍ୟୁନିସିପାଲିଟି କରିବ ସେୟା ନୁହେଁ, ସରକାରଙ୍କ ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ହଉ, ରେସିଡେଣ୍ଟ ଯୋଉମାନେ ରହୁଛନ୍ତି, ଅଧିବାସୀ ହୁଅନ୍ତୁ, ସମସ୍ତଙ୍କର କର୍ତ୍ତବ୍ୟ ସହରକୁ କ୍ଲିନ୍ ରଖିବା, ସ୍ୱଚ୍ଛ ରଖିବା, ତେଣୁ ସମସ୍ତେ ସାହାଯ୍ୟରେ ହାତ ବଢେଇବା ଉଚିତ। ଏବଂ ନୂଆ ଯୋଉ ଇନୋଭେଟିଭ ସଲ୍ୟୁସନ ସବୁ ଆଜିକାଲି ବାହାରିଲାଣି, ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ପ୍ରକ୍ରିୟାକରଣ ବାହାରିଲାଣି, ତାକୁ ୟୁଜ୍ କରି ନୂତନ କୌଶଳକୁ ଆଦିରି ରିସାଇକ୍ଲିଂ କରି ଯେମିତି ୱେଷ୍ଟ ଯୋଉ ଗାର୍ବେଜ୍ ରହୁଛି କି ଯୋଉ ବର୍ଜ୍ୟବସ୍ତୁ ଆମର ରହୁଛି, ତାକୁ ୱେଷ୍ଟକୁ ଭାଲ୍ୟୁବଲ ରିସୋର୍ସେସକୁ ଯଦି ଆମେ ତାକୁ ପରିଣତ କରିପାରିବା, ୱେଷ୍ଟରୁ କିଛି ଗୋଟେ ଭଲ ୟୁଜେବୁଲ ଜିନିଷ ଆମେ ତିଆରି କରିପାରିବା କି ବ୍ୟବହାର କଲା ଭଳିଆ ଜିନିଷ ଆମେ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଏଇ ବର୍ଜ୍ୟବସ୍ତୁ ପରିଚାଳନା ଆମର ସକ୍ସେସ ହବ।

0: ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ଲେନ୍ ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ, ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରେ କେ ଇକୋନୋମିକ ଆକ୍ଟିଭିଟିଜ ହୈ, ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ, ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାରୁ ପାଞ୍ଚଟି ବର୍ଗରେ ପୁରସ୍କୃତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବର୍ଷ ବର୍ଷ ଧରି ବସତି ସ୍ଥାପନ କରିଆସୁଥିବା ସେବକ ନିଯୋଗ ଏବଂ ମଠଗୁଡ଼ିକୁ ଭୂ ସମ୍ପତ୍ତିଗତ ଅଧିକାର ଦେବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୈଠକରେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୀର୍ଘଦିନ ଧରି ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ଜମିରେ ବସବାସ କରୁଥିବା ସେବକ ନିଯୋଗ ଏବଂ ମଠଗୁଡ଼ିକୁ ଠିକ୍ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଇ ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇ ହୁଣ୍ଡି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ବୈଠକରୁ ଜଣାପଡ଼ିଛି ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବ। ଭକ୍ତମାନଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦେଶ ତଥା ରାଜ୍ୟ ବାହାରେ ରହୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇପାରିବେ। ତେବେ ଏହି ବ୍ୟବସ୍ଥାକୁ ସାଇବର ଅପରାଧରୁ ମୁକ୍ତ କରିବା ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କର ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆ ଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍କୋଚିତ ହୋଇଛି। 9,45,00,000 ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ସମାଜରେ ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସୁରଜ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାକୁ ସରକାର ବିଚାର କରୁଥିବାର କହିଛନ୍ତି। ମାତୃଭାଷା ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଶ୍ରୀ ମିଶ୍ରଙ୍କୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ବ୍ରାଣ୍ଡ ଆମ୍ବାସଡର ଭାବେ ମଧ୍ୟ ମନୋନୀତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବର୍ଷସାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିଧାନ ପାଇଁ 1,85,500 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନ୍ର ପ୍ରଭାବରୁ ମୌସୁମୀ

0: ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାର କହିଲେ, ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସଣ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍କାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ,

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ତୁମେ ଥିଲେ ସାଥିରେ, ଏହି କଥାଚିତ୍ରରୁ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ସୋହିନ ମିଶ୍ର। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ମାଟ୍ରିକ୍ ଫେଲ୍ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ସାହିଲ ହାଟା ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

0: ଶୁଣିଲେ କେତୋଟି ଓଡ଼ିଆ ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77,00,000 କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଂକଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋହାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2,00,000 ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
2: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହେ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହେ ଫିଶିଂ ହୋ, ପାନ କି ଖେତୀ ହୋ, ଧାନ କି ଖେତୀ ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହେ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହେ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହେ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
1: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣ

ଭସ୍ଚା କହିଛନ୍ତି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା ସ୍ଥିର ଭିଭିଭୂମି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ୍ ରୁଷିଆ ଚୀନ୍ ଦକ୍ଷିଣ ଆଫ୍ରିକା ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ସାଉଦି ଆରବ ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବର୍ଣ୍ଣନା କରି ଶ୍ରୀ ଗୋର୍ କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଯୋଗ ବିଶ୍ୱ ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୋର୍ ସ୍ୱଷ୍ଟୋକ୍ତି କରି କହିଛନ୍ତି ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍କରିକ ବିଶ୍ୱାସ ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରଓ୍ବେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡ୍ମିଣ୍ଟନରେ ଭାରତର ଆୟୁଷ ସେଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ ହଙ୍ଗ ୟଙ୍ଗ୍ଙ୍କୁ 8-21 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର ଥାଉଜେଣ୍ଡର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାର୍ଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ

0: ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ

0: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ଭାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ, ବାସଗୃହ, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା, 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଆଧାର ସଂଶୋଧନ, ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ନମ୍ଘର ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲରମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ 8ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: ଶୁଣିଲେ। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ବେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ର 103.6 ମେଗା ହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ଅନିତା ଦାସ ଏବଂ ଅଭିଷିକ୍ତ ରଥ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ବା କେତେବେଳେ ମୁଁ ଆସିଲିଣି, ବୈଠକ ଘର ସମୟ ମଧ୍ୟ ହେଲାଣି। କ'ଣ କି ଆଜି ମୁଁ ଜଣେ ପରା ପ୍ରୋଗ୍ରାମ କରିବି, କିଏ ମିଶା ଦୁଶୁଆ କା ନାହାନ୍ତି।
2: ଆଇଲି ଆଇଲି ଆଇଲି ହେଡ଼ି, ପଳି ଆଇଲଣି କି?
1: ସମୟ ଦେଖୁଛ ତ କେତେଟା ହେଲାଣି, ପଳି ଆଇଲଣି କି କହୁଛ? ଏତେ ଲେଟ୍ରେ ଆସୁଛ ଯେ କୁହ ନ।
2: ହଇ ଏବେ ତ ଦେଖୁଛ ପରା, ସବୁଠୁ ବଡ଼ ମୁଣ୍ଡ ବଥା ତେଲ ମିଳୁନାହିଁ, ସେଟା ଏକା ପକେଇକିନା ଆଇଲା ବେଳକୁ ଟିକେ ଲେଟ୍ ହେଇଗଲା ଆଉ।
1: ହଇ ମୁଇଁ ଆଇଲା ବେଳକୁ ମିଶା ଏତେ ଲମ୍ବା ଲାଇନ ଯେ ଗୋଟେ 2 ଘଣ୍ଟା ଜଗିଲି, ଜାଣିଛ ତ?
2: ଆଉ
1: ଆହୁରି ସେଟା ମିଶା 200 ଟଙ୍କାରୁ ଅଧିକା ପେଟ୍ରୋଲ
2: ଦଉନାହାନ୍ତି,
1: କେତେ ଅସୁବିଧା ହଉଛି କୁହ ତ।
2: ସେଟା ତ
1: ହଇ ଚାଲ ତ ପରେ କଥା ହେବା ଏ ବିଷୟରେ, ଆଗ ସ୍ୱାଗତ କରିବା, ଆରି ଆରମ୍ଭ କରିବା ଆମର କାର୍ଯ୍ୟକ୍ରମ।
2: କାର୍ଯ୍ୟକ୍ରମ ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସବୁ ଚାଷୀ ଭାଇ ଭଉଣୀ, ଆମର SHG ମା ଭଉଣୀ ମାନଙ୍କୁ ଆମର ତରଫରୁ
1: ଜୁହାର। ହେଲେ କଣ କୁହ, ତମେ କେତେ ଘଣ୍ଟା ଜଗିଲ କୁହ ତ?
2: ମୁଇଁ ନାଇଁ ଭଲ ହେଲା ଜଗି ନାଇଁ ବେଶୀ ଟାଇମ, ନାଇଁ ବୋଲି ତମେ ଆହୁରି ମତେ ମରେଇ ଦେଇଥାନ୍ତ। ମୁଇଁ ଇଆଡ଼ୁ ସିଆଡ଼ୁ ହଇ ହେଲା ଭଲ, ହେଲେ ମିଶା ଗୋଟେ 15-20 ମିନିଟ୍ ଜଗିଲି କା, ଆଉ ନ ପକେଇଲେ ନ ଚଳେ, କଣ କରିବା କୁହ।
1: ହଇ କୁହ ତ ଗୋଟେ କଥା, ସାଇକେଲ ଚଲେଇବା କଥା ମନେ ଅଛି କି ନାହିଁ ତମର?
2: ସାଇକେଲ ଚଲେଇବାଟା ଆହୁରି ପାସରି ହବ କି? ଫାଷ୍ଟ ତ ସେଟା ଏକା ଶିଖିବାଟା।
1: ଆଜି କଣ ଜାଣିଛ କି ନାହିଁ?
2: ଆଜି କଣ?
1: ଆରେ ଆଜି ପରା June 3 ତାରିଖ, କଣଟା କୁହ ତ?
2: ଆଜି June 3 ତାରିଖରେ କଣଟା?
1: ଆରେ ଆଜି ବିଶ୍ୱ ସାଇକେଲ ଦିବସ।
2: ଓହୋ
1: ଜାଣିଛ କି ନାହିଁ, ପ୍ରତିବର୍ଷ June 3 ତାରିଖକୁ ନାହିଁ କି ପୁରା ବିଶ୍ୱରେ ସାଇକେଲ ଦିବସ ଭାବରେ ପାଳନ କରାଯାଏ। କଣ ପାଇଁ ପାଳନ କରାଯାଏ ବୋଲି ଜାଣିଛ କି? ଆମେ ଏବେ ଗାଡି ମଟର ଚଲେଇକି ସାଇକେଲ କଥା ଭୁଲିଗଲେଣି। ସାଇକେଲର ସରଳତା, ସୁଲଭତା ଏବଂ ସ୍ଥାୟୀତ୍ୱକୁ ସ୍ୱୀକୃତି ଦେବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଗଲା। ଆହୁରି ସାଇକେଲ କେବଳ ଏକ ପରିବହନ ମାଧ୍ୟମ ନୁହେଁ, ଏହା ସୁସ୍ଥ ଜୀବନଶୈଳୀର ପ୍ରତୀକ ମିଶା। ଏବେ ଦେଖ ଆମେ କୋଉ ଜାଗାକୁ ଗଲେ ଗାଡି ଗୋଟେ ଧରିକି ବାହାରି ପଡୁଛେ, ସାଇକେଲ ବୋଲେ ଆମ ଦେହର ଆହୁରି ଏକ୍ସରସାଇଜ ହେଲା କି?
2: ନାଇଁ
1: ନାଇଁ ହଉ ଆକା ନାଇଁ
2: ନାଇଁ,
1: ସେଟା ପାଇଁ ସାଇକେଲ ଦିବସ ପାଳନ କରାଯାଏ। ଆହୁରି ତମେ କଣ କଣ ଜାଣିଛ କୁହ ତ?
2: ମୁଇଁ ମିଶା ଉଣା ଅଧିକ ଜାଣିବାରେ, ସାଇକେଲ ଚଲେଇବା ଦ୍ୱାରା ଉପକାର ମିଶା ଆମକୁ ମିଳୁଛି କା, ଶରୀର ପାଇଁ ଗୋଟେ ବ୍ୟାୟାମ ଭଳିଆ ମିଶା ଏଇଟା ହେଇଯାଉଛି। ନିୟମିତ ସାଇକେଲ ଚଲେଇଲେ ହୃଦରୋଗ, ମଧୁମେହ, ଆହୁରି ମେଦବହୁଳତା ଯୋଉ ଅଛି ସେଟା ଯାକ ମିଶା ଦୂର ହବ, ଜାଣିଛ କି ନାହିଁ?
1: ହଇ ଆହୁରି ଗୋଟେ ଜିନିଷ ଜାଣିଛ କି ନାହିଁ, ଆମର ମାଇଣ୍ଡ ବୋଲେ ମାନସିକ ସ୍ୱାସ୍ଥ୍ୟ ମିଶା ଅତ୍ୟନ୍ତ ଉପକାରୀ ପାଇଁ, ବୋଲେ ଆମର ମାଇଣ୍ଡଟା ଷ୍ଟେବୁଲ ହେଇକି ରହିବ, ଭଲ ଲାଗିବ, ଦେହର ଏକ୍ସରସାଇଜ ହେଲା ନା ନାହିଁ?
2: ସତ କଥା। ଆହୁରି ସାଇକେଲ ଗୋଟେ ପ୍ରଦୂଷଣ ମୁକ୍ତ ଯାନ, କିଛି ତାହିଁରୁ ପ୍ରଦୂଷଣ ହବାର ନାହିଁ ଆମର ପରିବେଶ, ସେଟା ପାଇଁ ପରିବେଶ ସୁରକ୍ଷାରେ ମଧ୍ୟ ଆର ଗୋଟେ ବଡ଼ ଭୂମିକା ଆକା ରହିଛି।
1: ସେଟା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ ସାଇକେଲ ନିଶ୍ଚିତ ଭାବରେ ସହାୟକ ହୋଇଥାଏ। ଆଜିକାଲି ଯୁଗରେ ତ ଦେଖୁଛ କେମିତି ତେଲ ବଢୁଛି, ଟ୍ରାଫିକ ପାଇଁ କେତେ ଲମ୍ବା ଲାଇନ 2-3 ଘଣ୍ଟା ଜଗିବାକୁ ପଡୁଛି, ସେଟା ପାଇଁ କମ୍ ଦୂରତା ଯିବା ପାଇଁ ସାଇକେଲର ବ୍ୟବହାର କରିବା ଉଚିତ ବୋଲି ସରକାର କହୁଛନ୍ତି।
2: ନାଇଁ ସତ ତ,
1: ଯାହାଦ୍ୱାରା କଣ ହବ, ଆମର ସମୟ ବଞ୍ଚିବ, ଆହୁରି କଣ ହବ, ଆମର ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବ। ସେଟା ପାଇଁ ବିଶ୍ୱ ସାଇକେଲ ଦିବସରେ ଆମକୁ ସୁସ୍ଥ ରହିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସାଇକେଲକୁ ଜୀବନର ଏକ ଅଂଶଗ୍ରହଣ କରିବା ବୋଲି ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଦେବା ଉଚିତ। ହେଲେ କଣ କରିବ, ଚାଲ ଆମେ ଆଗ ସାଇକେଲ ଚଲେଇବା, ଆମଠୁ ଦେଖି ସବୁ ଚଲେଇବେ, ଚଲେଇବା କି ନାହିଁ?
2: ନାଇଁ ସତ କଥା, ଗାଡ଼ିରେ ଯିବା ଦୂର ଜାଗାକୁ ଠିକ ଆକା, ମାତ୍ର ଯୋଉ ଜାଗାରେ ଆମେ ସାଇକେଲରେ ଯାଇପାରିବା ଏଇ ଆଖପାଖ, ଆମେ ସାଇକେଲର ୟୁଜ୍ କରିବା ଦ୍ୱାରା ଦେହ ବି ଭଲ ରହିବ, କହିଲା ଭଳିଆ ଗୋଟେ ଏକ୍ସରସାଇଜ୍ ପରା ମିଶା ହବ, ଆହୁରି ତାର ଦ୍ୱାରା ପରିବେଶ ମିଶା ଆମର ସଫା ସୁତୁରା

0: କିନା ପ୍ରଦୂଷଣ ମୁକ୍ତ ହୋଇକି ରହିବ।
1: ହେଲେ ଇନ୍ଦିଆ ସାଇକେଲ ବିଷୟରେ କଥା ହବା ନା, ଆହୁରି ଆଗକୁ ନବା ପ୍ରୋଗ୍ରାମ?
0: ନାଇଁ ନାଇଁ, ଆଗକୁ ନବା ନା, ଆଗକୁ ନ ନେଲେ ଆଉ ହଉଛି କି?
1: ହେଲେ ମତେ ଗୋଟେ କଥା କୁହ ତ, ତମ ରବି ଚାଷ ସରିଲା କି ନାଇଁ? ଏବେ
0: ରବି ଚାଷ ସରିଲା।
1: ହେଲେ ଖରିଫ ଚାଷ ପାଇଁ ନିଜକୁ ପ୍ରସ୍ତୁତ କଲଣି କି ନାଇଁ?
0: ଖରିଫ ଚାଷ ପାଇଁ ଆଉ କିଛି ପ୍ରସ୍ତୁତ କରି ନାଇଁ ହୋ।
1: ଏ କରୁନ କି?
0: ନାଇଁ
1: ଜାଣିଛ କି ନାଇଁ କେମିତି ପ୍ରସ୍ତୁତ କରିବ?
0: ନାଇଁ କହୁନ ଟିକେ, ଜାଣିଛୁ କାଉଣା ଅଧିକେ ଯେ, ହେଲେ ବି ଯଦି କହିବ କାର୍ଠୁ କଣ ଆଣିଛ ବୋଲେ ଟିକେ କହିଲେ ମୁଇଁ ଶୁଣିକିନା ସେ ଅନୁସାରେ ଆରମ୍ଭ କରିବି।
1: ଆଣିଛି ମୁଇଁ ଜାଣିଥିଲି ପରା, ତମେ ନାଇକି ପ୍ରସ୍ତୁତ ଅଧିକା ହେଇନଥିବା ଋଣା ଅଧିକା କା ଜାଣିଥିବ, ସେଟା ପାଇଁ ଆମର ଗୋଟେ ଆଜ୍ଞାଠୁ ଆଣିଛି ସେ ଖରିଫ ଚାଷ ପାଇଁ କେମିତି ପ୍ରସ୍ତୁତ କରିବା, ସରକାର କଣ କଣ ସବୁ ବ୍ୟବସ୍ଥା ରହିଛି ସବୁ ବିଷୟରେ କହିଛନ୍ତି, ଚାଲ ଆଗ ଶୁଣିବା ତ।
0: ହେଲେ ବଢିଆ କଥା ଗୋଟେ ଆଣିଛ, ଚାଲ ଶୁଣିଦବା।
2: ସାର୍ ପ୍ରଥମେ ଆପଣଙ୍କୁ ଆମ ଆକାଶବାଣୀକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ, ନମସ୍କାର।
2: ଚାଲନ୍ତୁ ସାର୍ ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଶୁଣିବା।
3: ମୋ ନାଁ ହେଉଛି ନିରଞ୍ଜନ ଗୌଡ଼, ମୁଁ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ ଡେଭଲପମେଣ୍ଟ କୋଅର୍ଡିନେଟର ଭାବେ କାମ କରୁଛି। ମୁଁ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ ଦୀର୍ଘ 20 ବର୍ଷ ହେଲା କାମ କରି ଆମର ଯୋଉ କୋରାପୁଟ ଅଞ୍ଚଳ ତା ସହିତ ଗଞ୍ଜାମ ଗଜପତି ଏ ଅଞ୍ଚଳର ଚାଷୀମାନଙ୍କୁ ଉପରେ କିଭଳି ଭାବେ ଆଗକୁ ବଢିପାରିବେ ଆଉ ଉନ୍ନତ ପ୍ରଣାଳୀରେ ଚାଷ କରିବେ ସେ ଉପରେ ତାଲିମ ଦେଉଛି। ତା ସହିତ ଆମର ବିଭିନ୍ନ ପ୍ରକଳ୍ପ ଅଛି, ସେ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ବି ଦିଆଯାଉଛି।
2: ନିଶ୍ଚିତ ସାର୍, ଦେଖୁଛନ୍ତି ବର୍ତ୍ତମାନ ତ ଆମେ ଖରିଫ ଚାଷ ପାଇଁ ପ୍ରସ୍ତୁତ ହେଉଛେ, ପ୍ରଥମେ ଚାଲନ୍ତୁ ଆପଣଙ୍କ ମୁହଁରୁ ଜାଣିବା ଖରିଫ ଚାଷ କହିଲେ ଆମେ କଣ ବୁଝିବା ସାର୍?
3: ଖରିଫ ଚାଷ ମାନେ ଆମର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯେତେବେଳେ ଆସେ, ଆମର ଜୁନ ମାସରୁ ଅକ୍ଟୋବର ମାସକୁ କୁହାଯାଏ ଯେ ଏଇଟା ହେଉଛି ଖରିଫ ଋତୁ। ଏଇ ଖରିଫ ଋତୁରେ କଣ ଆମର ବିଶେଷ କରି ଜୁନ 15 ତାରିଖରୁ ଏହା ଆମର ମୌସୁମୀ ବାୟୁ ଆସେ, କିନ୍ତୁ ବର୍ତ୍ତମାନ ଯାହା ଦେଖାଯାଉଛି ଏ ବର୍ଷର ଆମର ଭାରତୀୟ ପାଣିପାଗ ବୈଜ୍ଞାନିକ ମାନେ ଯାହା ଆକଳନ କରିଛନ୍ତି ଯେ ସ୍ୱଳ୍ପ ବର୍ଷା ହେବ। ଆମର କଣ ଆଗରୁ ରହିଥିଲା 102 ଦିନ ବର୍ଷା ହଉଥିଲା ଏଇ ଖରିଫ ଋତୁରେ, ଦିନକୁ ଦିନ ବର୍ତ୍ତମାନ ତାହା କମି କମି ଯାଉଛି। ବର୍ତ୍ତମାନ ଆସିଲାନି ସମୟ 70 ଦିନ ବର୍ଷା ହଉଛି, କିନ୍ତୁ ସେ ଭିତରେ ଦେଖିବେ କେବେ କେବେ ଅଧିକ ବର୍ଷା ହେଇଯିବ ତ କେବେ କେବେ କମ୍ ବର୍ଷା ହବ, ଯଦ୍ୱାରା କି ଆମର ଖରିଫ ଋତୁରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେଇଯାଉଛି ଆଉ ପାଣିପାଗ ବି ଠିକ ଭାବେ ରହୁନି। ଆଉ ଏଇ ଯୋ ଖରିଫ ଋତୁରେ କଣ ଆମର କୋରାପୁଟ ଅଞ୍ଚଳରେ ବିଶେଷ କରି ଦେଖିବେ ଧାନ, ମାଣ୍ଡିଆ, ମକା, ବିରି, ଅଳସୀ ଏ ପ୍ରକାର ସବୁ ଫସଲ କରନ୍ତି ଚାଷୀମାନେ। ତା ସହିତ ପନିପରିବା ବି କରନ୍ତି, ଯେଭଳି ସ୍ପାଇସେସ ଜାତୀୟ ଯୋଉଟା କୁହନ୍ତି ଆମର ମସଲା ଜାତୀୟ ଫସଲ ବି ଆମ କୋରାପୁଟ ଅଞ୍ଚଳରେ କରାଯାଏ।
2: ନିଶ୍ଚିତ ଭାବରେ ଆପଣ ବହୁତ ସୁନ୍ଦର ବୁଝେଇ ଦେଲେ ଖରିଫ ଚାଷ କହିଲେ ଆମେ କଣ ବୁଝିବା। ତାହେଲେ ଦେଖନ୍ତୁ ସାର୍, ଯଦି ଜଣେ ଖରିଫ ଚାଷ କରୁଛି ଜଣେ ରବି ଚାଷ କରୁଛି, କେଉଁ ଚାଷଟା ଆମ ପାଇଁ ଅଧିକା ଲାଭଦାୟକ ହେଇପାରିବ?
3: ଆପଣ ଦେଖିବାକୁ ଗଲେ ଖରିଫରେ କଣ ବେଶୀ ଅଞ୍ଚଳ ବର୍ଷା ଉପରେ ନିର୍ଭର କରିକି ଚାଷ କରାଯାଏ, ଆଉ ରବି ଋତୁରେ ଯୋଉଠି ଜଳସେଚିତ ହୋଇଥାଏ ଜଳସେଚନର ସୁବିଧା ରହେ ସେଇ ଅଞ୍ଚଳରେ ଚାଷୀମାନେ ଚାଷ କରନ୍ତି। ଦୁଇଟା ଗୋଟେ ଯଦି ଆମେ ଫରକ ଦେଖିବା, ରବି ଋତୁରେ ଯୋଉ ଚାଷ କରାଯାଏ ସେଠି ଅଧିକ ଲାଭବାନ ହୋଇଥାନ୍ତି, କିନ୍ତୁ ଆମର କୋରାପୁଟ ଅଞ୍ଚଳରେ ଦେଖିବା ଖରିଫ ଋତୁରେ ବହୁତ ଚାଷୀ ସେମାନେ ଚାଷ କରିଥାନ୍ତି ଅଞ୍ଚଳ, ଯୋଉଟାକି ଏ ଅଞ୍ଚଳରେ କଣ ଆମର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଉ ଆସେ ସେଇ ସମୟରେ ବର୍ଷା ହୁଏ, ଆଉ ଜଳସେଚନ ଉପରେ ନିର୍ଭର କରନ୍ତିନି ଚାଷୀମାନେ, ଆଉ ଏଥିରେ ଖର୍ଚ୍ଚ ବି କମ୍ ହୋଇଥାଏ, କିନ୍ତୁ ଅମଳ ରବି ଋତୁ ଅପେକ୍ଷା କମ୍ ହୋଇଥାଏ। କାରଣ ବର୍ଷା ଋତୁରେ କଣ ହବ, ଯେତେବେଳେ ଆମର ବିଭିନ୍ନ ପ୍ରକାର ଫସଲର ଫୁଲ ଫୁଟେ ଆଉ ଯେତେବେଳେ ତାହା ପ୍ରଜନନ ଅବସ୍ଥାକୁ ଆସିଥାଏ, ତ ସେ ସମୟରେ ଯେତେବେଳେ ବର୍ଷା ହେଇଯାଏ ସେଥିରେ କଣ ଅଧିକ ପରିମାଣର ଅମଳ ହେଇନଥାଏ। ତା ସହିତ ଆପଣ ଦେଖିବେ ବର୍ଷା ଋତୁକୁ ଆମେ ଜଳସେଚନ ଠିକ ଭାବେ କରିପାରୁନାହୁଁ, ଯେତିକି ବେଳେ ଦରକାର ଆମକୁ ପାଣି ଦରକାର ସେ ସମୟରେ ବର୍ଷା ହେଇଥାଇପାରେ, ଥରେ ଥରେ ବର୍ଷା ନ ହୋଇପାରେ ମଧ୍ୟ, ଯଦ୍ୱାରା କି ଫସଲ ଠିକ ଭାବେ ବଢିପାରେ ନାହିଁ, ଆଉ ଅଧିକ ପାଣି ହେଇଗଲେ ବି ନଷ୍ଟ ହେଇଯାଏ, କମ୍ ପାଣି ହେଲେ ବି ମରୁଡ଼ିର ସମ୍ଭାବନା ରହିଥାଏ, ଯୋଉଟାକି ଆମେ କଣ୍ଟ୍ରୋଲ କରିନଥାଉ ନିଜ ଅକ୍ତିଆରରେ ରଖିନଥାଉ ଜଳସେଚନର। କିନ୍ତୁ ରବି ଋତୁରେ ଆମେ କଣ ଆମ ହାତରେ ଜଳସେଚନ କରିବାର ସୁବିଧାଟା ରହିଥାଏ, ଯୋଉଟାକି ଚାଷୀ ଯେତେବେଳେ ତାର ଆର୍ଦ୍ରତା ଦରକାର ମାଟିର ଫସଲକୁ ପାଣି ଦରକାର ସେ ଠିକ ସମୟରେ ଦେଏ, ଯୋଉ ସମୟରେ ଦରକାର ନାହିଁ ସେ ପାଣିକି ଅଟକାଇକି ରଖିଥାଏ, ଯୋଉଦ୍ୱାରା କି ଫସଲ ନଷ୍ଟ ହୁଏ ନାହିଁ। ଯେଭଳି କହିଲି ବର୍ଷା ଦିନରେ ଆପଣ ଦେଖିବେ ଖରିଫ ଋତୁରେ ଫୁଲ ବାହାରିଲା ବେଳକୁ ବର୍ଷା ହବ ବୋଲେ ତାର ଯୋଉଟାକି ପ୍ରଜନନ ହୁଏ ତାହା ନଷ୍ଟ ହୋଇଥାଏ, କିନ୍ତୁ ରବି ଋତୁରେ ତାହା ହୁଏ ନାହିଁ, ଯଦ୍ୱାରା କି ଅଧିକ ଅମଳ ପାଇଥାନ୍ତି ଚାଷୀମାନେ। ଆଉ ଦେଖିବେ ବର୍ଷା ଦିନରେ ରୋଗ ପୋକ ଇତ୍ୟାଦି ଫସଲକୁ ଲାଗିଥାଏ, କାରଣ କଣ୍ଟିନ୍ୟୁ 4-5 ଦିନ ମେଘ ରହେ ସେତେବେଳେ କଣ ପୋକ ଆଟାକ୍ କରିଥାଏ ଫସଲ ଗୁଡିକୁ, କିନ୍ତୁ ରବି ଋତୁରେ ବହୁତ କମ୍ ସେ ରୋଗ ପୋକ ଫସଲକୁ ଆକ୍ରମଣ।

0: କରିଥାଏ। ବିଶେଷ କରି ଦେଖିଲେ ରବି ଋତୁ ଆଉ ଖରିଫ ଋତୁକୁ ଯଦି ଆମେ ତଫାତ ଦେଖିବା, ରବି ଋତୁରେ ଚାଷୀମାନେ ଟିକେ ଅଧିକ ଅମଳ ପାଇଥାନ୍ତି।
1: ନିଶ୍ଚିତ ସାର, ବହୁତ ସୁନ୍ଦର। ତାହେଲେ ଦେଖନ୍ତୁ ସାର, ବର୍ତ୍ତମାନ ତ ରବି ଚାଷ ସରି ଆସିଲାଣି, ଏବେ ଚାଷୀ ଭାଇମାନେ ବା ଚାଷୀ ଭାଇ ଭଉଣୀମାନେ ଖରିଫ ଚାଷ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରୁଛନ୍ତି, ସେମାନେ ନିଜକୁ ନିଜେ କିପରି ପ୍ରସ୍ତୁତ କରିବା ଦରକାର ଖରିଫ ଚାଷ ପାଇଁ?
0: ଖରିଫ ଚାଷୀ ପାଇଁ ପ୍ରସ୍ତୁତ କରେ, ବର୍ତ୍ତମାନ କଣ, ଆଗରୁ ମୁଁ ଯେଭଳି କହୁଥିଲି ଯେ ଆଗରୁ ଠିକ ସମୟରେ ବର୍ଷା ହଉଥିଲା, ଠିକ ସମୟରେ ଫସଲ ଲୋକମାନେ ଚାହୁଁଥିଲେ ଆଉ ନିଜେ ନିଜେ ବିହନ ରଖୁଥିଲେ, ଯୋଉଟାକି ସେମାନେ ଠିକ ସମୟରେ ବ୍ୟବହାର କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ସମୟ ଏଭଳି ଆସିଛି, ଚାଷୀମାନେ ସମ୍ପୂର୍ଣ୍ଣ ଭାବେ ବିହନ ପାଇଁ ସରକାରଙ୍କ ଉପରେ ନିର୍ଭର କରୁଛନ୍ତି, ନହେଲେ ତ ପ୍ରାଇଭେଟ ଦୋକାନ ଯୋଉଟାକି ବିହନ ବିକୁଛନ୍ତି ସେମାନଙ୍କ ଉପରେ ନିର୍ଭର କରିଥାଉଛନ୍ତି, କିନ୍ତୁ ସେ ବିହନ ଠିକ କି ନାହିଁ ସେମାନେ ନିଜେ ବି ଜାଣି ନଥାଉଛନ୍ତି। ଗୋଟେ ହେଲା ବିହନକୁ ସେମାନେ ଠିକ ଭାବେ କୋଉଠୁ ପାଇବେ ସେ ବିଷୟରେ ଜାଣିବାକୁ ପଡିବ, ତା ସହିତ ସେଇଟା ସୁସ୍ଥ ବିହନ ହେଇଥିବା ଦରକାର ଆଉ ସେଇଟା ଅମଳକ୍ଷମ, ଅଧିକ ଅମଳକ୍ଷମ ବି ବିହନ ହେଇଥିବା ଦରକାର, ସେ ଉପରେ ସେମାନେ ଚିନ୍ତା କରିବେ। ଯେଭଳି କି ଆମ ଓଡ଼ିଶା ସରକାରଙ୍କ ତରଫରୁ ଅକ୍ଷୟ ତୃତୀୟା ଦିନ ଠାରୁ ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଭଲ ବିହନ ବଣ୍ଟନ କରାଯାଉଛି, ତ ଚାଷୀମାନେ ସେଇଟାକୁ ପଇସା ଦେଇକି ସେମାନେ କିଣିପାରିବେ। ତା ସହିତ ଆମ ସରକାର ବି ସେମାନଙ୍କ ପାଇଁ ସବସିଡିର ବ୍ୟବସ୍ଥା କରିଛନ୍ତି ମଧ୍ୟ, ସେଥିରେ ବି ସେମାନେ ବିହନ କରିପାରିବେ। ଦ୍ୱିତୀୟ ଜିନିଷ ଆସିବ ଆପଣଙ୍କର ଜମି, ଜମି ଦେଖିବେ ଆଗରୁ କଣ ହଉଥିଲା, ଖରା ଦିନରେ କିଛି କିଛି ବର୍ଷା ହେଇଯାଉଥିଲା, ସେତେବେଳେ ଚାଷୀମାନେ ଖରାଟିଆ ଚାଷ କରୁଥିଲେ, ଯଦ୍ୱାରା କି ଚାଷ କରିବା ଦ୍ୱାରା ସେଥିରେ ଯୋଉଟା ଅଦରକାରୀ ବୋଲେକି ଆମର ଫସଲକୁ ନଷ୍ଟ କରୁଥିବା ଜୀବାଣୁ ଗୁଡିକ ରହିଥାଏ, ସେଗୁଡ଼ ନଷ୍ଟ ହେଇଯାଉଥିଲେ ଖରାରେ। କିନ୍ତୁ ବର୍ତ୍ତମାନ ଦେଖିବେ ଚାଷୀମାନେ ଗାଈ ଏଗୁଡିକ, ବଳଦ ଏଗୁଡିକ, ପୋଢ଼ ଏମାନଙ୍କୁ ବର୍ତ୍ତମାନ ରଖିବାକୁ ନାରାଜ ଅଛନ୍ତି, ଟ୍ରାକ୍ଟର ଏସବୁର ବ୍ୟବସ୍ଥା ଅଛି ବୋଲି ସେମାନେ ଛାଡି ଦଉଛନ୍ତି। ସେତେବେଳେ ଟିକେ ବର୍ଷା ହେଲେ ନେଇକି ଚାଷ କରିଦଉଥିଲେ ଆଉ ଆଗକୁ ଯୋଉଟା ଆମ ଖରିଫ ଋତୁ ଆସିଲା ବେଳକୁ ସେମାନେ ଠିକ ସମୟରେ ପଲ୍ଲା ପକେଇ ପାରୁଥିଲେ, କିନ୍ତୁ ସେ ସବୁ ଜିନିଷ ସେମାନେ ବର୍ତ୍ତମାନ ଛାଡି ଦେଲେନି। କିନ୍ତୁ ମୁଁ ଚାଷୀମାନଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ପୁଣି ଆମର ଯୋଉଟାକ ଗାଈ ଗୋରୁ ଏସବୁ ସବୁ ଜିନିଷ ଅଛନ୍ତି ସେମାନଙ୍କୁ ଆମେ ପାଳନ କରିବା, ଯଦ୍ୱାରା କି ଚାଷ ପାଇଁ ଆମେ ତାକୁ ବ୍ୟବହାର କରିବା, ଟ୍ରାକ୍ଟର ଚାଷ କରିବା, ତା ସହିତ ମଧ୍ୟ ଆମର ପଶୁ ଯଦି ଆମ ପାଖରେ ରହିଲା ସେଥିରୁ ଆମେ ଗୋବର ଖତ ପାଇପାରିବା, ଆଉ ଆଜିକାଲି ଦରକାର ପଡିଲାନି ଆମକୁ ବହୁତ ଗୋବର ଖତ, ଆମେ ଦିନକୁ ଦିନ ଛାଡି ଦେଉଛେ ସେଇଟା। ଦେଖିବେ ଏ ବର୍ଷ ଆମର ଭାରତ ସରକାରଙ୍କ ତରଫରୁ, ଓଡ଼ିଶା ସରକାରଙ୍କ ତରଫରୁ ମିନିଷ୍ଟର ମାନେ ଯୋଉଟାକି ଆମର କୃଷି ମିନିଷ୍ଟର ମାନେ ଦୁଇ ଜଣ ଆଗ କହିଲେଣି ଯେ ଏ ବର୍ଷ ଚାଷୀମାନଙ୍କୁ ରାସାୟନିକ ସାର ମିଳିବାଟା ବହୁତ କଷ୍ଟ ହବ, ଯଦ୍ୱାରା କି ଚାଷୀମାନେ ଏ ବର୍ଷ ଜୈବିକ ଉପାୟରେ ଚାଷ କରିବା ନିହାତି ଦରକାର ଅଛି। ତ ସେମାନେ ଚେଷ୍ଟା କରିବା କଥା ଯେ ଆମେ କିଭଳି ଭାବେ ଗୃହପାଳିତ ପଶୁମାନଙ୍କୁ ଆମେ ରଖିବୁ, ସେଥିରେ ଗୋବର ବ୍ୟବହାର କରିକି ଜୈବିକ ଉପାୟରେ ଚାଷ କରିବୁ। ଦ୍ୱିତୀୟ ଆମ ଗୋଟେ ହେଲା ସାର ହେଲା, ଗୋଟେ ହେଲା ବିହନ ହେଲା, ତାପରେ ତୃତୀୟ ହେଲା ଆମେ କୋଉ ପ୍ରକାର ବିହନ ବ୍ୟବହାର କରିବା। କାରଣ ଏ ବର୍ଷ ଯାହା ଜଣାପଡୁଛି ଯେ ଏଲିନୋ ବୋଲିକି ଗୋଟେ ଯେମିତି ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ଯେଭଳି ଆସେ ସେଟାକୁ ପ୍ରଭାବିତ କରେ ଏଲିନୋ ଗୋଟେ, ସେ ଏଲିନୋ କଣ, ଯାହା ଆମର ଭାରତୀୟ ପାଣିପାଗ ବିଶେଷଜ୍ଞ ମାନେ କହୁଛନ୍ତି ଏ ବର୍ଷ ବର୍ଷା କମ୍ ହେବ, ସ୍ୱଳ୍ପ ବର୍ଷା ରହିବ, ସେଥିପାଇଁ ବୋଲିକି ସରକାର ସବୁବେଳେ କହୁଛନ୍ତି ଯେ ଆମେ ସ୍ୱଳ୍ପ ଆବାଦୀ ବିହନ କିମ୍ବା ମଧ୍ୟମ ଆବାଦୀ ବିହନ ବ୍ୟବହାର କରିବା। ତା ସହିତ ଦେଖିବେ ଆମେ ଧାନ, ମାଣ୍ଡିଆ, ମକା, ମୁଗ, ବିରି, ତୁଆ, କାଙ୍ଗୁ ଏଭଳି ଯୋଉ ଫସଲ ସବୁ ଚାଷୀମାନେ କରିବେ, ଦେଖିବେ ସେମାନେ କିଭଳି ଭାବରେ କମ୍ ଆବାଦୀ ବିହନ ବ୍ୟବହାର କରିବେ, ଯଦ୍ୱାରା କି ବର୍ଷା କମ୍ ହେଲେ ମଧ୍ୟ ସେମାନେ ଫସଲ ଠିକ ସମୟରେ ପାଇପାରିବେ, ତ ଏଭଳି ଭାବେ ସେମାନେ ପ୍ରସ୍ତୁତ ରହିବେ। ତା ସହିତ ଆପଣ ଦେଖିବେ ସରକାର ମଧ୍ୟ ଯଦି ମରୁଡି ହୁଏ ସେଥିପାଇଁ ବୋଲିକି ପ୍ରଧାନମନ୍ତ୍ରୀ ଫସଲ ବୀମା ମଧ୍ୟ ଯୋଜନା ସରକାର କରିଛନ୍ତି, ଯୋଉଟାକି ଚାଷୀର ଫସଲ ନଷ୍ଟ ହେଲେ ମଧ୍ୟ ଯଦି ସେ ଜଣେ ଫସଲ ବୀମା କରିଥିବ, ଯେଭଳି ଆମ ନିଜ ପାଇଁ ବୋଲିକି ଆମେ LIC ଭଳି ବିଭିନ୍ନ ବୀମା କରୁଛେ, କିଏ କାହାର ଦେହ ଖରାପ ହେଲା କିମ୍ବା ହେଲ୍ଥ ଇନ୍ସୁରାନ୍ସ କରୁଛେ, ସେତେବେଳେ କଣ ସରକାରଙ୍କ ତରଫରୁ ଆମକୁ ପଇସା ମିଳିଯାଉଛି, ସେଭଳି ଯଦି ଆମେ ଫସଲକୁ ମଧ୍ୟ ଆମେ ବୀମା କରିବା ତାହେଲେ ଆମର ଫସଲ ନଷ୍ଟ ହେଲେ ମଧ୍ୟ ଆମେ ପାଇପାରିବା। ସେଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ, କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରହିଛି, ସେଥିପାଇଁ ସମ୍ପୂର୍ଣ୍ଣ ଭାବେ 100% ମାଗଣାରେ ଚାଷୀମାନେ ବୀମା ପଞ୍ଜୀକୃତ କରିପାରିବେ, ସେଥିପାଇଁ ବୋଲିକି ଚାଷୀଙ୍କୁ କୃଷକ ଓଡ଼ିଶାରେ ପଞ୍ଜୀକୃତ କରିବାକୁ ପଡିବ।

0: ତା ଆଗରୁ ଏଇଟା ବି କରିପାରିବେ ଖରିଫ ଋତୁ ପାଇଁ ବୋଲିକି। ତା ସହିତ ଆପଣ ଦେଖିବେ ସରକାରଙ୍କ ତରଫରୁ ଏମଏସପି ବି ଏ ବର୍ଷ ଘୋଷଣା କରାଯାଇଛି, ଯୋଉଟାକି ମିନିମମ ସପୋର୍ଟ ପ୍ରାଇସ ବୋଲି କୁହାଯାଏ ଧାନ ପାଇଁ। ସେଭଳି ମକା ପାଇଁ ତ ହୋଇଛି, ଧାନ ପାଇଁ ସରକାର ଡିକ୍ଲେୟାର କରୁଛନ୍ତି, ମୁଗ ପାଇଁ ବାଦାମ ପାଇଁ ସେଭଳି ଡିକ୍ଲେୟାର କରୁଛନ୍ତି। ଗତ ବର୍ଷ ଅପେକ୍ଷା ଆହୁରି 72 ଟଙ୍କା ଗୋଟେ କ୍ୱିଣ୍ଟାଲକୁ ସରକାର ଡିକ୍ଲେୟାର କରୁଛନ୍ତି।
1: ନିଶ୍ଚିତ ଭାବରେ ବହୁତ ସୁନ୍ଦର ସାର୍ ଆପଣ କହିଦେଲେ କି ଆମେ ଖରିଫ ଚାଷ ପାଇଁ କିପରି ନିଜକୁ ପ୍ରସ୍ତୁତ କରିବା, ତା ସହ ସରକାର କ'ଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି, କ'ଣ କ'ଣ ଯୋଜନା ରହିଛି, ବହୁତ ସୁନ୍ଦର ଭାବରେ ବୁଝାଇ ଦେଲେ। ଦେଖନ୍ତୁ ତାହେଲେ ଆମ ଅଞ୍ଚଳ ପାଇଁ ଆମେ ଖରିଫ ଚାଷ ପାଇଁ ତ ପ୍ରସ୍ତୁତ କିପରି ରହିବା ଆପଣ କହିଦେଲେ, କ'ଣ କ'ଣ ଆମେ ଚାଷ କଲେ ଆମ ଅଞ୍ଚଳ ପାଇଁ ବହୁତ ଭଲ ରହିବ?
0: ଚାଷ ତ ଯାହା ହେଲେ ଆମର ଯୋଉଟାକି ତଳୁଆ ଜମି ରହିଛି, ତଳୁଆ ଜମି ଅର୍ଥ ଧାନ ଜମି, ପାଣି ଯୋଉଠି ଜମେ ସେ ଜମି ଗୁଡିକରେ ଆମେ ଧାନ ଫସଲ କରିବା। ଆଉ ମଧ୍ୟମ ଧରଣ ଯାହା ଜମି ଅଛି ସେଥିରେ ଆପଣ ଦେଖିବେ ମକା ଚାଷ କରିପାରିବେ, ବିରି ଚାଷ କରିପାରିବେ, ମାଣ୍ଡିଆ ଚାଷ, ସୁଆ, କାଙ୍ଗୁ ଏ ଚାଷ କରିପାରିବେ, ଯଦ୍ୱାରା କି ତା ସହିତ ଆପଣ ଦେଖିବେ ଚିନାବାଦାମ ଚାଷ ଦିନକୁ ଦିନ ଆମକୁ ଦରକାର ପଡୁଛି, ତେଲର ଇଏ ବଢିଯାଉଛି, ମଧ୍ୟ ରେଟ୍ ବଢିଯାଉଛି, ତାକୁ ଆମେ ଯଦି ଚିନାବାଦାମ ଅଧିକ କରିପାରିବା। ସେଭଳି ଆମର ଦେଖିବେ ଆମ ଅଞ୍ଚଳର ଶିମିଳିଗୁଡା, ପଟ୍ଟାଙ୍ଗୀ, କୋରାପୁଟ ଯୋଉଟାକି ଉଚ୍ଚ ଅଞ୍ଚଳ ରହିଛି ସେ ଅଞ୍ଚଳ ଗୁଡିକରେ ଆମେ ମସଲା ଜାତୀୟ ଚାଷ କରିପାରିବା, ଯେଉଁଥିପାଇଁ କି ଅଦା, ହଳଦୀ, ମର୍ଚ ଏଗୁଡିକ ବି ଚାଷ କରିବା।
1: ନିଶ୍ଚିତ ଭାବରେ ତାହେଲେ ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଆପଣ ଖରିଫ ଚାଷ କ'ଣ ବହୁତ ସୁନ୍ଦର ଭାବରେ ବୁଝାଇ ଦେଲେ। ସଂକ୍ଷେପରେ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ସଂକ୍ଷେପରେ ମୁଁ ତ ବାର୍ତ୍ତା ଦେବି ଚାଷୀ ଭାଇ ମାନଙ୍କୁ, ବିଶେଷ କରିକି ଆମେ ଯୋ ରାସାୟନିକ ସାର ପଛରେ ଗୋଡେଇଛେ, ଆଉ ଦେଖିବେ ଆପଣ ହାଇବ୍ରିଡ ବିହନ ପଛରେ ଗୋଡେଇଛେ, ଏହାକୁ ଆମେ ଧୀରେ ଧୀରେ କମ କରିବାକୁ ଚାହିଁବା। ଆମେ ଜୈବିକ ଉପାୟରେ ଚାଷ କରିବାକୁ ଚାହିଁବା, ଜୈବିକ ସହିତ କିଛି କେମିକାଲ ଯୋଉଟାକି ରାସାୟନିକ ସାର ବି ଆମେ ବ୍ୟବହାର କରିପାରିବା, କିନ୍ତୁ ଆମେ ସବୁବେଳେ ରାସାୟନିକ ସାର ଉପରେ ନିର୍ଭର କରିବାନି। ଯଦ୍ୱାରା କି ଆପଣ ଏ ବର୍ଷ ଅନୁଭବ କରିବେ, ଗତ ବର୍ଷ ବି ଚାଷୀମାନେ ଅନୁଭବ କରୁଛନ୍ତି ଯେ ଆମର ରାସାୟନିକ ସାର ଧୀରେ ଧୀରେ କମିବାକୁ ଯାଉଛି, ଆଉ ଏ ବର୍ଷ ସମ୍ପୂର୍ଣ୍ଣ ଭାବେ କମିଯିବ। କାରଣ ଆମର ମଧ୍ୟପ୍ରାଚ୍ୟରେ ଯୋଉ ଯୁଦ୍ଧ ଚାଲିଛି ସେଥିରୁ ଆମର ର ମେଟେରିଆଲ୍ସ ସାର ପାଇଁ ଯୋଉଟାକି କେମିକାଲ ସାର ପାଇଁ ଯୋଉଟାକି ଆସେ ସେଥିରୁ, ଯେମିତି ପଟାସ ବାହାର ଦେଶରୁ ଆସେ, ଯୋଉଟାକି ଏ ବର୍ଷ ଆସିବାଟା ବହୁତ କଷ୍ଟ ହେଇପାରିବ। ସେଥିପାଇଁ ଆମ ଭାରତ ସରକାର ରାସାୟନିକ ସାର କମ୍ ବ୍ୟବହାର କରିକି ଜୈବିକ ସାର ବ୍ୟବହାର କରିବାକୁ କହୁଛନ୍ତି, ସେଇଟା ଗୋଟେ। ଦ୍ୱିତୀୟ ଜିନିଷ ହେଲା ଦିନକୁ ଦିନ ଯେତେବେଳେ ଆମେ ହାଇବ୍ରିଡ ବିହନ ବ୍ୟବହାର କରିବା ସେତେବେଳେ ଆମକୁ ବେଶୀ ରାସାୟନିକ ସାର ତାପରେ ରାସାୟନିକ ଔଷଧ ବ୍ୟବହାର କରିବାକୁ ପଡିବ, ନହେଲେ ଆମର ଅମଳ ଆସିବନି। କିନ୍ତୁ ଆମେ ଯଦି ଦେଶୀ ପ୍ରଣାଳୀରେ ଚାଷ କରିବା, ଆଉ ଟ୍ରେଡିସନାଲ ଭେରାଇଟି ଦେଶୀ ଭେରାଇଟି ଯୋଉଟାକ ଦେଶୀ ଜାତୀୟ ଯୋଉଟାକ ରହିଛି ବିହନ ତାକୁ ଆମେ ବ୍ୟବହାର କରିବା, ତାହେଲେ କଣ ଆମର ଦେହ ପାଇଁ ସେଟା ଭଲ ରହିବ, ଆମର ଲାଭଲିହୁଡ ଯୋଉଟାକି ଆମର ଜୀବନ ଜୀବିକା ପାଇଁ କି ଭଲ ରହିବ, ଆଉ ଭଲ ପ୍ରାଇସ ବି ଆମର ଦେଖିବେ ବିଶ୍ୱ ବଜାରରେ ରହିଛି। ଜୈବିକ ଚାଷ କଲେ ସେଥିରୁ ଯାହା ଉତ୍ପାଦନ ଆସିବ ଅଧିକ ଦାମରେ ବି ସେଟାକ ବିକ୍ରି ହେବ। ମୁଁ ଚାଷୀକି ଅନୁରୋଧ କରୁଛି ତ ସେମାନେ କମ୍ ରାସାୟନିକ ସାର ବ୍ୟବହାର କରିବେ, ଆଉ ଜୈବିକ ଉପାୟରେ ଚାଷ କରିବେ, ଆଉ ଦେଶୀ ବିହନକୁ ବ୍ୟବହାର କରିବେ, ଅର୍ ସାର୍ଟିଫାଇଡ୍ ବିହନକୁ ବି ବ୍ୟବହାର, ପ୍ରାମାଣିକ ବିହନକୁ ବ୍ୟବହାର କରିବେ। ହାଇବ୍ରିଡ୍ ବିହନ ବ୍ୟବହାର କରିବା ପାଇଁ ମୁଁ ଟିକେ ସେମାନଙ୍କୁ ମନା କରୁଛି, ଆଉ ଚେଷ୍ଟା କରୁଛି ସେମାନେ ଏଇଭଳି ଚାଷ କରିବେ ଆଉ ଆଗକୁ ବି ବଢିପାରିବେ।
1: ନିଶ୍ଚିତ ଭାବରେ ସାର୍ ଆପଣ ବହୁତ ସୁନ୍ଦର ଭାବରେ ବୁଝାଇ ଦେଲେ ଖରିଫ ଚାଷ ପାଇଁ ଆମେ କିପରି ପ୍ରସ୍ତୁତ ରହିବା ଦରକାର, ସରକାରଙ୍କର ବିଭିନ୍ନ ପ୍ରକାର ପଦକ୍ଷେପ। ମୁଁ ତ ମୋ ନିଜକୁ ପ୍ରସ୍ତୁତ କରିସାରିଛି ଖରିଫ ଚାଷ ପାଇଁ, ଏବଂ ଆଶା କରୁଛି ଆପଣଙ୍କ କଥାରୁ ଆମ ଚାଷୀ ଭାଇ ଭଉଣୀମାନେ ମଧ୍ୟ ନିଜକୁ ନିଜେ ପ୍ରସ୍ତୁତ କରିଥିବେ। ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ହଇ ଆଜ୍ଞା, ବଢ଼ିଆ ଏକା ବୁଝେଇଛନ୍ତି ଖରିଫ ଚାଷ କ'ଣ, ରବି ଚାଷ କ'ଣ। କହିଲା ଭଳିଆ ଜଣେ ଯଦି ଫାଷ୍ଟରେ ଷ୍ଟାର୍ଟ କରିବ ଚାଷ କ'ଣ ବୋଲି, ଏମିତି ଗୋଟେ କଥାବାର୍ତ୍ତା, ଏମିତି ଗୋଟେ ଆଲୋଚନା ଏକା ଲୋଡ଼ା।
3: ହଇ ସତ କଥା କି ନାଇଁ?
2: ଆଉ
3: ହେଲେ ଶିଖିଲ ତ ଏଥର, ଏବେ ଆରମ୍ଭ କରିବ କି ନାଇଁ ଖରିଫ ଚାଷ?
2: ଶିଖିଲୁ, ଆହୁରି ଆରମ୍ଭ କରିବୁ ନା ଆଉ। ଆହୁରି କେଡ଼େ ସୁନ୍ଦର, ସରକାରଙ୍କର କ'ଣ କ'ଣ ସୁବିଧା ସୁଯୋଗ ଅଛି, କ'ଣ କ'ଣ ସବୁ ପଦକ୍ଷେପ ନେବାର, ସବୁଯାକ ଗୋଟେ ଗୋଟେ କରିକି ତମେ ପଚାରିବାକୁ ତାଙ୍କେ କହିବାକୁ, ବଢ଼ିଆ ହେଇଛି। ନାଇଁ ଏବେ ଯେମିତି ଶୁଣିଲି ସେମିତି ଏକା ଆରମ୍ଭ କରିବି।
3: ହଇ ଯେ ଖାଲି ଏମିତି ଏକା କଥା ହଉଥିବା କି, ଟିକେ ଚିମ୍ରା ଚିମ୍ରା ଲାଗୁ ନାଇଁ କି?
2: ହଇ ଆଇଲାଠୁ ତ ଖାଲି କଥା ଏକା ହଉଛୁ। ଚାଲ ଗୀତ ଗୋଟେ ଆଜି ମୁଇଁ ତମକୁ ଶୁଣେଇବି, ଶୁଣିବା ଚାଲ।
3: ହଇ ହଇ ଚାଲ ଚାଲ।

0: କେତେ ବଢିଆ ଥିଲା ନିକି ଗୀତ,
1: ଆଉ ଭଲ ଲାଗିଲା ନା?
0: ଭଲ ଲାଗିଲା ଯେ ତମେ ଏମିତି ଏମିତି ଠକି ଦବ ନା କଣ, ଖାଲି ଗୀତ ଏକା ଶୁଣେଇକିନା ଆଉ କିଛି ଆଣିନ କି?
1: ନାଇଁ ନାଇଁ ନାଇଁ ଆଣିଛି ନା, ଗୀତ ତ କହିଲା ଭଳିଆ ମନ ହାଲକା କରିବା, ତାର ସହିତରେ ଆମର ଆଜିର ଚାଷୀରେ ଆମର ଗୋଟେ ଚାଷୀ ଭାଇଙ୍କର କଥାବାର୍ତ୍ତା ଗୋଟେ ଆଣିଛି ଏକା, ସେଟା ଆଉ ନ ଶୁଣିଲେ ହବ କି?
0: ଆମର ଚାଷୀ ଜଣ କଣ କହିଛନ୍ତି ଶୁଣିବା?
1: ଶୁଣିଦବା, କହିଲା ଭଳିଆ ତାଙ୍କର କାର୍ଯ୍ୟକ୍ରମ ଆଉ ତାଙ୍କର ମୁହଁରୁ ପଦେ ଶୁଣିଲେ ଏକା କାର୍ଯ୍ୟକ୍ରମ ପୁରା ହବ, ଚାଲ ଶୁଣିବା।
0: ଚାଲ ଚାଲ
2: ଭାଇ, ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ, ପ୍ରଥମେ ନିଜର ଟିକେ ପରିଚୟ ଦବ।
3: ମୋ ନାଁ ପ୍ରହ୍ଲାଦ ଭିମିରି, ଗ୍ରାମ କଞ୍ଜେଇ, ଫର୍ଷ୍ଟ ଡଙ୍ଗର ଛିଞ୍ଚି, ବ୍ଲକ ଜୟପୁର।
2: ଭାଇ କେବେଠୁ ଚାଷ କରୁଛ?
3: ଚାଷ କରବାଟା ପ୍ରାୟ 10 ବର୍ଷ ହେଇଗଲା।
2: ଘରେ ଆଉ ସବୁ କିଏ କରୁଛନ୍ତି ନା ତମେ କରୁଛ?
3: ଆମେ ତିନି ଭାଇ ସମସ୍ତେ କରୁଥିଲୁ, ଗୋଟେ ଜାଗାରେ କରୁଥିଲୁ, ଏବେ ସମସ୍ତେ ଅଲଗା ଅଲଗା ଟିକେ ଟିକେ କରୁଛନ୍ତି।
2: ହେଲେ ବି ତମେ କରୁଛ ଯେତିକି, କେତେ ଜାଗାରେ କରୁଛ ଭାଇ?
3: ମୁଁ ଆଉ ବେଶୀ କରୁ ନାହିଁ ମ୍ୟାଡମ, ଖାଲି 2 ଏକର ଖଣ୍ଡେ କରୁଛି, ନିଜ ଜମି 1 ଏକର, ଆଉ ଗୋଟେ ବାଗ ଚାଷ କରୁଛି 1 ଏକର, 2 ଏକର ଠୁ ଆଉ ବେଶୀ କରୁନି।
2: ଆଚ୍ଛା, ହେଲେ ଭାଇ ଟମାଟୋ ଯଦି ଏବେ ଲାଗିଛି କେମିତି କଣ ସେଟା, ପ୍ରଥମେ ଆମେ କେମିତି ଲଗେଇବା, କେମିତି ତାର ପ୍ରୋସେସ ଟିକେ କହିବେ ଭାଇ?
3: ଷ୍ଟାର୍ଟିଂରୁ ଆମର ବିହନ ଆଣିବାକୁ ପଡିବ ମ୍ୟାଡମ।
2: ଆଚ୍ଛା,
3: ବିହନ ଆଣି ସାରିଲା ପରେ ଆମେ ତଳି ପକାଇବାର ଅଛି, ତଳି ପକାଇ ସରିଲା ପରେ ଆମର ଚାରା ହବ, ଚାରା ଏଇ ସାରିଲା ପରେ ଆମର ତୋଷା ସରିଲା ପରେ ଆମେ ଗୋଟେ ଗୋଟେ କିନା କରି ଲଗାଇବାକୁ ପଡିବ, ଗୋଟେ ଗୋଟେ କରି ଲଗାଇବାକୁ ପଡିବ। ତାହେଲେ ଆମର ସାର ବି ଦିଆ ହବ, ଗ୍ରୋମର ଟିକେ ଦିଆ ହବ, ଗୋବର ଖତ ଟିକେ ଦିଆ ହବ।
2: ହେଲେ ଭାଇ ଦିଟା ଯାକ ସାର ୟୁଜ କରୁଛ କି, ମାନେ ଏଇଟା ବି ଜୈବିକ ବି ଆଉ ରାସାୟନିକ ବି?
3: ଅଳ୍ପ ଅଳ୍ପ, ବେଶୀ ବେଶୀ ନାଇଁ, ଅଳ୍ପ ଅଳ୍ପ ଦିଟା ଦିଆ ହଉଛି।
2: ହେଲେ ଭାଇ ପ୍ରଥମେ ଆମେ ଏବେ ତମେ ଯେମିତି କହିଲ ବିହନଟା ଲଗେଇଲା ପରେ କେତେ ଦିନ ପରେ ପ୍ରଥମ ଅମଳଟା ଆସିପାରିବ ଭାଇ?
3: ପାଖାପାଖି ଅମଳଟା ଆମର 2 ମାସରୁ ଆମର ଫୁଲ ଧରି ଖସି ଆରମ୍ଭ ଷ୍ଟାର୍ଟ ହବ, 3 ମାସରେ ଆମର ଅମଳ ପାଇପାରିବ।
2: ହେଲେ ତା ପାଇଁ ପାଣି କେମିତି ଦିଆ ହୁଏ ଭାଇ ଟମାଟୋ ପାଇଁ?
3: ପାଣି ଆମର ମଟର ପାଣିଟା ଆଜି କାଇଲେ ଆମର ଟମାଟୋ ସେତେ ପାଣି ଦରକାର ନାହିଁ ମ୍ୟାଡମ, ତାକୁ କାଲି ଟେକା ପାଣିରେ ଟିକେ ଟିକେ ନେଇ ହାତରେ ଦେଲେ ଟିକେ ଭଲ ରହିବ। ଆମ ମଟର ପାଣିଟା ଯଦି ଆମେ ୟୁଜ କଲେ ଗଛ ଟିକେ ପାଣି ଲାଗିଯିବ, ବେଶୀ ଟିକେ ରହିଯିବ ବୋଲେ ଗଛ ଜାଉଣିକି ମରିଯିବ, ସେଥିପାଇଁ ଆମ ଶୀତ ଦିନ ନେଇକି ଟିକେ ଥଣ୍ଡା ରହିବ ବୋଲି କାଲି ଟେକା ପାଣି ଟିକେ ଟିକେ ଦିଆ ହଉଛି।
2: ଆଚ୍ଛା ଆଚ୍ଛା, ତ ଶୀତ ଦିନ ପାଇଁ ଆଉ ଅଲଗା, ବର୍ଷା ଖରା ଦିନ ପାଇଁ ଅଲଗା ଥାଉଛି ନା, ମାନେ ଶୀତ ଦିନରେ ଟିକେ କମ ପାଣି ଦରକାର କରେ? ଆଚ୍ଛା,
3: ଆମ ଖରା ଦିନ ଟିକେ ଆଉ ବେଶୀ ପାଣି ଦରକାର, ଖରା ଦିନ ଆମର ଟିକେ ମାଟି ପୁରା ଟାଣ ଥିବ, ସେଥିପାଇଁ ଆମକୁ ମଟର ପାଣି ବି ଇଏ କରିବା ପାଇଁ ପଡୁଛି।
2: ହେଲେ ଭାଇ ରୋଗ ଯଦି କଣ ଲାଗୁଛି ଆଉ କଣ ଲାଗୁଛି ଟମାଟୋରେ, ଆଉ ସେଟାକୁ କେମିତି କଣ ପ୍ରତିକାର କରୁଛ ତାର?
3: ଟମାଟୋ ଆମର ଫୁଲ ଖସି ଦରବା ସମୟରେ ମ୍ୟାଡମ ଆମର ପୋକ ଲାଗିବେ, ଯୋଉ ଆମ ଏବେ ଆଜି ଯେମିତି ଖରା କରୁଛି ଏମିତି ପାଗ ବି ହବ, ମ୍ୟାଡମ ପାଗ ବି ହବ, ଆମର ବର୍ଷା ପାଗ ଯୋଉଟା ମେଘ ପାଗ ହବ ସେମିତି ଟାଇମରେ ଆମର ପୋକ ଲାଗବାକୁ ଆରମ୍ଭ ହେଇଯିବ, ପୋକ ଲାଗବା ପାଇଁ ଆରମ୍ଭ ହେଇଯିବାରୁ ଆମର ତାର ମେଡିସିନ ଯାକ ଆମର କିଣିକି ଆଣିକି ସ୍ପ୍ରେ କରିବାକୁ ପଡିବ ପୋକ ପାଇଁ ବୋଲି।
2: ଥଣ୍ଡା ହେଲେ ଏତେ ଲାଗୁନଥିବେ? ଥଣ୍ଡା ଯଦି ହବନି,
3: ଥଣ୍ଡା ଟାଇମରେ ସେତେ ପୋକ ନାହିଁ, ଖରା ଟାଇମରେ ବହୁତ ପୋକ।
2: ହେଲେ ଭାଇ ଥଣ୍ଡା ଦିନରେ ଆଉ ଖରା ଦିନର କି ବର୍ଷା ଦିନର ଟମାଟୋରେ ଟେଷ୍ଟରେ କିଛି ଅଲଗା ଡିଫରେନ୍ସ?

0: ଯାଉଛି କି ଭାଇ?
1: ହଁ ଥାଉଛି ଥାଉଛି ମ୍ୟାଡମ୍, ତ ଦିନ ଯେମିତି ପନିପରିବା ଟିକେ ଯେତିକି ଆମର ଯେତିକି ଭିଟାମିନ୍ ଥିବ,
0: ହଁ ହଁ
1: ଖରାର ଯେତେ ଟାଣ ଖରା ହଉଥିବ ବୋଲେ ସେତେ ଟିକେ ତାର ଗୋଟେ ଟେଷ୍ଟ ଅଲଗା ଥିବ, ତାର ଟିକେ ଭିଟାମିନ୍ ନଥିବ, ଆଉ ଶୀତ ଦିନର ଟିକେ ଭିଟାମିନ୍ ଥିବ।
0: ବିକ୍ରି ବଟା କେମିତି କଣ କରୁଛନ୍ତି ଭାଇ? ଆପଣଙ୍କର ଅମଳ ବାହାର କଲେ ଇଜିଲି ଯାଉଛି ନା ରଖୁଛନ୍ତି କେତେ ଦିନ ନା କଣ?
1: ଜମିରେ ଲଗେଇଛୁ ମ୍ୟାଡମ୍, ଆଜି ତୋଳିକି ସକାଳେ ବିକ୍ରି କରିପାରୁଛୁ।
0: ଆଚ୍ଛା, ମାନେ ସବୁ ବିକ୍ରି ହେଇଯାଉଛି?
1: ହେଇଯାଉଛି।
0: ଆଚ୍ଛା ଆଚ୍ଛା, ଛୋଟ ଛୋଟ ଟମାଟୋ ଯୋଉ ଥାଉଛି ଭାଇ, ତାର ଆଉ ବଡ ଟମାଟୋ, ବଡ ମାନେ ନର୍ମାଲ ସାଇଜ ଯୋଉଟା, ତାର କଣ ଡିଫରେନ୍ସ ଅଛି? ନା ଖାଲି ବିହନରେ ଡିଫରେନ୍ସ, ଆଉ ସବୁ ସେମ୍ କି ନା କଣ?
1: ଆମର ଛୋଟ ବଡ ଆମର ଯୋଉ ଟମାଟୋ ଗଛ ଯୋଉ ସବୁ ଗୋଟେ ସମାନ ନଥିବ ମ୍ୟାଡମ୍, କୋଉଟା ଫୁଲ ଧରୁଥିବ, କୋଉଟା ଖସି ହେଇଥିବ, କୋଉଟା ଟିକେ ବଡ ହେଇଥିବ, ଏମିତି ଚାଲିଥିବ। ଗୋଟେ ସାଙ୍ଗରେ ପଳିକିନା ଗୋଟେ ସାଙ୍ଗରେ ସରିଯିବ ନାହିଁ। ସେଟା ଆଜି ଆଜି ଗୋଟେ ଛୋଟ ପଡୁଥିଲା, ଗୋଟେ ବଡ ଥିଲା, ସେଟା କାଢିଲା ପରେ ବି ସେଟା ହେଇପାରିବ, ନହେଲେ ଗୋଟେ ସାଙ୍ଗରେ ହେଇପାରିବ।
0: ଠିକ ଅଛି ଭାଇ, ସମୟ ଦେଲେ ଆଉ ଟମାଟୋ ଚାଷ ବିଷୟରେ ଆମକୁ କହିଲେ, ଆଉ ଆଶା କରିବୁ କି ଯୋଉମାନେ ବି ଚାଷୀ ଭାଇ ମାନେ ଆମର ଟମାଟୋ ଚାଷ କରିବାକୁ ନୂଆରେ ଚାହୁଁଥିବେ, ସେମାନେ ଆପଣଙ୍କର କଥା ଶୁଣିକି ନିଶ୍ଚୟ ଆଗ୍ରହ କରିବେ ଟମାଟୋ କରିବା ପାଇଁ। ଟମାଟୋ ଗୋଟେ ଲାଭଦାୟକ ଚାଷ ବୋଲି ଆମେ କହିପାରିବା କି ଭାଇ?
1: ଟମାଟୋ ଠୁ ଆଉ ଲାଭ କୋଉଠି ନାହିଁ।
0: ଆଚ୍ଛା, ହଁ ହଁ
1: ଟମାଟୋ ନେଇକି ଆମର ଗଛ ଯେତେ ପରିଶ୍ରମ କରିବୁ ସେତେ ବଡ ଗଛ ହେଇପାରିବ।
0: ଆଚ୍ଛା ଆଚ୍ଛା, ହେଲେ ମିନିମମ କେତେ ଜାଗାରେ ଆମେ ଲଗେଇ ପାରିବା ଭାଇ ଟମାଟୋଟାକୁ?
1: ଆମର ମେନ୍ ଜିନିଷ ହଉଛି ମ୍ୟାଡମ୍, ଆମର ଟିକେ ପାଣି ସୁବିଧା ଥିବାର ଅଛି।
0: ଆଚ୍ଛା ଆଚ୍ଛା, ହଁ
1: ପାଖରେ ଟିକେ ପାଣି ଥିଲେନି, ଆମେ ଟିକେ ଦେଖିକିନା ଟିକେ ବେଶି ଟିକେ ଲଗାଇ ହବ, ପାଣି କମ ଥିବ ଟିକେ ଦୂରରୁ ବୋଲେ ବୁଣିକିନା ଆଣବାକୁ ଏମିତି ଅସୁବିଧା ହବ ବୋଲେ କମ ଲଗାଇବାକୁ ପଡ଼ିବ ମ୍ୟାଡମ୍।
0: ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି ଭାଇ, ସମୟ ଦେଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: କେତେ ବଢିଆ ନେଇକିନା ଚାଷୀ ଭାଇ ଆମର କେତେ ସୁନ୍ଦର ସୁନ୍ଦର କଥା କହିଲେ, ଭଲ ଲାଗେ ନେଇକି ଚାଷୀ ଭାଇ ମାନେ ନିଜର ମନର କଥା କହିବେ, କେମିତି ଚାଷ କରୁଛନ୍ତି କହିବେ, ଶୁଣିଲେ କେତେ ନିଜକୁ ମିଶା ଗୋଟେ ପ୍ରେରଣା ଆସେ କି ମୁଁ ମିଶା ଏମିତି ଚାଷ କରିବି ବୋଲିକିନା।
3: ନାଇଁ ସତ କଥା କହିଲା ଭଳିଆ, ସବୁ ନେଇକି ଖାଲି ବୋଲେ ଇନକମ କରିଦେବି, ତାଇଁରୁ କଣ ଆଦାୟ କରିବି, ଠିକ ଅଛି, ମାତ୍ର ସେଟା ନ କରିକି ଯଦି ଇନକମ ବି କମ ହଉଛି, ଆଦାୟ କମ ହଉଛି ବୋଇଲେ ମିଶା, ସବୁ ମିଶା ନେଇକି ଟିକେ ନିଖେ କଣ ହେଲେ ନେଇକି ଲଗେଇବା କଥା ଆକା, ତାର ଦ୍ୱାରା ନେଇକି ମନ ବି ଗୋଟେ ନେଇକି ଆମର ଖୁସି ରହିବ। ତମେ ଦେଖିକି ଜାଣିପାରୁଥିବ ଯଦି ଲଗେଇବା ଆମେ ଆମର ବାଡ଼ରେ ମିଶା ଯଦି କିଛି ଟିକେ ଲଗେଇଥିବା, ତାଇଁରୁ ଆମେ କଣ ଟିକେ କାଢି ପାରୁଛୁ, କେଡ଼େ ସୁନ୍ଦର ବାଡ଼ ଆମର ଦୁସ୍ଥାଉଛି କି ନାଇଁ କହୁନ?
2: ହଇ ହଇ ରୁହ, ତମେ ଖାଲି ଏମିତି କଥା ହବ କି ମୁଁ 200 ଟଙ୍କାର ପେଟ୍ରୋଲ ପକେଇଥିଲି, ଗଲା ଆଡ଼େ ସରିଯିବ, ଆଉ ଥରେ ପକେଇବାର ଅଛି, ଏଠି ଭୁଲିଗଲି ସାଇକେଲ ଚଲେଇବାକୁ କହିଥିଲା, ପରେ ଆର୍ଥର ଆଇଲା ବେଳେ ତମେ ସାଇକେଲ ଧରିକି ଆଇଥିବ,
3: ଆର୍ଥର ଆଇଲା ବେଳକୁ ସାଇକେଲ ରେ ଏକା ଆଇବା, କହିଲା ଭଳିଆ ତେଲ ରେଟକୁ ଟିକେ କମିବ ମିଶା।
2: ହଇ ଯିବା ଯିବା ଯିବା,
3: ହେଲେ ବାହାରି ପଡିବା।
2: ହଁ ହଁ, ଚାଲ ଚାଲ
3: ଚାଲ ଚାଲ।

ଶୁଣିଲେ କୃଷକ କୃଷକ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଅନିତା ଦାସ ଏବଂ ଅଭିଷିକ୍ତା ରଥ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିର ସବୁଜ। ତେବେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଆଶା ଭୋସ୍ଲେଙ୍କ କଣ୍ଠରେ, କଥାଚିତ୍ର ପ୍ରଫେସର। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଜୟକିଶନ।

ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତରେ ସଜେଇଛନ୍ତି ଓପି ନୟାର, କଥାଚିତ୍ର ନୟା ଦୋର।

ଚିରସବୁଜ କ୍ରମରେ ଶୁଣୁଛନ୍ତି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ବର୍ତ୍ତମାନ ଶୁଣିବା ହମଦୋନୋ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜୟଦେବ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଚୋରି ଚୋରି କଥାଚିତ୍ରରୁ ଏହି ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ମାନ୍ନା ଦେ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଶୁଣିଲେ ଚିରସବୁଜ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ, ସଙ୍ଗୀତରେ ସଜାଇଛନ୍ତି ବିଜୟ କୁମାର ସାମନ୍ତରାୟ। ତେବେ ଶ୍ରୋତାବନ୍ଧୁ ପ୍ରଥମେ

ଶୁଣିଲେ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ଥିଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଥିଲେ ଗୌର ପଟ୍ଟନାୟକ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖୟାଲ ପରିବେଷଣ କରୁଛନ୍ତି ପଣ୍ଡିତ ସିଂ।

ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା କେତୋଟି ଗୀତ ଏବଂ ଗଜଲ। ପ୍ରଥମେ ଶୁଣିବା ଗୀତ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି କଣ୍ଠଶିଳ୍ପୀ ତଲତ ଅଜିଜ। ଏ ଗୀତକୁ ରଚନା କରିଛନ୍ତି ଇବ୍ରାହିମ ଅସ୍କ।

ଆପଣ ଗୀତ ଏବଂ ଗଜଲ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଏଇ ଗୀତ, କଣ୍ଠଶିଳ୍ପୀ ରାମ ଶଙ୍କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଜାଲିସ ଶେରବାନୀ, ସଙ୍ଗୀତରେ ସଜେଇଛନ୍ତି ସାଜିଦ ୱାଜିଦ।

ଏକକ ଚଳଚ୍ଚିତ୍ର ତେରେ ନାମ ଚଳଚ୍ଚିତ୍ରରୁ ଶୁଣୁଛନ୍ତି କେତୋଟି ଗୀତ। ବର୍ତ୍ତମାନ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ କଣ୍ଠରେ ସମୀନଙ୍କ ରଚନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ଏକକ ଚଳଚ୍ଚିତ୍ର ତେରେ ନାମରେ ଶୁଣୁଛନ୍ତି କେତୋଟି ଗୀତ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଗାଇଥିବା ଏହି ଗୀତଟି। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।